ଆକାଶବାଣୀ ରାଉରକେଲା। ଆଜି ବୁଧବାର 1948 ଶତାବ୍ଦ ଆଷାଢ଼ 12 ଦିନ 2026 ମସିହା ଜୁଲାଇ ମାସ 1 ତାରିଖ। ସମୟ ବର୍ତ୍ତମାନ ପ୍ରାତଃ 5:58:33। ଶ୍ରୋତାବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି FM ବ୍ୟାଣ୍ଡରେ 102.6 MHz। ମାଙ୍ଗଳିକ।

ଅନିରୁଦ୍ଧ କୁମାର ଚକ୍ରବର୍ତ୍ତୀଙ୍କ କଣ୍ଠରେ ଶୁଣିଥିଲେ ଗୀତଟି ଶ୍ରୀନିବାସ ମହାନ୍ତିଙ୍କ ରଚନା। ଶ୍ରୋତାବନ୍ଧୁ ଆପଣମାନେ ଶୁଣୁଛନ୍ତି ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ଶ୍ରୋତାବନ୍ଧୁ ଆପଣମାନଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ନମ୍ବରଟି ଆଉଥରେ କହି ରଖୁଛି 7008248758। ଶ୍ୟାମାମଣି ଦେବୀଙ୍କ କଣ୍ଠରେ ଶୁଣନ୍ତୁ ଗୀତଟି ଭୀମ ଭୋଇଙ୍କ ରଚନା।

ସାଲା ବେଗଙ୍କ ରଚନାରେ ଶୁଣିଥିଲେ ଗୀତଟି ପ୍ରଦୀପ କୁମାର ପଣ୍ଡାଙ୍କ କଣ୍ଠରେ। ପରବର୍ତ୍ତୀ ଗୀତଟି ଶୁଣନ୍ତୁ ନନ୍ଦିତା ବୋଷଙ୍କ କଣ୍ଠରେ। ଗୀତଟିକୁ ରଚନା କରିଛନ୍ତି ମହେନ୍ଦ୍ର କୁମାର ପ୍ରଧାନ।

ରମେଶ କୁମାର ରଥଙ୍କ କଣ୍ଠରେ ଶୁଣିଲେ ଗୀତଟି ଭୀମ ଭୋଇଙ୍କ ରଚନା। ଶ୍ରୋତାବନ୍ଧୁ, ଏଥିସହିତ ଶେଷ ହେଲା ଆଜିର ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଆରମ୍ଭ କରୁଛୁ ଶ୍ରୀରାମଚରିତ ମାନସ। ଆଜି ଶୁଣନ୍ତୁ ଏହାର 211 ଭାଗ।

ପ୍ରଚାର କଲୁ ଶ୍ରୀ ରାମଚରିତ ମାନସ। ଆଜି ଶୁଣିଲେ ଏହାର 211ତମ ଭାଗ। ଆକାଶବାଣୀ ରାଉରକେଲା। ଶୁଣନ୍ତୁ ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ କିଛି କ୍ଷଣ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ସୁବାସ ଚନ୍ଦ୍ର ଶତପଥୀ। ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଆଇନ 2025 ଆଜିଠାରୁ ଦେଶବ୍ୟାପୀ କାର୍ଯ୍ୟକାରୀ ହେଉଛି। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ବିଭିଜି ରାମଜୀ ଆଇନ ଅଧୀନରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର ନିଶ୍ଚିତ କାମ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଯୋଗାଇ ଦିଆ ନଗଲେ ଭତ୍ତା ପ୍ରଦାନ କରାଯିବ। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଭିଭିଜି ରାମଜୀ ଆଇନ ପ୍ରଚଳିତ 2005 ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ପରିବର୍ତ୍ତେ କାର୍ଯ୍ୟକ୍ଷମ ହୋଇଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଓଡ଼ିଶା ରାଜସ୍ୱ ସେବାର ପ୍ରଶିକ୍ଷାର୍ଥୀମାନଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ ବିଷୟରେ ଜ୍ଞାନ ଅର୍ଜନ କରି ସରକାର ଓ ଜନସାଧାରଣଙ୍କ ମଧ୍ୟରେ ଏକ ପ୍ରଭାବଶାଳୀ ସେତୁ ଭାବରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ଭୁବନେଶ୍ୱର ଲୋକଭବନସ୍ଥିତ ନ୍ୟୁ ଅଭିଷେକ ହଲ୍ରେ ରାଜସ୍ୱ ଅଧିକାରୀ ତାଲିମ ପ୍ରତିଷ୍ଠାନର ପ୍ରଶିକ୍ଷାର୍ଥୀଙ୍କ ସହ ଭାବ ବିନିମୟ କରି ରାଜ୍ୟପାଳ କହିଛନ୍ତି, ଅଧିକାରୀମାନେ ତୃଣମୂଳ ସ୍ତରର ବାସ୍ତବତା ବିଷୟରେ ସମ୍ପୂର୍ଣ୍ଣ ଭାବେ ଅବଗତ ହେବା ଆବଶ୍ୟକ। ସଚେତନ ଅଧିକାରୀମାନେ ଲୋକସେବା ବ୍ୟବସ୍ଥାକୁ ମଜବୁତ କରିବା ଏବଂ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ଲାଭ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି ବୋଲି ରାଜ୍ୟପାଳ କହିଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଆସନ୍ତାକାଲିଠାରୁ ଆରମ୍ଭ ହେବ। ଉଭୟ ପରୀକ୍ଷା ପାଇଁ 24,470 ଜଣ ପରୀକ୍ଷାର୍ଥୀ ଆବେଦନ କରିଥିବାବେଳେ 251 କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା 9:30-11:30 ପର୍ଯ୍ୟନ୍ତ ଚାଲିବ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ସମୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଉପରେ ନ୍ୟସ୍ତ ଦାୟିତ୍ୱକୁ ଶୃଙ୍ଖଳିତ ଓ ସୁଚାରୁ ରୂପେ ସମ୍ପାଦନ କରିବା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା

0: ଆବଶ୍ୟକତା ଅନୁଯାୟୀ ପୁରୀର ବିଭିନ୍ନ ସ୍ଥାନରେ ଅସ୍ଥାୟୀ ସୂଚନା କେନ୍ଦ୍ର ସ୍ଥାପନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ଭୋଟର ସଂଶୋଧନ କାର୍ଯ୍ୟକ୍ରମକୁ ସ୍ୱଚ୍ଛ ଓ ସଠିକ୍ କରିବା ପାଇଁ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ହୋଇଯାଇଛି। ଭୋଟରମାନଙ୍କ ଆପତ୍ତି ଅଭିଯୋଗର ସମାଧାନ ନେଇ ଉପଜିଲ୍ଲାପାଳ ଆଲୋଚନା କରିଥିଲେ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ଗଣିତ ବିଭାଗର ଛାତ୍ରଛାତ୍ରୀମାନଙ୍କ ପାଇଁ ଦିନିକିଆ ସାଇବର ସୁରକ୍ଷା ସମ୍ପର୍କିତ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। ଗଣିତ ବିଭାଗର ମୁଖ୍ୟ ପ୍ରଫେସର ମନୋଜ କୁମାର ପଟ୍ଟନାୟକ ସାଇବର ସୁରକ୍ଷା ବିଶ୍ୱ ପାଇଁ ସୃଷ୍ଟି କରିଥିବା ଆହ୍ୱାନ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ସୂଚନା ଦେଇଥିଲେ। ଭଦ୍ରକଠାରେ ଚାଲିଥିବା ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଉଦ୍ଯାପିତ ହୋଇଯାଇଛି। ସାମ୍ବାଦିକମାନେ ସତ୍ୟ, ନିରପେକ୍ଷ ଓ ଗଠନମୂଳକ ସମ୍ବାଦ ପରିବେଷଣ କରି ଗ୍ରାମାଞ୍ଚଳର ସାଧାରଣ ଲୋକଙ୍କ ମୌଳିକ ସମସ୍ୟାକୁ ସରକାରଙ୍କ ନିକଟରେ ପହଞ୍ଚାଇବା ପାଇଁ ବୈଠକରେ ଉପସ୍ଥିତ ଅତିଥିମାନେ ପରାମର୍ଶ ଦେଇଥିଲେ। ଭାରତୀୟ ବାୟୁସେନା ପକ୍ଷରୁ ବାୟୁ ସୈନିକ ଅଣବୈଷୟିକ ଚିକିତ୍ସା ସହାୟକ ପାଇଁ ପୁରୁଷ ପ୍ରାର୍ଥୀଙ୍କଠାରୁ ଅନ୍ଲାଇନ୍ ଆବେଦନ ଆହ୍ୱାନ କରାଯାଉଛି। ଏହି ନିଯୁକ୍ତି ପାଇଁ ପ୍ରାର୍ଥୀମାନଙ୍କର ଯୁକ୍ତ 2 ବିଜ୍ଞାନରେ ସର୍ବନିମ୍ନ 50% ନମ୍ବର ସହ ଫାର୍ମାସି କାଉନ୍ସିଲ୍ର ବୈଧ ପଞ୍ଜୀକରଣ ଥିବା ଆବଶ୍ୟକ। ଅନ୍ଲାଇନ୍ ଆବେଦନ ଚଳିତ ମାସ 6-26 ପର୍ଯ୍ୟନ୍ତ ଜାରି ରହିବ। ଏଥିପାଇଁ ସେପ୍ଟେମ୍ବର ମାସ 22 ଓ 23 ତାରିଖରେ ଅନ୍ଲାଇନ୍ ପରୀକ୍ଷା ଅନୁଷ୍ଠିତ ହେବ। ସମାଜ ପ୍ରତି ଚିକିତ୍ସକମାନଙ୍କ ଅତୁଳନୀୟ ଅବଦାନକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଆଜି ଜାତୀୟ ଡାକ୍ତର ଦିବସ ପାଳିତ ହେଉଛି। ସାମୂହିକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଚିକିତ୍ସକମାନଙ୍କ ଅକ୍ଲାନ୍ତ ଚେଷ୍ଟା ଓ ପରିଶ୍ରମ ଏବଂ ନିଃସ୍ୱାର୍ଥପର ସେବାକୁ ବିଚାରକୁ ନେଇ ଏହି ଦିବସର ମହତ୍ୱ ପ୍ରତିପାଦିତ ହୋଇଥାଏ। ପ୍ରଖ୍ୟାତ ଚିକିତ୍ସକ ଡାକ୍ତର ବିଧାନଚନ୍ଦ୍ର ରାୟଙ୍କ ଜନ୍ମ ତଥା ତିରୋଧାନ ଦିବସ ଜୁଲାଇ 1 ଜାତୀୟ ଡାକ୍ତର ଦିବସ ଭାବେ ପାଳନ କରାଯାଇଥାଏ। ରାଜ୍ୟରେ ପ୍ରଥମ ଥର ପାଇଁ ଆଜିଠାରୁ ଉତ୍ତର ପୂର୍ବାଞ୍ଚଳ ଦୃଷ୍ଟିବାଧିତ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ। ଆସନ୍ତା 3 ପର୍ଯ୍ୟନ୍ତ ଚାଲିବାକୁ ଥିବା ପ୍ରତିଯୋଗିତାରେ 6 ରାଜ୍ୟର ଖେଳାଳିମାନେ ଅଂଶଗ୍ରହଣ କରିବେ। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ଘନୀଭୂତ ହୋଇ ଆସନ୍ତା 2 ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା 7 ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା ବଢ଼ନ୍ତା ଶିଶୁଙ୍କ ଖାଦ୍ୟ। ଆଲୋଚକ ଡାକ୍ତର ଶୈଳଜା ନନ୍ଦନ ପରିଡ଼ା।
2: ଗର୍ଭ ଅବସ୍ଥାରେ ଶିଶୁଟି ଠିକ୍ ପାଗରେ ବଢ଼ିବା ଲାଗି ମା ଉପରେ ପୂରାପୂରି ନିର୍ଭର କରେ। ଅବଶ୍ୟ ସେ ସମୟରେ ପିଲାଟି ତାର ସମସ୍ତ ଦରକାରୀ ଖାଦ୍ୟ ମାଆର ରକ୍ତରୁ ହିଁ ପାଇଥାଏ। ଗର୍ଭ ଅବସ୍ଥାରେ ଉପଯୁକ୍ତ ଖାଦ୍ୟ ଭାବରେ କେବଳ ଓଜନରେ ପିଲାଟି ଅଳ୍ପ ହୁଏ ନାହିଁ, ବରଂ ଏ ଧରଣର ପିଲାମାନେ ବଡ଼ ହେଲେ ଅନେକ ଦୂରାରୋଗ୍ୟ ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ହାର୍ଟ ଡିଜିଜ୍, ହାଇ ବ୍ଲଡ୍ ପ୍ରେସର, ଡାଇବେଟିସ୍ ପ୍ରଭୃତି ରୋଗ ଏହି ଧରଣର ପିଲାମାନଙ୍କର ଯେତେବେଳେ ସେମାନେ 40 ପହଞ୍ଚିଥାନ୍ତି ତାଙ୍କଠାରେ ଅଧିକା ଦେଖାଯାଏ। ମୋର ଏ ବିଷୟରେ କହିବାର ଉଦ୍ଦେଶ୍ୟ ହେଉଛି, ଉପଯୁକ୍ତ ଖାଦ୍ୟ ଶିଶୁ ଲାଗି କେବଳ ଜନ୍ମ ହେବା ପରେ ନୁହେଁ, ଜନ୍ମ ହେବା ପୂର୍ବରୁ ମଧ୍ୟ ନିହାତି ଦରକାର। ଅନ୍ୟ ସ୍ତନ୍ୟପାୟୀ ପ୍ରାଣୀମାନଙ୍କ ପିଲାମାନଙ୍କ ତୁଳନାରେ ମଣିଷ ପିଲାଟି ବଡ଼ ଅସହାୟ। ଗୋଟିଏ କଅଁଳା ବାଛୁରୀ କଥା ଚିନ୍ତା କରାଯାଉ। ଜନ୍ମ ହେବାର 1 ମଧ୍ୟରେ ବାଛୁରୀ ଉଠି ଦୌଡ଼ାଦୌଡ଼ି କରିବା ସାଙ୍ଗେ ସାଙ୍ଗେ ମାଆଠୁ ଦୁଧ ଖୁଆଇବା ଆରମ୍ଭ କରିଦିଏ। ମାତ୍ର ମଣିଷ ପିଲାଟି ଭୋକ ଲାଗିଲେ କେବଳ କାନ୍ଦିବା ଛଡ଼ା ଆଉ କିଛି କରିପାରେନି। ମାଆ ଆସି ପିଲାକୁ ଧରି ଖାଇବାକୁ ଦେଲେ ହିଁ ପିଲାଟି ଚୁପ୍ ହୁଏ। ତେଣୁ ଜନ୍ମ ହେବା ପରେ ପିଲା ଲାଗି ତାର ମାଆର କ୍ଷୀର ଏବଂ ମାଆ ହେଉଛି ସବୁଠାରୁ ବଡ଼ ସମ୍ବଳ। ମାଆଠୁ କ୍ଷୀର ଖାଉଥିବା ପିଲାର ମାନସିକ ଓ ଶାରୀରିକ ବିକାଶ ଠିକ୍ ଭାବରେ ହୋଇଥାଏ। ଜନ୍ମ ହେବା ପରେ ପ୍ରଥମ 2 ପିଲାଟିର ଶାରୀରିକ ବୃଦ୍ଧି ସବୁଠାରୁ ଅଧିକା। ଆମମାନଙ୍କର ବ୍ରେନ୍ ବା ମସ୍ତିଷ୍କର ଅଭିବୃଦ୍ଧି ପ୍ରଥମ 5 ହିଁ ମୋଟାମୋଟି ସରିଯାଏ। ପିଲାର ବ୍ରେନ୍ ଡେଭଲପମେଣ୍ଟ ଲାଗି ମାଆର କ୍ଷୀର ଅତ୍ୟନ୍ତ ଜରୁରୀ। ପ୍ରଥମ 6 ଯାଏ କେବଳ ମାଆ କ୍ଷୀର ହିଁ ପିଲାର ଅଭିବୃଦ୍ଧି ଲାଗି ଯଥେଷ୍ଟ। ଅବଶ୍ୟ ଆମେମାନେ ପିଲାମାନଙ୍କୁ ମାଆ କ୍ଷୀର ସାଙ୍ଗରେ ଭିଟାମିନ୍ ଓ ଆଇରନ୍ ମଧ୍ୟ ଦେଇଥାଉ। ଭିଟାମିନ୍ ଓ ଆଇରନ୍ ଜନ୍ମ ହେବା ସାଙ୍ଗେ ସାଙ୍ଗେ ନ ଦେଇ ପ୍ରାୟ 1 ପରେ ଆରମ୍ଭ କରିବାକୁ ଆମେମାନେ ପରାମର୍ଶ ଦେଇଥାଉ। 6 ପରେ ମାଆର କ୍ଷୀର ସାଙ୍ଗରେ ଅଲଗା ବହଳିଆ ଖାଦ୍ୟ ଦେବା ଦରକାର, କାରଣ ପିଲାଟି ଦାନ୍ତ ଉଠିବା ପରେ ଚୋବେଇବା ଓ କାମୁଡ଼ିବା ଶିଖିଥାଏ। କାମୁଡ଼ି ଓ ଚୋବାଇ ଖାଇଲେ ଖାଦ୍ୟ ଭଲ ହଜମ ହୁଏ। ତେଣୁ ସେ ସମୟରେ ଘର ତିଆରି ଜାଉ, ଛତୁ, ପିଠା, ଖେଚେଡ଼ି ଇତ୍ୟାଦି

0: ଆରମ୍ଭ କରିବା ଓ ଅଭ୍ୟାସ କରିବା ଦରକାର। ଅନେକ ମାଆମାନେ ଖାଦ୍ୟକୁ ଗ୍ରାଇଣ୍ଡରରେ ବାଟି କନାରେ ଛାଣି ପିଲାକୁ ପିଆଇ ଦେଇଥାନ୍ତି, ଏହା ଆଦୌ କରିବା ଉଚିତ ନୁହେଁ। ଆମିଷ ଖାଦ୍ୟ ଭିତରେ ଅଣ୍ଡା ସିଝା ଗୋଟିଏ ଭଲ ଖାଦ୍ୟ। ସାଧାରଣତଃ 2 ବର୍ଷ ପରେ ପିଲା ବଡ଼ମାନଙ୍କ ସାଙ୍ଗରେ ବସି ଘରର ଅନ୍ୟମାନେ ଯେଉଁ ଖାଦ୍ୟ ଖାଆନ୍ତି ତାକୁ ଖାଇବା କଥା। ଯେତେ କମ୍ ବୟସରୁ ଘର ଖାଦ୍ୟ ଅଭ୍ୟାସ କରାଯାଏ ସେତେ ଚଞ୍ଚଳ ପିଲାମାନେ ବାପାମାଆଙ୍କୁ ହଇରାଣ ନ କରି ଘରୋଇ ଖାଦ୍ୟ ଖାଇଥାନ୍ତି। ପିଲା ନ ଖାଇଲେ ତାକୁ ବାଡ଼େଇ ଖୁଇବାରେ କୌଣସି ଲାଭ ହୁଏ ନାହିଁ, ବରଂ କ୍ଷତି ହୋଇଥାଏ। ବଢ଼ନ୍ତା ପିଲାମାନଙ୍କର ଉପଯୁକ୍ତ ଖାଦ୍ୟର ଅଭାବରେ କେତେକ ରୋଗ ଦେଖାଯାଏ। ଅନେକ କ୍ଷେତ୍ରରେ ପେଟରେ କୃମି ଥିଲେ ଏହି ଖାଦ୍ୟ ଅଭାବ ଜନିତ ରୋଗ ଅଧିକ ଆକ୍ରମଣ କରିଥାଏ। ଭିଟାମିନ୍ ଏ ଅଭାବରେ ଆଖି ଖରାପ, ଅନ୍ଧାରକଣା ରୋଗ ହୋଇଥାଏ। ସେଥିଲାଗି ଆମର ସରକାରୀ ବ୍ୟବସ୍ଥା ଅନୁସାରେ ମିଳିମିଳା ଟୀକା ସାଙ୍ଗରେ ଭିଟାମିନ୍ ଏ ଖାଇବାକୁ ଦିଆଯାଇଥାଏ। ସେହିପରି ଭିଟାମିନ୍ ଡି ଅଭାବରେ ରିକେଟ୍, ଭିଟାମିନ୍ ସି ଅଭାବରେ ସ୍କର୍ଭି ପରି ରୋଗ ହୁଏ। ଭିଟାମିନ୍ ବି ଗ୍ରୁପ୍ର ଅଭାବରେ ଏବଂ ଆଇରନ୍ ଅଭାବରେ ରକ୍ତହୀନତା ରୋଗ ମଧ୍ୟ ଦେଖାଯାଏ। ରକ୍ତହୀନତା ରୋଗରେ ପିଲାଟି ଦୁର୍ବଳ ହୋଇପଡ଼େ, ଚିଡ଼ଚିଡ଼ା ହୋଇଯାଏ ଏବଂ ଭଲ ପାଠ ମଧ୍ୟ ପଢ଼ିପାରେ ନାହିଁ। ଆମର ଖାଇବା ଜିନିଷ ଭିତରେ ତଟକା ପରିବା, ଶାଗ, ଫଳ ଇତ୍ୟାଦି ଥିଲେ ବି କମ୍ପ୍ଲେକ୍ସ ଓ ଆଇରନ୍ର ଅଭାବ ହୋଇନଥାଏ। ମାତ୍ର ଯଦି କୌଣସି ଶିଶୁଠାରେ ରକ୍ତହୀନତାର ଲକ୍ଷଣ ଦେଖାଯାଏ ତେବେ ମଲ୍ଟିଭିଟାମିନ୍ ଡ୍ରପ୍ ଆକାରରେ ବି କମ୍ପ୍ଲେକ୍ସ ଓ ଆଇରନ୍ ମଧ୍ୟ ଦିଆଯାଇପାରେ। ଶେଷରେ କହିବାକୁ ଗଲେ ପୁଷ୍ଟିକର ଖାଦ୍ୟର ଦରକାରିତା ମା' ଗର୍ଭରୁ ହିଁ ଆରମ୍ଭ ହୋଇଥାଏ। ମା'କୁ ଉପଯୁକ୍ତ ଖାଦ୍ୟ, ଭିଟାମିନ୍, ଆଇରନ୍, କ୍ୟାଲସିୟମ୍ ଇତ୍ୟାଦି ଦେଲେ ମା'ର ସ୍ୱାସ୍ଥ୍ୟର ଉନ୍ନତି ସାଙ୍ଗରେ ଗର୍ଭରେ ଥିବା ପିଲାର ସ୍ୱାସ୍ଥ୍ୟ ମଧ୍ୟ ଠିକ୍ ରହେ। ପରେ ମଧ୍ୟ ଏହି ମା'ମାନେ ନିଜ ପିଲାକୁ ଭଲ ଭାବରେ ସ୍ତନପାନ କରାଇପାରିଥାନ୍ତି। ସୁସ୍ଥ ସବଳ ପିଲାଟିଏ ଜନ୍ମ ହେଲେ କେବଳ ବାପାମା ବା ପରିବାର ଲୋକମାନେ ଯେ ଖୁସି ହୁଅନ୍ତି ତାହା ନୁହେଁ, ଏ ପିଲାଟି ବଡ଼ ହେଲେ ଭଲ ମଣିଷଟିଏ ମଧ୍ୟ ହୋଇପାରେ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା ବଢ଼ନ୍ତା ଶିଶୁଙ୍କ ଖାଦ୍ୟ। ଆଲୋଚକ ଥିଲେ ଡାକ୍ତର ଶୈଳଜା ନନ୍ଦନ ପରିଡ଼ା।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଦେଶବ୍ୟାପୀ ଆଜିଠାରୁ ଲାଗୁ ହେଉଛି ଭିଭିଜି ରାମଜୀ ଆଇନ। ଆଇନ ଅଧୀନରେ ମଜୁରୀ ବୃଦ୍ଧି ନେଇ ବିଜ୍ଞପ୍ତି ପ୍ରକାଶ କଲେ କେନ୍ଦ୍ର ସରକାର। ଶାନ୍ତି, ସ୍ଥିରତା ଏବଂ ଆଞ୍ଚଳିକ ସହଯୋଗକୁ ସମର୍ଥନ କରିବାରେ ପ୍ରଧାନମନ୍ତ୍ରୀଙ୍କ ପ୍ରୟାସକୁ ଉଚ୍ଚ ପ୍ରଶଂସା କଲେ ଇରାନ୍ ରାଷ୍ଟ୍ରପତି। ପେଟ୍ରୋକେମିକାଲ୍ସ ଉତ୍ପାଦଗୁଡ଼ିକ ଉପରେ ଛାଡ଼ ହୋଇଥିବା ସୀମାଶୁଳ୍କ ସମୟସୀମା ଆସନ୍ତା 15 ତାରିଖକୁ ବୃଦ୍ଧି। ଚଳିତ ବର୍ଷର ଅମରନାଥ ଯାତ୍ରା ପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି। ଏବଂ ଭାରତ ଇଂଲଣ୍ଡ ପୁରୁଷବର୍ଗ T20 5 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ରେ ଆଜି ଖେଳାଯିବ ପ୍ରଥମ ମ୍ୟାଚ୍। ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଭିଭିଜି ରାମଜୀ ଆଇନ 2025 ଆଜିଠାରୁ ଦେଶବ୍ୟାପୀ କାର୍ଯ୍ୟକାରୀ ହେଉଛି। ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଏହି ଆଇନ ଅଧୀନରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର ନିଶ୍ଚିତ କାମ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଯୋଗାଇ ଦିଆ ନ ଗଲେ ଭତ୍ତା ପ୍ରଦାନ କରାଯିବ। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଭିଭିଜି ରାମଜୀ ଆଇନ ପ୍ରଚଳିତ 2005 ମହାତ୍ମା ଗାନ୍ଧି ରାଷ୍ଟ୍ରୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ପରିବର୍ତ୍ତେ କାର୍ଯ୍ୟକ୍ଷମ ହୋଇଛି। ଗ୍ରାମୀଣ ବିକାଶ ସହିତ ସ୍ଥାନୀୟ ପରିବାରଗୁଡ଼ିକୁ ସଶକ୍ତ କରିବା ଏବଂ ଆର୍ଥିକ ସୁରକ୍ଷା ପ୍ରଦାନ ଭଳି ବ୍ୟବସ୍ଥାମାନ ଏହି ନୂତନ ଆଇନରେ ରହିଛି। ନିର୍ଦ୍ଧାରିତ ସମୟସୀମା, ସ୍ୱଚ୍ଛତା ଏବଂ ଦାୟିତ୍ୱପୂର୍ଣ୍ଣ ମଜୁରୀ ପ୍ରଦାନ ଉପରେ ଏହି ଆଇନରେ ବ୍ୟବସ୍ଥା ରହିଛି। ଆଇନର କାର୍ଯ୍ୟାନ୍ୱୟନ ସମ୍ପର୍କରେ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ଯୋଗ୍ୟ ଗ୍ରାମୀଣ ଶ୍ରମିକଙ୍କୁ କାମ ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଉଛି। ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସହିତ ଘନିଷ୍ଠ ସମନ୍ୱୟ ରକ୍ଷା କରି ସରକାର ଏହି ଆଇନର କାର୍ଯ୍ୟକାରିତା ନେଇ ପଦକ୍ଷେପ ଗ୍ରହଣ କରିଛନ୍ତି। ସମସ୍ତ ପ୍ରକାର ପ୍ରଶାସନିକ, ଆର୍ଥିକ ଏବଂ ବୈଷୟିକ ପ୍ରସ୍ତୁତି ଇତିମଧ୍ୟରେ ଶେଷ ହୋଇଥିବା ମନ୍ତ୍ରୀ ଶ୍ରୀ ଚୌହାନ ସୂଚନା ଦେଇଛନ୍ତି। ବିନା ପ୍ରତିବନ୍ଧକରେ ଆଇନର ସଫଳ କାର୍ଯ୍ୟକାରିତା ପାଇଁ ଆର୍ଥିକ ସମ୍ବଳ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ

ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଶ୍ରୀ ଚୌହାନ ସୂଚନା ଦେଇଛନ୍ତି। 2047 ବିକଶିତ ଭାରତ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ନୂଆ ଆଇନ ପ୍ରଣୟନ କରାଯାଇଛି। ଏହି ନୂତନ ଆଇନ ଅଧୀନରେ ସରକାର ବର୍ଦ୍ଧିତ ମଜୁରୀ ମୂଲ୍ୟ ଘୋଷଣା କରିଛନ୍ତି। ଶ୍ରମ ପାଇଁ ପ୍ରତ୍ୟେକ ଦିନର ମଜୁରୀ ବାବଦରେ 327.40 ପ୍ରଦାନ କରାଯିବ। ମନରେଗା ଯୋଜନା ଅଧୀନରେ ଦିଆଯାଉଥିବା ମଜୁରୀଠାରୁ ଏହା 10% ଅଧିକ। ତେବେ କେତେକ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଏହି ନୂତନ ଆଇନ ଅଧୀନରେ ମଜୁରୀକୁ ଆହୁରି ଅଧିକ ବୃଦ୍ଧି କରିଥିବା ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଟେଲିଫୋନ୍ ଯୋଗେ ଇରାନ୍ର ରାଷ୍ଟ୍ରପତି ଡକ୍ଟର ମାସୁଦ୍ ପେଜେସ୍କିଆନ୍ଙ୍କ ସହ ଆଲୋଚନା କରିଛନ୍ତି। ପଶ୍ଚିମ ଏସିଆ ପରିସ୍ଥିତି ନେଇ ସାମ୍ପ୍ରତିକ ପଦକ୍ଷେପଗୁଡ଼ିକ ଉପରେ ରାଷ୍ଟ୍ରପତି ଡକ୍ଟର ପେଜେସ୍କିଆନ୍ ଶ୍ରୀ ମୋଦିଙ୍କୁ ଅବଗତ କରାଇଛନ୍ତି। ଆମେରିକା ଏବଂ ଇରାନ୍ ମଧ୍ୟରେ ବୁଝାମଣାକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିବା ସହ ଏହି ପ୍ରସଙ୍ଗରେ ଭାରତର ଦୃଷ୍ଟିକୋଣ ଉପରେ ଆଲୋକପାତ କରିଛନ୍ତି। ସମସ୍ତ ପ୍ରସଙ୍ଗକୁ ଆଲୋଚନା ଏବଂ କୂଟନୈତିକ ମାଧ୍ୟମରେ ସମାଧାନ କରିବା ଉପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗୁରୁତ୍ୱ ଦେଇଛନ୍ତି। ସ୍ଥାୟୀ ଶାନ୍ତି ଏବଂ ସ୍ଥିରତାକୁ ସୁନିଶ୍ଚିତ କରିବା ତଥା ନୌଚାଳନା ଓ ବାଣିଜ୍ୟ ସ୍ୱାଧୀନତାକୁ ସୁରକ୍ଷା ଦେବା ପାଇଁ ନିରନ୍ତର ପ୍ରୟାସ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି। ଶାନ୍ତି, ସ୍ଥିରତା ଏବଂ ଆଞ୍ଚଳିକ ସହଯୋଗକୁ ସମର୍ଥନ କରିବାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କରିଥିବା ପ୍ରୟାସକୁ ଇରାନ୍ ରାଷ୍ଟ୍ରପତି ଡକ୍ଟର ପେଜେସ୍କିଆନ୍ ଉଚ୍ଚ ପ୍ରଶଂସା କରିଛନ୍ତି। ଭାରତରେ ସ୍ଥିତ ଇରାନ୍ ଦୂତାବାସ ଦେଇଥିବା ସୂଚନା ଅନୁଯାୟୀ ଆଲୋଚନା କାଳରେ ଭାରତରେ ବ୍ରିକ୍ସ ଶକ୍ତିମନ୍ତ୍ରୀଙ୍କ ସଫଳ ବୈଠକ ଆୟୋଜନ ନେଇ ଡକ୍ଟର ପେଜେସ୍କିଆନ୍ ସନ୍ତୋଷ ବ୍ୟକ୍ତ କରିଛନ୍ତି। ବ୍ରିକ୍ସ ଭଳି ବହୁପକ୍ଷୀୟ ମଞ୍ଚ ମାଧ୍ୟମରେ ଇରାନ୍ ଏବଂ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗ ଓ ସମ୍ପର୍କ ଅଧିକ ବ୍ୟାପକ ହେବ ବୋଲି ଇରାନ୍ ରାଷ୍ଟ୍ରପତି ଆଶା ବ୍ୟକ୍ତ କରିଛନ୍ତି। ଆଲୋଚନା କାଳରେ ଭାରତ ସହ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏବଂ ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ସହଯୋଗ ନେଇ ମାର୍ଗ ଉନ୍ମୁକ୍ତ କରିବାରେ ଇରାନ୍ର ଅଙ୍ଗୀକାରବଦ୍ଧତା ଉପରେ ଇରାନ୍ ରାଷ୍ଟ୍ରପତି ଡକ୍ଟର ପେଜେସ୍କିଆନ୍ ଆଲୋକପାତ କରିଛନ୍ତି। ପଶ୍ଚିମ ଏସିଆରେ ସଂଘର୍ଷ ପରିସ୍ଥିତିକୁ ଦୃଷ୍ଟିରେ ରଖି ପେଟ୍ରୋକେମିକାଲ୍ସ ଉତ୍ପାଦଗୁଡ଼ିକ ଉପରେ ଛାଡ଼ ହୋଇଥିବା ସୀମା ଶୁଳ୍କକୁ ଆସନ୍ତା 15 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପୂର୍ବରୁ ଏହି ଛାଡ଼ ସମୟ ସୀମା ଗତକାଲି ପର୍ଯ୍ୟନ୍ତ ସୀମିତ ରହିଥିଲା। ଘରୋଇ ବଜାରରେ ପେଟ୍ରୋକେମିକାଲ୍ସ ଉତ୍ପାଦର ଉପଲବ୍ଧତାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ସୀମା ଶୁଳ୍କ ଛାଡ଼ ହୋଇଥିବା ଉତ୍ପାଦଗୁଡ଼ିକର ତାଲିକା ପୂର୍ବରୁ ସରକାର ଘୋଷଣା କରିସାରିଛନ୍ତି। ଦେଶର ଉତ୍ପାଦନ କ୍ଷେତ୍ରକୁ ସହଯୋଗ ପ୍ରଦାନ କରିବା ଲକ୍ଷ୍ୟରେ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ଏହା ପ୍ରତିଫଳନ କରୁଛି। ପ୍ଲାଷ୍ଟିକ୍, ପ୍ୟାକେଜିଂ, ବୟନଶିଳ୍ପ, ଔଷଧ, ରସାୟନିକ କ୍ଷେତ୍ର, ଅଟୋମୋଟିଭ୍ ସାମଗ୍ରୀ ଏବଂ ଅନ୍ୟାନ୍ୟ ଉତ୍ପାଦନ କ୍ଷେତ୍ର ଏହାଦ୍ୱାରା ସୁଫଳ ପାଇବେ ବୋଲି ଆଶା କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଚଳିତ ବର୍ଷର ଅମରନାଥ ଯାତ୍ରା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଜାମ୍ମୁ କାଶ୍ମୀରରେ ପ୍ରାୟ 55,000 ଶ୍ରଦ୍ଧାଳୁଙ୍କ ପାଇଁ ସୁରକ୍ଷିତ ରହଣି ବ୍ୟବସ୍ଥା କରାଯାଇଛି। ତୀର୍ଥଯାତ୍ରୀଙ୍କ ପ୍ରଥମ ଦଳ ଆସନ୍ତାକାଲି ଜାମ୍ମୁ ଭଗବତୀନଗର ବେସ୍ କ୍ୟାମ୍ପରୁ ବାହାରିବେ। ଆମ ଜାମ୍ମୁ ସମ୍ବାଦଦାତା ଦେଇଥିବା ସୂଚନା ଅନୁଯାୟୀ ଅମରନାଥ ମନ୍ଦିର ବୋର୍ଡର ଅଧ୍ୟକ୍ଷ ତଥା ଉପରାଜ୍ୟପାଳ ମନୋଜ ସିହ୍ନା 4:00 ପ୍ରଥମ ଦଳର ଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। 57 ଏହି ତୀର୍ଥଯାତ୍ରା ଆସନ୍ତା ଶୁକ୍ରବାରଠାରୁ ଅନନ୍ତନାଗର ପାରମ୍ପରିକ ନନୱାନ ପହଲଗାମ ଏବଂ ବାଲତାଲ ପଥ ଦେଇ ଯାତ୍ରା କରିବ। 29 ଜାତୀୟ ଇ ଗଭର୍ଣ୍ଣାନ୍ସ ସମ୍ମିଳନୀ ଆଜିଠାରୁ ଜୟପୁରଠାରେ ଆରମ୍ଭ ହେବ। ରାଜସ୍ଥାନର ଆନ୍ତର୍ଜାତିକ କେନ୍ଦ୍ରଠାରେ ଏହି ଦୁଇଦିନିଆ ସମ୍ମିଳନୀର ଆୟୋଜନ କରାଯାଇଛି। ପ୍ରଶାସନିକ ସଂସ୍କାର ଓ ସାଧାରଣ ଅଭିଯୋଗ ବିଭାଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଓ ରାଜସ୍ଥାନ ସରକାରଙ୍କ ଦ୍ୱାରା ମିଳିତ ଭାବେ ଏହି ସମ୍ମିଳନୀର ଆୟୋଜନ କରାଯାଇଛି। ବିକଶିତ ଭାରତ 2047, ଏଆଇ ସକ୍ଷମ, ତଥ୍ୟ ଚାଳିତ ଏବଂ ସୁରକ୍ଷିତ ଡିଜିଟାଲ ପ୍ରଶାସନ ପ୍ରସଙ୍ଗ ଆଧାରରେ ଏହି ସମ୍ମିଳନୀର ଆୟୋଜନ କରାଯାଇଛି। ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବେ। ସମ୍ମିଳନୀ ଅବସରରେ ଜାତୀୟ ଇ ଗଭର୍ଣ୍ଣାନ୍ସ ପୁରସ୍କାର ପ୍ରଦାନ କରାଯିବ। କେନ୍ଦ୍ର କାର୍ମିକ, ସାଧାରଣ ଅଭିଯୋଗ ଓ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ମୋଟ 2,700 ପ୍ରତିନିଧି ଏଥିରେ ଅଂଶଗ୍ରହଣ କରିବେ। ବିଭିନ୍ନ ପ୍ରସଙ୍ଗ ଆଧାରରେ ସମ୍ମିଳନୀ ଅବସରରେ ସ୍ୱତନ୍ତ୍ର ଆଲୋଚନା ବୈଠକମାନ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଜାଞ୍ଜିବରର ବିକାଶରେ ଭାରତର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ତାଞ୍ଜାନିଆ ରାଷ୍ଟ୍ରପତି ହୁସେନ ଅଲ୍ଲୀ ୱିନ୍ୱି ଉଚ୍ଚ ପ୍ରଶଂସା କରିଛନ୍ତି। ତାଞ୍ଜାନିଆରେ ଅବସ୍ଥାପିତ ଭାରତର ଉଚ୍ଚାୟୁକ୍ତ ବିଶ୍ୱଦୀପ ଦେ ଗତକାଲି ଷ୍ଟେଟ୍ ହାଉସ୍ଠାରେ ରାଷ୍ଟ୍ରପତି ହୁସେନ ଅଲ୍ଲୀଙ୍କୁ ସାକ୍ଷାତ କରିଥିଲେ। ଉଚ୍ଚାୟୁକ୍ତ ଶ୍ରୀ ଦେଙ୍କୁ ରାଷ୍ଟ୍ରପତି ସ୍ୱାଗତ କରିବା ସହ ଆଇଆଇଟି ମାଡ୍ରାସ୍ ମାଧ୍ୟମରେ ଜାଞ୍ଜିବରରେ ନିବେଶ, ବୃତ୍ତିଗତ ତାଲିମ ଏବଂ ନବସୃଜନ ପଦକ୍ଷେପକୁ ଶ୍ରୀ ହୁସେନ ଅଲ୍ଲୀ ଉଚ୍ଚ ପ୍ରଶଂସା କରିଛନ୍ତି। ଚଳିତ ମାସରେ ଭାରତ ଗସ୍ତରେ ଆସିବା ପାଇଁ ରାଷ୍ଟ୍ରପତି ହୁସେନ ଅଲ୍ଲୀଙ୍କୁ ଉଚ୍ଚାୟୁକ୍ତ ଶ୍ରୀ ଦେ

0: ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନଙ୍କ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି। ଭାରତ ଇଂଲଣ୍ଡ ମଧ୍ୟରେ ପୁରୁଷ ବର୍ଗ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ ଆଜିଠାରୁ ଆରମ୍ଭ ହେଉଛି। ପାଞ୍ଚଟିକିଆ ଏହି ସିରିଜ୍ର ପ୍ରଥମ ମ୍ୟାଚ୍ ଆଜି ଚେଷ୍ଟର ଲି ଷ୍ଟ୍ରିଟ୍ର ରିଭରସାଇଡ୍ ଗ୍ରାଉଣ୍ଡଠାରେ ଖେଳାଯିବ। ଭାରତୀୟ ସମୟ ରାତି 10:00 ଏହି ମ୍ୟାଚ୍ ଆରମ୍ଭ ହେବ। ଶ୍ରେୟସ୍ ଆୟରଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଏହି ସିରିଜ୍ ଖେଳିବାକୁ ଯାଉଛି। ଦଳରେ ବୈଭବ ସୂର୍ଯ୍ୟବଂଶୀ ସାମିଲ ଅଛନ୍ତି। ଆୟରଲାଣ୍ଡଠାରୁ 2-0 ଟି ଟ୍ୱେଣ୍ଟି ସିରିଜ୍ ହାରିବା ପରେ ଲୟକୁ ଫେରିବାକୁ ଭାରତୀୟ ଦଳ ପାଇଁ ଏହା ଏକ ସୁଯୋଗ ବୋଲି ବିବେଚନା କରାଯାଉଛି। ଦ୍ୱିତୀୟ ଟି ଟ୍ୱେଣ୍ଟି ମ୍ୟାଚ୍ ଶନିବାର ଦିନ ମାଞ୍ଚେଷ୍ଟରଠାରେ, ତୃତୀୟ ମ୍ୟାଚ୍ ଆସନ୍ତା 7 ଖେଳାଯିବ। ସିରିଜ୍ର ଚତୁର୍ଥ ମ୍ୟାଚ୍ 9 ବ୍ରିଷ୍ଟଲ୍ଠାରେ ଏବଂ ପଞ୍ଚମ ମ୍ୟାଚ୍ 11 ସାଉଥମ୍ପ୍ଟନ୍ଠାରେ ଖେଳାଯିବ। ଏହି ଗସ୍ତ ଅବସରରେ ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ 3 ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ଖେଳିବାର କାର୍ଯ୍ୟସୂଚୀ ରହିଛି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ସକାଳେ ଗ୍ରୁପ୍ 32 ପର୍ଯ୍ୟାୟ ମ୍ୟାଚ୍ରେ ଫ୍ରାନ୍ସ ସ୍ୱିଡେନ୍କୁ 3-0 ଗୋଲ୍ରେ ପରାସ୍ତ କରିଛି। ଏଥିସହ ଫ୍ରାନ୍ସ ଗ୍ରୁପ୍ 16 ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଅନ୍ୟ ମ୍ୟାଚ୍ଗୁଡ଼ିକ ମଧ୍ୟରେ ନରୱେ ଆଇଭରିକୋଷ୍ଟକୁ 2-1 ଗୋଲ୍ରେ ପରାସ୍ତ କରିଛି। ଗ୍ରୁପ୍ 16 ପର୍ଯ୍ୟାୟ ମ୍ୟାଚ୍ରେ ନରୱେ ବ୍ରାଜିଲ୍ ବିପକ୍ଷରେ ଖେଳିବ। ଗ୍ରୁପ୍ 32 ପର୍ଯ୍ୟାୟ ମ୍ୟାଚ୍ଗୁଡ଼ିକ ମଧ୍ୟରେ ଆଜି ମେକ୍ସିକୋ ଏବଂ ଇକ୍ୱେଡର ମଧ୍ୟରେ ମ୍ୟାଚ୍ ହେବାକୁ ଥିବାବେଳେ ଇଂଲଣ୍ଡ ଓ କଙ୍ଗୋ ପରସ୍ପରକୁ ଭେଟିବେ। ମରକୋ, ପାରାଗୁଏ, ବ୍ରାଜିଲ୍ ଏବଂ କାନାଡ଼ା ଗ୍ରୁପ୍ 16 ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଦିଲ୍ଲୀ, ହରିୟାଣା, ଚଣ୍ଡିଗଡ଼ ଏବଂ ପଞ୍ଜାବକୁ ଆସନ୍ତା 2 ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ମଧ୍ୟପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ବିହାର, ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ, ଲଦାଖ ଏବଂ ଉତ୍ତରାଖଣ୍ଡର ଅନ୍ୟ ଅଞ୍ଚଳଗୁଡ଼ିକୁ ଗତକାଲି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିଥିବାର ପାଣିପାଗ ବିଭାଗ ସୂଚନା ଦେଇଛି। ଓଡ଼ିଶା ସମେତ ଅନ୍ୟ କେତେକ ରାଜ୍ୟରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଦେଶବ୍ୟାପୀ ଆଜିଠାରୁ ଲାଗୁ ହେଉଛି ଭିଭିଜି ରାମଜି ଆଇନ। ଆଇନ ଅଧୀନରେ ମଜୁରୀ ବୃଦ୍ଧି ନେଇ ବିଜ୍ଞପ୍ତି ପ୍ରକାଶ କଲେ କେନ୍ଦ୍ର ସରକାର। ଶାନ୍ତି, ସ୍ଥିରତା ଏବଂ ଆଞ୍ଚଳିକ ସହଯୋଗକୁ ସମର୍ଥନ କରିବାରେ ପ୍ରଧାନମନ୍ତ୍ରୀଙ୍କ ପ୍ରୟାସକୁ ଉଚ୍ଚ ପ୍ରଶଂସା କଲେ ଇରାନ ରାଷ୍ଟ୍ରପତି। ପେଟ୍ରୋକେମିକାଲ୍ସ ଉତ୍ପାଦଗୁଡ଼ିକ ଉପରେ ଛାଡ଼ ହୋଇଥିବା ସୀମାଶୁଳ୍କ ସମୟସୀମା ଆସନ୍ତା 15 ବୃଦ୍ଧି। ଚଳିତ ବର୍ଷର ଅମରନାଥ ଯାତ୍ରା ପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି। ଏବଂ ଭାରତ ଇଂଲଣ୍ଡ ପୁରୁଷ ବର୍ଗ ଟି ଟ୍ୱେଣ୍ଟି 5 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ଆଜି ଖେଳାଯିବ ପ୍ରଥମ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ, ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ଘରକୁ 8249809672। ନମ୍ଘରଟି ଆଉଥରେ କହି ରଖୁଛି 8249809672। ଶ୍ରୋତାବନ୍ଧୁ, ଆରମ୍ଭ କରୁଛୁ ସୁସ୍ଥ ପରିବେଶ, ସ୍ୱଚ୍ଛ ପରିବେଶ, ସୁସ୍ଥ ଜୀବନ କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ ଆଲୋଚନା ଏକ ପେଡ୍ ମା କେ ନାମ। ଏ ସମ୍ପର୍କରେ ଆଲୋଚନା କରିବେ ସମାଜସେବୀ ବିଷ୍ଣୁପ୍ରିୟା ବେହେରା। କାର୍ଯ୍ୟକ୍ରମ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ। ଉପସ୍ଥାପନାରେ ଅଛନ୍ତି ସୁଚିସ୍ମିତା ପ୍ରଧାନ।

ନମସ୍କାର ଶ୍ରୋତା ବନ୍ଧୁ, ସ୍ୱାଗତ ଆପଣଙ୍କୁ ଆଜିର ସ୍ୱଚ୍ଛ ପରିବେଶ ସୁସ୍ଥ ଜୀବନ କାର୍ଯ୍ୟକ୍ରମକୁ। କାର୍ଯ୍ୟକ୍ରମ ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପନାରେ ମୁଁ ସୁଚିସ୍ମିତା। ଶ୍ରୋତା ବନ୍ଧୁ, ଆଜିର ସ୍ୱଚ୍ଛ ପରିବେଶ ସୁସ୍ଥ ଜୀବନ କାର୍ଯ୍ୟକ୍ରମରେ ବନ ମହୋତ୍ସବ ସପ୍ତାହ ପାଳନ ପରିପ୍ରେକ୍ଷୀରେ ରହିଛି ଆଲୋଚନା ଏକ ପେଡ଼ ମା କେ ନାମ ବା ମାଆଙ୍କ ନାମରେ ଗଛଟିଏ ଏବଂ ସ୍ୱାସ୍ଥ୍ୟ ସମ୍ପର୍କିତ ଜାଣିବା କଥା।

0: ସୁନ୍ଦର।
1: ଶ୍ରୋତା ବନ୍ଧୁ, ଆମେ ଜାଣନ୍ତି ଜୀବନ ଧାରଣ ପାଇଁ ଅମ୍ଳଜାନର ଆବଶ୍ୟକତା ରହିଛି, ଆଉ ଏଥିପାଇଁ ଆବଶ୍ୟକ ହେଉଥିବା ଅମ୍ଳଜାନ ବୃକ୍ଷରୁ ମିଳିଥାଏ। ବୃକ୍ଷ ଫୁଲ ଫଳ ଜାଳେଣୀ ସହ ଛାଇ ମଧ୍ୟ ପ୍ରଦାନ କରିଥାଏ। ବୃକ୍ଷ ପରିବେଶକୁ ଶୀତଳତା ପ୍ରଦାନ

0: କରିବା ସହ ବର୍ଷା କରାଇବାରେ ମଧ୍ୟ ସହାୟକ ହୋଇଥାଏ। ସେଥିପାଇଁ ତ କହନ୍ତି, ବୃକ୍ଷ ହିଁ ଜୀବନ। ଶ୍ରୋତାବନ୍ଧୁ, ଆମ ଜୀବନରେ ମାଆର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେମିତି ଆମେ ଜୀବନ ଅତିବାହିତ କରିବାରେ ମଧ୍ୟ ବୃକ୍ଷ ଓ ବନାନୀର ରହିଛି ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା। ଆଉ ଏହାକୁ ଗୁରୁତ୍ୱ ଦେଇ ବିଗତ ବର୍ଷରୁ ବନ ମହୋତ୍ସବ ସପ୍ତାହ ପାଳନ ପରିପ୍ରେକ୍ଷୀରେ ବୃକ୍ଷରୋପଣ ଉପରେ ଗୁରୁତ୍ୱ ଦିଆଯାଇ ବିଷୟ ରଖାଯାଇଛି, ଏକ୍ ପେଡ଼୍ ମା କେ ନାମ, ଅର୍ଥାତ୍ ମାଆଙ୍କ ନାମରେ ଗଛଟିଏ। ତେଣୁ ଆସନ୍ତୁ, ବୃକ୍ଷର ଗୁରୁତ୍ୱକୁ ବୁଝି ସବୁଜିମାମୟ ପରିବେଶ ସୃଷ୍ଟି କରିବା ପାଇଁ ପ୍ରୟାସ କରିବା। ଶ୍ରୋତାବନ୍ଧୁ, ବୃକ୍ଷରୋପଣ, ବୃକ୍ଷର ଯତ୍ନ, ଜଙ୍ଗଲ ସୃଷ୍ଟି ଓ ସୁରକ୍ଷା ଆଦି ବିଷୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରତିବର୍ଷ ଜୁଲାଇ 1-7 ତାରିଖ ପର୍ଯ୍ୟନ୍ତ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଆସୁଛି। ଏହି ପରିପ୍ରେକ୍ଷୀରେ ଆସନ୍ତୁ ଶୁଣିବା ଏକ ଆଲୋଚନା। ବିଷୟ ରହିଛି, ଏକ୍ ପେଡ଼୍ ମା କେ ନାମ ବା ମାଆଙ୍କ ନାମରେ ଗଛଟିଏ। ଆଲୋଚିକା ଶ୍ରୀମତୀ ବିଷ୍ଣୁପ୍ରିୟା ବେହେରା।
1: ନମସ୍କାର ଶ୍ରୋତାବନ୍ଧୁ, ଆଜିର ଆଲୋଚ୍ୟ ପ୍ରସଙ୍ଗ ମାଆଙ୍କ ନାମରେ ଗଛଟିଏ। ଏହି ଆଲୋଚନାରେ ଆମେ ଶୁଣିବା ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ମିଳିତ ଜାତିସଂଘର ପରିବେଶ କାର୍ଯ୍ୟକ୍ରମ ଓ ଭାରତ ସରକାରଙ୍କର ଆହ୍ୱାନ ସମ୍ପର୍କରେ। ଆଉ ମଧ୍ୟ ଶୁଣିବା ବୃକ୍ଷର ଉପକାରିତା, ବୃକ୍ଷରୋପଣ, ବୃକ୍ଷର ଯତ୍ନ, ଜଙ୍ଗଲ ସୃଷ୍ଟି ଓ ଜଙ୍ଗଲର ଯତ୍ନ ସମ୍ପର୍କରେ। ଜଳବାୟୁ ପରିବର୍ତ୍ତନ ଯୋଗୁଁ ସମଗ୍ର ବିଶ୍ୱ ଆଜି ଅସହ୍ୟ ଉତ୍ତାପ, ଅନିୟମିତ ବର୍ଷା, ବାତ୍ୟା, ବନ୍ୟା, ମରୁଡ଼ି ଭଳି ନାନା ପ୍ରକାରର ପ୍ରାକୃତିକ ଦୁର୍ବିପାକର ସମ୍ମୁଖୀନ ହେଉଛି। ଏସବୁର ମୁଖ୍ୟ କାରଣ ହେଉଛି ଜଙ୍ଗଲ ବିନାଶ ଓ ପରିବେଶ ପ୍ରତି ଆମମାନଙ୍କର ଚରମ ଅବହେଳା। ଏସବୁ ସମସ୍ୟାରୁ ମୁକ୍ତି ପାଇଁ ବର୍ତ୍ତମାନ ସବୁଠାରୁ ସହଜ ଓ ପ୍ରଭାବଶାଳୀ ଉପାୟ ହେଉଛି ବୃକ୍ଷରୋପଣ ଓ ଜଙ୍ଗଲ ସୃଷ୍ଟି କରିବା। ଏ ବର୍ଷ ବିଶ୍ୱ ପରିବେଶ ଦିବସରେ ମିଳିତ ଜାତିସଂଘର ପରିବେଶ କାର୍ଯ୍ୟକ୍ରମ ଆହ୍ୱାନ ଦେଇଛି ନାଓ ଫର୍ କ୍ଲାଇମେଟ୍, ଯାହାର ମୂଳ ବାର୍ତ୍ତା ହେଉଛି ଦ ସିଗ୍ନାଲ୍ସ ଆର୍ କ୍ଲିଅର୍ ହ୍ୱାଟ୍ କମ୍ସ ନେକ୍ସଟ୍ ଅପ୍ ଟୁ ଅସ୍, ଅର୍ଥାତ୍ ସଙ୍କେତ ସ୍ପଷ୍ଟ, ଜଳବାୟୁ ପାଇଁ ଏବେ ଆମ କାର୍ଯ୍ୟକାରୀ ପଦକ୍ଷେପ। ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଭାରତ ସରକାରଙ୍କର ଆହ୍ୱାନ, ଏକ୍ ପେଡ଼୍ ମା କେ ନାମ ବା ମାଆଙ୍କ ନାମରେ ଗଛଟିଏ। ଏହି ଆହ୍ୱାନର ମୂଳ ଉଦ୍ଦେଶ୍ୟ ହେଉଛି ବୃକ୍ଷରୋପଣକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ଏବଂ ପରିବେଶ ସୁରକ୍ଷାକୁ ଏକ ଭାବନାତ୍ମକ, ସାଂସ୍କୃତିକ ଓ ନୈତିକ ଆନ୍ଦୋଳନର ରୂପରେଖ ଦେବା। ମାଆଙ୍କ ନାମରେ ଯେତେବେଳେ ଗଛଟିଏ ଲଗାଯାଏ, ସେତେବେଳେ ଗଛଟି ପ୍ରତି ଆମର ଆତ୍ମୀୟତା ବଢ଼ିଯାଏ। ଫଳରେ ଗଛଟିର ଉପଯୁକ୍ତ ଯତ୍ନ ନେଇ ଗଛଟିକୁ ଦୃମରେ ପରିଣତ କରନ୍ତି ମାଆଙ୍କ ନାମରେ ଗଛଟିଏ। ଏମିତିକା ଏକ କାର୍ଯ୍ୟକ୍ରମ ଯେଉଁଥିରେ ବିଭିନ୍ନ ସରକାରୀ ବେସରକାରୀ ସଂସ୍ଥା ସହିତ ଗାଁ ସହର, ଧନୀ ଗରିବ, ଯୁବକ ବୃଦ୍ଧ, ନାରୀ ପୁରୁଷ, ପିଲା ସମସ୍ତଙ୍କର ସମ୍ପୃକ୍ତି ହେଉଛି ମାଆଙ୍କ ନାମରେ ଗଛଟିଏ। ଏହି ଆହ୍ୱାନଟି ମଧ୍ୟ ପରିବେଶ ବିଜ୍ଞାନକୁ ମାନବୀୟ ଭାବନା ସହ ଯୋଡ଼ି ଦେଇପାରିଛି। ମଣିଷ, ପ୍ରକୃତି ଓ ମାତୃତ୍ୱ ମଧ୍ୟରେ ଭାଙ୍ଗିଯାଇଥିବା ସମ୍ପର୍କକୁ ପୁନଃ ଯୋଡ଼ିବା ପାଇଁ ପ୍ରୟାସ କରୁଛି। ଶ୍ରୋତାବନ୍ଧୁ, ମା ଓ ଗଛ ମଧ୍ୟରେ ଆମେ ଅନେକ ସମାନତା ଦେଖନ୍ତି। ମା କଷ୍ଟ ସହି ସନ୍ତାନକୁ ଯେମିତି ସୁଖ ଦିଅନ୍ତି, ନିଜ ପାଇଁ ନୁହେଁ।

ସନ୍ତାନ ପାଇଁ ବଞ୍ଚନ୍ତି। ଗଛ ସେମିତି ଖରା ବର୍ଷା ଶୀତ ସହି ଅନ୍ୟକୁ ରକ୍ଷା କରନ୍ତି, ନିଜର ସର୍ବସ୍ୱ ଅନ୍ୟମାନଙ୍କ ପାଇଁ ବିନା ଦ୍ୱିଧାରେ ସମର୍ପି ଦିଅନ୍ତି। କରୁଣାମୟୀ ମାଆର ଦରଦୀ ହୃଦୟ ପରି ଗଛର ହୃଦୟରେ ଆମ ପାଇଁ କରୁଣା ଭରିକି ଅଛି। ମା ବିନା ଯେମିତି ସୃଷ୍ଟି ଅସମ୍ଭବ, ଗଛ ବିନା ମଧ୍ୟ ସେମିତି ସୃଷ୍ଟି ତିଷ୍ଠିବା ଅସମ୍ଭବ। ତେଣୁ ଗଛକୁ କେହି କେହି ମହାମାତା ବୋଲି କହନ୍ତି। ଆସନ୍ତୁ ଏବେ ଆମେ ଆଲୋଚନା କରିବା ଗଛର ଉପକାରିତା ସମ୍ପର୍କରେ। ମଣିଷ ସଭ୍ୟତାର ଇତିହାସକୁ ଆମେ ଯଦି ଗଭୀର ଭାବରେ ଅନୁଧ୍ୟାନ କରିବା, ତେବେ ଦେଖିବା ଗଛ କେବଳ ପ୍ରକୃତିର ଏକ ଅଂଶ ନୁହେଁ, ଏହା ମଣିଷ ଅସ୍ତିତ୍ୱର ଏକ ମୌଳିକ ଭିତ୍ତି। ମଣିଷ ଯେତେବେଳେ ଗୁମ୍ଫାରେ ରହୁଥିଲା ସେତେବେଳେ ବି ଗଛ ଥିଲା ତା'ର ସାଥୀ। ଆଜି କୃତ୍ରିମ ବୁଦ୍ଧିମତା ଓ ମହାକାଶ ଅଭିଯାନ ଯୁଗରେ ବି ମଣିଷ ଲାଗି ଗଛର ଗୁରୁତ୍ୱ କମିନାହିଁ। ଯେତେ ଆଧୁନିକତା ବଢ଼ୁଛି, ଗଛର ଆବଶ୍ୟକତା, ଗଛର ଗୁରୁତ୍ୱ ସେତିକି ସେତିକି ଆମେ ଅନୁଭବ କରୁଛନ୍ତି। ଗଛ ଏମିତି ଏକ ସତ୍ତା ଯାହା ନିଜେ କିଛି ଉପଭୋଗ କରେ ନାହିଁ, ସବୁକିଛି ଜଗତକୁ ଦେଇ ଚାଲିଛି। ଗଛର ଏହି ନିଷ୍କାମ ଦାନଶୀଳତା ଯୋଗୁଁ ଗଛ ଏକ ନୈତିକ ଆଦର୍ଶର ଉଦାହରଣ। ଆମେମାନେ ନିର୍ଗତ କରୁଥିବା ଅଙ୍ଗାରକାମ୍ଳ ପରି ବିଷବାଷ୍ପକୁ ଗଛ ଆକଣ୍ଠ ପାନ କରି ତାକୁ ଅମ୍ଳଜାନରେ ପରିଣତ କରି ପୁଣି ପୃଥିବୀକୁ ଫେରେଇ ଦିଏ। ତେଣୁ କେହି କେହି ଗଛକୁ ନୀଳକଣ୍ଠ ବୋଲି ମଧ୍ୟ କହନ୍ତି। ବୈଜ୍ଞାନିକ ଦୃଷ୍ଟିକୋଣରୁ ଗଛ ହେଉଛି ପୃଥିବୀର ଫୁସ୍ଫୁସ୍, ଗୋଟେ ଜୀବନ କାରଖାନା। ସବୁଠୁ ଶସ୍ତା, ସହଜ ଓ ପ୍ରଭାବଶାଳୀ ବାୟୁଶୋଧକ ଯନ୍ତ୍ର। ସୂର୍ଯ୍ୟର ତାପକୁ ଗଛ ଶୋଷଣ କରି ପରିବେଶକୁ ଶୀତଳ ରଖେ। ଅଙ୍ଗାରକାମ୍ଳକୁ ଶୋଷି ଜଳବାୟୁ ପରିବର୍ତ୍ତନକୁ ମନ୍ଥର କରେ। ଏଣୁ ଗଛକୁ କୁହାଯାଏ ଜଳବାୟୁ ସନ୍ତୁଳନର ରକ୍ଷକ। ଗଛ ଓ ବର୍ଷା ମଧ୍ୟରେ ଏକ ନିଆରା ସମ୍ପର୍କ ଅଛି। ଗଛ ଜଳୀୟ ବାଷ୍ପ ଛାଡ଼ି ବାୟୁମଣ୍ଡଳରେ ଆର୍ଦ୍ରତା ସୃଷ୍ଟି କରିବା ଫଳରେ ମେଘ ସୃଷ୍ଟି ହୁଏ, ମେଘରୁ ବର୍ଷା ହୁଏ। ଗଛ କେବଳ ମାଟିର ରକ୍ଷକ ନୁହେଁ, ଜଳଚକ୍ରର ମଧ୍ୟ ନିୟନ୍ତ୍ରକ। ବନ୍ୟା, ବାତ୍ୟା, ଭୂସ୍ଖଳନ ଓ ମରୁଭୂମିକରଣକୁ ରୋକିବାରେ ଗଛର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗଛ ମଧ୍ୟ ଜୈବ ବିବିଧତାର ଆଶ୍ରୟସ୍ଥଳ, ମଣିଷର ଅର୍ଥନୀତିରେ ପରମ ସହାୟକ। କୋଟି କୋଟି ଲୋକଙ୍କର ଜୀବିକା ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ଗଛ ଉପରେ ନିର୍ଭରଶୀଳ। ଗ୍ରାମୀଣ ଅର୍ଥନୀତିରେ ଆଜି ବି ଗଛ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ଗଛ ଆମକୁ ନମ୍ରତା, ବଦାନ୍ୟତା, ଧୈର୍ଯ୍ୟ, ସହନଶୀଳତା ଓ ଅହଂକାର ଶୂନ୍ୟତା ଆଦି ଶିକ୍ଷା ଦିଏ। ତେଣୁ ଗଛ ଆମ ପାଇଁ ଜଣେ ନୈତିକ ଶିକ୍ଷକ। ଶ୍ରୋତାବନ୍ଧୁ, ଏବେ ଆସନ୍ତୁ ଆଲୋଚନା କରିବା ବୃକ୍ଷରୋପଣ, ବୃକ୍ଷର ଯତ୍ନ, ଜଙ୍ଗଲ ସୃଷ୍ଟି ଓ ଜଙ୍ଗଲର ସୁରକ୍ଷା ସମ୍ପର୍କରେ। ବୃକ୍ଷରୋପଣ, ବୃକ୍ଷର ଯତ୍ନ, ଜଙ୍ଗଲ ସୃଷ୍ଟି ଏବଂ ଜଙ୍ଗଲର ସୁରକ୍ଷା, ଏହି ଚାରିଟି ଯାକକୁ ପରିବେଶ ଦର୍ଶନରେ କୁହାଯାଏ ଚାରିଟି ସ୍ତମ୍ଭ। ପରସ୍ପର ପରସ୍ପର ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ବୃକ୍ଷରୋପଣ ଆମ ପାଇଁ ଆଣିଦିଏ ଏକ ଆଶାର ଆଲୋକ। ବୃକ୍ଷର ଯତ୍ନ ଆମକୁ ଶିଖାଏ ଦାୟିତ୍ୱବୋଧ। ଜଙ୍ଗଲ ସୃଷ୍ଟି ସୁଦୂର ପ୍ରସାର କରେ ଆମ ଭବିଷ୍ୟତ ଲକ୍ଷ୍ୟକୁ। ଜଙ୍ଗଲ ସୁରକ୍ଷା ଦୀପ୍ତିମନ୍ତ କରେ ଆମ ପ୍ରଜ୍ଞାକୁ। ବୃକ୍ଷରୋପଣ ହେଉଛି ଆମ କରଣୀୟର ଆରମ୍ଭ। ବୃକ୍ଷର ଯତ୍ନ ହେଉଛି ଆମ ବିକାଶ। ଜଙ୍ଗଲ ସୃଷ୍ଟିରେ ଆମକୁ ମିଳେ ପରିପୂର୍ଣ୍ଣତା। ଜଙ୍ଗଲ

ସୁରକ୍ଷା ଆମକୁ ଦିଏ ପରିବେଶ ସ୍ଥାୟିତ୍ୱ। ସାଧାରଣତଃ ପରିବେଶ କଥା ଉଠିଲେ ଆମେ ବୃକ୍ଷରୋପଣ କଥା ଭାବିଥାଉ। ସରକାରୀ ବେସରକାରୀ ସ୍ତରରେ ଗଛ ଲଗାଉ, ଫଟୋ ଉଠାଇ ସମ୍ବାଦପତ୍ରରେ ଖବରଟିକୁ ପ୍ରସାରଣ କରି ଆତ୍ମସନ୍ତୋଷ ଲାଭ କରୁ। ଗଛ ବଞ୍ଚିଲା କି ମଲା ତା ସମ୍ପର୍କରେ ଖବର ରଖୁନାହୁଁ। ଏହାଦ୍ୱାରା ପରିବେଶ ସୁରକ୍ଷା ହୋଇପାରିବ କି? ଉତ୍ତରରେ ଆସିବ ନା। ବୃକ୍ଷରୋପଣ ଏକ ଲୋକ ଦେଖାଣିଆ କି ସଂଖ୍ୟାର ଖେଳ ନୁହେଁ। କେଉଁ ମାଟିରେ କି ଗଛ ଲାଗିବ, କେଉଁ ଗଛ ଭଲ ବଢ଼ିବ, ସ୍ଥାନୀୟ ପରିବେଶ ଉପରେ କେଉଁ ଗଛର କି ପ୍ରଭାବ ରହିବ ଇତ୍ୟାଦି ବିଷୟରେ ଚିନ୍ତା ଭାବନା କରି ବୃକ୍ଷରୋପଣ କରିବା ଉଚିତ। ଗଛଟିଏ ଲଗେଇବା ସହଜ, କିନ୍ତୁ ଗଛଟିର ଯତ୍ନ ନେଇ ତାକୁ ବଡ଼ କରେଇବା ଭାରି କଷ୍ଟକର ବ୍ୟାପାର। ସେଥିପାଇଁ ପରିବେଶ ଦିବସରେ, ବନ ମହୋତ୍ସବ ଦିବସରେ କିମ୍ବା ସରକାରୀ ବେସରକାରୀ ବିଭିନ୍ନ କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ ଗଛ ଲଗାଯାଏ, କିନ୍ତୁ ଚାରା ଗଛଟିର ଉପଯୁକ୍ତ ଯତ୍ନ ନ ନେବା କାରଣରୁ ଅଧିକାଂଶ ଗଛ ନଷ୍ଟ ହୋଇଯାଆନ୍ତି। ଏଇ ଜାଗାରେ ମାଆଙ୍କ ନାମରେ ଗଛଟିଏର ଆହ୍ୱାନ ତାର ଯଥାର୍ଥତା ପ୍ରତିପାଦନ କରେ। ଆମେ ଅନେକ ମନେ କରନ୍ତି ଯେ ଗଛମାନଙ୍କର ସମାହାରକୁ ଜଙ୍ଗଲ କୁହାଯାଏ, କିନ୍ତୁ ପରିବେଶ ବିଜ୍ଞାନ କହେ ଜଙ୍ଗଲ ହେଉଛି ଏକ ଜଟିଳ ଜୀବନ ବ୍ୟବସ୍ଥା। ଜଙ୍ଗଲ ମଧ୍ୟରେ ଗଛଲତା, ଗୁଳ୍ମ, ପଶୁପକ୍ଷୀ, ସରୀସୃପ, କୀଟ ପତଙ୍ଗ, ଅଣୁଜୀବ, ମାଟି, ଜଳ ଆଦି ପରସ୍ପର ସହିତ ଜଡ଼ିତ। ଜଙ୍ଗଲ କେବଳ ଅମ୍ଳଜାନର ଉତ୍ସ ନୁହେଁ, ଏହା ଏକ ଜୀବନ୍ତ ସଭ୍ୟତା। ହଜାର ହଜାର ପ୍ରଜାତିର ଜୀବଜନ୍ତୁକୁ ଜଙ୍ଗଲ ଆଶ୍ରୟ ଦିଏ। ତେଣୁ ଜଙ୍ଗଲର ସୁରକ୍ଷା ସଭ୍ୟତାର ସବୁଠାରୁ ବଡ଼ ଆତ୍ମରକ୍ଷା। ସାରା ବିଶ୍ୱରେ ଆଜି ସବୁଠାରୁ ବଡ଼ ପରିବେଶୀୟ ସଙ୍କଟ ହେଉଛି ଜଙ୍ଗଲ ଧ୍ୱଂସ। ମଣିଷ ରାସ୍ତା, ଖଣି, କଳକାରଖାନା, ସହର ଲାଗି ଜଙ୍ଗଲକୁ ସଫା କରୁଛି। ସ୍ୱଳ୍ପମିଆଦୀ ଲାଭ ପାଇଁ ଦୀର୍ଘକାଳୀନ କ୍ଷତିକୁ ମଣିଷ ଆଜି ଅଣଦେଖା କରୁଛି। ପ୍ରକୃତି ପ୍ରଗତିର ବାଧକ ନୁହେଁ, ବରଂ ମାନବ ଅସ୍ତିତ୍ୱର ମୂଳ ଆଧାର। ଅଳ୍ପକାଳୀନ ଅର୍ଥନୈତିକ ଲାଭ ପାଇଁ ପରିବେଶକୁ, ଜଙ୍ଗଲକୁ, ବନ୍ୟ ଜୀବଜନ୍ତୁକୁ ଏବଂ ସାଂସ୍କୃତିକ ଐତିହ୍ୟକୁ ବଳି ଦେବା ମାନବ ଜାତି ଓ ପୃଥିବୀ ଉଭୟଙ୍କ ଲାଗି ଏକ ବିପଜ୍ଜନକ ପଥ। ପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି କିମ୍ବା କୌଶଳଗତ ବିସ୍ତାର ଦ୍ୱାରା ମପାଯାଇପାରେ ନାହିଁ। ଯଦି ତା ବିନିମୟରେ ଅମୂଲ୍ୟ ଜଙ୍ଗଲର ବିନାଶ, ଜୈବ ବିବିଧତାର କ୍ଷତି ଓ ଆଦିବାସୀ ସମୁଦାୟଙ୍କର ବିସ୍ଥାପନ ଘଟେ, ପ୍ରକୃତ ଉନ୍ନତି ସେହି ସ୍ଥାୟୀ ବିକାଶରେ ନିହିତ ଥାଏ ଯାହା ପରିବେଶୀୟ ସନ୍ତୁଳନକୁ ସମ୍ମାନ କରେ, ଦୁର୍ବଳ ସମୁଦାୟକୁ ସୁରକ୍ଷା ଦିଏ ଏବଂ ଆଗାମୀ ପିଢ଼ିମାନଙ୍କର ଭବିଷ୍ୟତକୁ ସୁନିଶ୍ଚିତ କରେ। ତେଣୁ ଶ୍ରୋତାବନ୍ଧୁ, ଜଙ୍ଗଲ ସୃଷ୍ଟି, ଜଙ୍ଗଲ ସୁରକ୍ଷା କେବଳ ସରକାର କିମ୍ବା ପରିବେଶବିତ୍ମାନଙ୍କର କାମ ନୁହେଁ। ଜଙ୍ଗଲକୁ ସୁରକ୍ଷା ଦେବା ଆମ ସମସ୍ତଙ୍କର ନୈତିକ କର୍ତ୍ତବ୍ୟ। ଶେଷରେ ଏତିକି କହିବି, ଗଛ ଲଗେଇବା ଏକ ଭଲ କାମ, ଗଛର ଯତ୍ନ ତାଠୁ ମହାନ। ଜଙ୍ଗଲ ସୃଷ୍ଟି କରିବା, ଜଙ୍ଗଲକୁ ସୁରକ୍ଷା ଦେବା ଆମ ସଭ୍ୟତା ପାଇଁ ଗୋଟେ ଗୋଟେ ମହାକାବ୍ୟ। ତେଣୁ ଆସନ୍ତୁ ଏକ ସବୁଜ ଭବିଷ୍ୟତ ପାଇଁ ମାଆଙ୍କ ନାମରେ ଲଗେଇବା ଗୋଟିଏ ଗୋଟିଏ ଗଛ। ଧନ୍ୟବାଦ, ନମସ୍କାର।

ଡାଇରିଆର ପ୍ରତିରୋଧ କରନ୍ତୁ। ବାହାରେ ଝାଡ଼ା ନ ଯାଇ କେବଳ ପାଇଖାନା ବ୍ୟବହାର କରନ୍ତୁ। ପାଇଖାନା ଯିବା ସମୟରେ ଚପଲ ବ୍ୟବହାର କରନ୍ତୁ। ଶୌଚ ପରେ ଖାଦ୍ୟ ପରଷିବା କିମ୍ବା ଖାଇବା ପୂର୍ବରୁ ହାତକୁ ଭଲ ଭାବରେ ସାବୁନରେ ଧୁଅନ୍ତୁ। ବିଶୋଧିତ ପାଇପ୍ ପାଣି, ଗଭୀର ନଳକୂଅ ପାଣି, ହାଲୋଜେନ୍ ବଟିକା ପଡ଼ିଥିବା ପାଣି କିମ୍ବା ଫୁଟା ପାଣି ପିଅନ୍ତୁ। ତରଳ ଝାଡ଼ା ସମୟରେ ଜଳ ଶୁଷ୍କତାରୁ ରକ୍ଷା ପାଇବା ପାଇଁ ORS କିମ୍ବା ଘରେ ମିଳୁଥିବା ତୋରାଣି, ପଇଡ଼ ପାଣି, ଚିନି ଲୁଣ ସର୍ବତ ଆଦି ପିଅନ୍ତୁ। ପିଇବା ପାଣି ପାତ୍ରରେ ହାତ ନ ବୁଡ଼ାଇ ଡଙ୍କି ବ୍ୟବହାର କରନ୍ତୁ। ତଟକା ଓ ଗରମ ଖାଦ୍ୟ ଖାଆନ୍ତୁ। କ'ଣ କରିବେ ନାହିଁ, ନଈ, ଝରଣା, ଚୁଆ, କୂଅ ବା ପୋଖରୀ ଆଦି ପାଣି ପିଅନ୍ତୁ ନାହିଁ। କୂଅ, ନଳକୂଅ ପାଖରେ ବାସନକୁସନ ଧୁଅନ୍ତୁ ନାହିଁ କିମ୍ବା ଲୁଗାପଟା ସଫା କରନ୍ତୁ ନାହିଁ। ବାସି, ପଚାସଢ଼ା ବା ମାଛି ବସା ଖାଦ୍ୟ ଖାଆନ୍ତୁ ନାହିଁ। ଝାଡ଼ା ରୋଗୀର ଅପରିଷ୍କାର ଲୁଗାପଟା ନଦୀ, ପୋଖରୀ ଓ ଝରଣା ଆଦିରେ ଧୁଅନ୍ତୁ ନାହିଁ। ଡାଇରିଆର ଚିକିତ୍ସା ସମସ୍ତ ସରକାରୀ ଡାକ୍ତରଖାନାରେ ବିନାମୂଲ୍ୟରେ ଉପଲବ୍ଧ। ତୁରନ୍ତ ଚିକିତ୍ସା ଦ୍ୱାରା ଜୀବନ ରକ୍ଷା ସମ୍ଭବ।

ପ୍ରଚାର କଲୁ ସ୍ୱଚ୍ଛ ପରିବେଶ ସୁସ୍ଥ ଜୀବନ କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିଲେ ଆଲୋଚନା ଏକ ପେଡ଼ ମା କେ ନାମ। ଏ ସମ୍ପର୍କରେ ଆଲୋଚନା କଲେ ସମାଜସେବୀ ବିଷ୍ଣୁପ୍ରିୟା ବେହେରା। କାର୍ଯ୍ୟକ୍ରମ ପ୍ରଯୋଜନା କରିଥିଲେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ଥିଲେ ସୁଚିସ୍ମିତା ପ୍ରଧାନ। ଶ୍ରୋତାବନ୍ଧୁମାନେ ଟ୍ୟୁନ୍ କରୁଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶ୍ରୋତାବନ୍ଧୁ, ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ନମ୍ବରଟି ଆଉଥରେ କହି ରଖୁଛି 8249809672।

ଶ୍ରୀଜଗନ୍ନାଥ ନୀଳାଚଳ ଧାମରେ ସେବାକାରୀମାନଙ୍କ ସହିତ ସେବ୍ୟ ସେବକ ରୂପରେ ବିଦ୍ୟମାନ ହୋଇଛନ୍ତି। ମହାପ୍ରଭୁଙ୍କର ସବୁ ପ୍ରକାରର ସେବାରେ ମୁଖ୍ୟତଃ ଦାସ୍ୟ ଭାବ ପ୍ରକଟିତ। ସେବାକାରୀମାନଙ୍କର ଏକମାତ୍ର ଚରମ ଅଭିଳାଷ ହେଉଛି ପୁରୁଷୋତ୍ତମଙ୍କର ସେବା ସୁଯୋଗ ପ୍ରାପ୍ତି। ସେବାକାରୀ ଶ୍ରୀଜଗନ୍ନାଥଙ୍କର ଶ୍ରୀଚରଣ ସେବା ବ୍ୟତୀତ ଆଉ କିଛି ଆଶା କରେ ନାହିଁ। ଭକ୍ତ ଏଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଜନ୍ମ ଜନ୍ମାନ୍ତରର ଦାସ।

0: ଶ୍ରୀଜଗନ୍ନାଥଙ୍କର ଦୈତାପତି ନିଯୋଗ ଏକ ଶ୍ରେଷ୍ଠ ନିଯୋଗ। ଶ୍ରୀ ଚୈତନ୍ୟ ଚରିତାମୃତର ଶ୍ରୀଲ ପ୍ରଭୁପାଦଙ୍କର ଟୀକା ଅନୁସାରେ ଦୈତା ଶବ୍ଦର ଅର୍ଥ ହେଉଛି ଯେଉଁମାନେ ଭଗବାନଙ୍କ କୃପା ଲାଭ କରିଛନ୍ତି, ଏମାନେ ଶବର ରାଜା ବିଶ୍ୱାବସୁଙ୍କ ବଂଶଧର। ଏମାନଙ୍କ ସେବା ବିଧି ନିର୍ଦ୍ଦେଶିତ। ଏହି ଦୈତାମାନଙ୍କର ପରିଚୟ ଏବଂ ବିଧି ଦ୍ୱାରା ନିର୍ଦ୍ଦେଶିତ ସେବା ସମ୍ପର୍କରେ ସୂଚନା ଦେବା ପାଇଁ ଆମ ସହିତ ଆଜି ଉପସ୍ଥିତ ଅଛନ୍ତି ଶ୍ରୀ ଦୁର୍ଗା ଦାସ ମହାପାତ୍ର।
1: ଦୈତାମାନେ ହେଲେ ବିଭିନ୍ନ ପୁରାଣ ଗ୍ରନ୍ଥ ଧର୍ମଗ୍ରନ୍ଥର ବର୍ଣ୍ଣନା ଅନୁଯାୟୀ ଏମାନେ ବିଶ୍ୱାବସୁଙ୍କର ବଂଶଧର। କୁହାଯାଏ ଐତିହାସିକ ଗ୍ରନ୍ଥରୁ ଐତିହାସିକ ପ୍ରମାଣରୁ ଜଣାଯାଏ ଯେତେବେଳେ ରକ୍ତବାହୁର ଆକ୍ରମଣ ସମୟରେ ପୁରୁଷୋତ୍ତମ ଜଗନ୍ନାଥଙ୍କୁ ସୋନପୁରର ଗୋପାଳିଥାରେ ପାତାଳି କରାଯାଇଥିଲା ଏବଂ ଯଯାତି ଯେତେବେଳେ ଶଙ୍କରାଚାର୍ଯ୍ୟଙ୍କ ଠାରୁ ଆଦେଶ ପାଇ ଜଗନ୍ନାଥଙ୍କର ବିଗ୍ରହଙ୍କୁ ଖୋଜି ପୁନର୍ବାର ଶ୍ରୀମନ୍ଦିରରେ ସ୍ଥାପନ କରିଥିଲେ ସେ ସମୟରେ ବିରିବନ୍ଧରୁ ଦୈତାମାନଙ୍କୁ ଏବଂ ରତନପୁରରୁ ପତିମାନଙ୍କୁ ଆଣି ଜଗନ୍ନାଥଙ୍କ ସେବାରେ ନିୟୋଜିତ କରିଥିଲେ। ଏଥିରୁ ଜଣାଯାଏ ଜଗନ୍ନାଥ ଯେତେବେଳେ ସ୍ଥାନାନ୍ତରିତ ହୋଇଥିଲେ ଏମାନେ ମଧ୍ୟ ଜଗନ୍ନାଥଙ୍କ ସହିତ ଜଗନ୍ନାଥଙ୍କ ସୁରକ୍ଷା ପାଇଁ ଜଗନ୍ନାଥଙ୍କ ସହିତ ଥିଲେ।
0: ଗ୍ରନ୍ଥରେ ବର୍ଣ୍ଣିତ ଅଛି ଯେ ବିଶ୍ୱାବସୁ ବ୍ରହ୍ମାଙ୍କୁ ତିନୋଟି ବର ପ୍ରାର୍ଥନା କରିଥିଲେ। ସେହି ତିନୋଟି ବର ପ୍ରାର୍ଥନା ମଧ୍ୟରୁ

0: ଦ୍ୱିତୀୟ ବରଟି ନିବେଦନ କରି ସେ କହିଥିଲେ, କନ୍ଦରାଧୀଶ ନୀଳମାଧବଙ୍କର ଭାବସେବାରେ ଆମେ କୌଳିକ ବିଧିରେ ପୂଜା କରିବୁ। ବର୍ଷର ଏଗାର ମାସ ବୈଦିକ ବିଧିରେ ପ୍ରଭୁଙ୍କ ପୂଜା ଉପାସନା କରାଯାଉ। ମାତ୍ର ଆଷାଢ଼ ମାସରେ ମୋର ଆତ୍ମଜମାନେ ସାର୍ବଭୌମ ସେବା କରିବେ। ବିଶ୍ୱବସୁଙ୍କର ବର ପ୍ରାର୍ଥନା ସ୍ୱୀକୃତ ହୋଇଥିଲା। ତେଣୁ ଦୈତାମାନେ ପହଣ୍ଡି ବିଜେ ସାଙ୍ଗକୁ ନବକଳେବର, ଅଣସର ଓ ମହାଅଣସର ସମୟର ସମସ୍ତ ଗୋପନୀୟ ସେବା ସମ୍ପାଦନ କରିଥାନ୍ତି।
1: ଶ୍ରୀମନ୍ଦିରର ସତ୍ୱଲିପି ଅନୁଯାୟୀ ଦୈତା ସେବା ଏକୋଇଶ ଭାଗରେ ବର୍ଣ୍ଣିତ। ସତ୍ୱଲିପିର ଏକୋଇଶ ପାର୍ଟରେ ବର୍ଣ୍ଣନା କରାଯାଇଅଛି ଦୈତାମାନଙ୍କର ସେବା ଜ୍ୟେଷ୍ଠ ଶୁକ୍ଳ ତ୍ରୟୋଦଶୀ ଠାରୁ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ହୋଇଥାଏ। ଏହି ସମୟ ମଧ୍ୟରେ ଏମାନେ ଶ୍ରୀଜଗନ୍ନାଥଙ୍କର ସମସ୍ତ ସେବା କାର୍ଯ୍ୟ କରିଥାନ୍ତି। ଏହା ବଂଶାନୁକ୍ରମିକ ସେବା, ଗୋଷ୍ଠୀଗତ ସେବା, ଶାଢ଼ୀ ବନ୍ଧାର ଆବଶ୍ୟକତା ପଡ଼େ ନାହିଁ। ଜଣେ ଛୁଆ ଜନ୍ମ ହେବାର ଏକୋଇଶ ଦିନ ପରେ ଅଣସରରେ ଠାକୁରମାନେ ଥିବା ସମୟରେ ଦର୍ଶନ କଲା ପରେ ଭାଗାରୀ ପଦବାଚ୍ୟ ହୋଇ ସେବକ ରୂପେ ଦୈତା ରୂପେ ଗଣ୍ୟ ହୋଇଥାନ୍ତି। ଜ୍ୟେଷ୍ଠ ଶୁକ୍ଳ ତ୍ରୟୋଦଶୀ ସନ୍ଧ୍ୟାରେ ବଳସିଂହାର ଭୋଗ ସରିଲା ପରେ ଦୈତାମାନେ ବାହୁଟି କଣ୍ଟ କରିଥାନ୍ତି ଏବଂ ଚତୁର୍ଦ୍ଦଶୀ ଦିନ ଚାରମାଳ ବନ୍ଧା ସରିଲା ପରେ ଠାକୁରଙ୍କୁ ସ୍ନାନବେଦୀକୁ ନେବା ପାଇଁ ସେନାପଟା ଲାଗି କରିଥାନ୍ତି। ସେନାପଟା ଲାଗି ସରିଲା ପରେ ଠାକୁରଙ୍କର ମଙ୍ଗଳ ଆରତୀ ଇତ୍ୟାଦି ଅନ୍ୟାନ୍ୟ ନୀତି ସରିଥାଏ ଏବଂ ସ୍ନାନ ପୂର୍ଣ୍ଣିମା ଦିନ ପ୍ରାତଃକାଳରୁ ଦୈତାପତିମାନେ ଶ୍ରୀଜଗନ୍ନାଥଙ୍କର ପହଣ୍ଡି କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି ଏବଂ ସତ୍ୱଲିପି ଅନୁଯାୟୀ ପହଣ୍ଡି ଦୈତାପତିମାନଙ୍କର ସମ୍ପୂର୍ଣ୍ଣ ଦାୟିତ୍ୱ। ଅନ୍ୟମାନେ ସାହାଯ୍ୟ କରୁଥିଲେ ମଧ୍ୟ ପହଣ୍ଡି ଏମାନଙ୍କର ମୁଖ୍ୟ ଦାୟିତ୍ୱ।

ସ୍ନାନ ପୂର୍ଣ୍ଣିମା ଦିନ ଧାଡ଼ିପହଣ୍ଡିରେ ପହଣ୍ଡି କରି ସ୍ନାନବେଦୀକୁ ନେବା ପରେ ସେଠି ଜଗନ୍ନାଥଙ୍କର ଅନ୍ୟାନ୍ୟ ନୀତି ଆଳତୀ ଅବକାଶ ଜଳ ଲାଗି ଇତ୍ୟାଦି ନୀତି ସମ୍ପାଦିତ ହୋଇଥାଏ। ତାପରେ ଗଜପତି ଆସି ରାଜନୀତି ଏବଂ ଛେରାପହଁରା କରିଥାନ୍ତି। ତାପରେ ଯେତେବେଳେ ହାତୀବେଶ କରାଯାଏ, ହାତୀବେଶରେ ପାଳିଆ ପୁଷ୍ପାଳକମାନଙ୍କ ସହିତ ଦୈତାମାନେ ମିଶି ଶ୍ରୀଜୀଉମାନଙ୍କର ହାତୀବେଶ ସମ୍ପାଦନ କରିଥାନ୍ତି। ହାତୀବେଶ ସରିବା ପରେ ସକାଳ ଧୂପ ଭୋଗ ହୋଇଥାଏ। ଭୋଗ ପରେ ଜନସାଧାରଣଙ୍କର ସାରଣମାଳ ଦର୍ଶନ ହୁଏ। ଦର୍ଶନ ସରିଲା ପରେ ପୁନର୍ବାର ବନ୍ଦାପନା କରାଯାଇ ପୁଷ୍ପାଞ୍ଜଳି ଦିଆଯାଇ ଜଗନ୍ନାଥଙ୍କର ବାହୁଡ଼ା ପହଣ୍ଡି ବିଜେ ଅନବସର ଘରକୁ କରାଯାଇଥାଏ। ଏବଂ ଅନବସର ଘରେ ପହଞ୍ଚିଲା ପରେ ଦୈତାପତିମାନେ ଶ୍ରୀଜୀଉଙ୍କର ଦେହରେ ଲାଗିଥିବା ସୁନାର ରାହୁରେଖା ଏବଂ ଚିତାକୁ ମୈଲମ କରି ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀମାନଙ୍କୁ ଏବଂ ଭଣ୍ଡାର ନିକାପଙ୍କୁ ହସ୍ତାନ୍ତରିତ କରିଥାନ୍ତି। ଏହା ପରଠାରୁ ଅନବସର ନୀତି ଆରମ୍ଭ ହୋଇଥାଏ। ଅନବସର ସମୟରେ ତାଟିଦିଅମାନଙ୍କର ଧୀପର ଧୂପ ସରିଲା ପରେ ଦକ୍ଷିଣ ଦ୍ୱାର ବା ଅନବସର ଦ୍ୱାର ଖୋଲିଥାଏ। ଦୈତାପତିମାନେ ଗୋଟିଏ ବସ୍ତ୍ର, ଧଳା ବସ୍ତ୍ର, ଗୋଟିଏ ଗାମଛା ପରିଧାନ କରି ଗୋଡ଼ ହାତ ଧୋଇ ଅନବସର ଗୃହକୁ ପ୍ରବେଶ କରିଥାନ୍ତି। ସେଠି ଠାକୁରମାନଙ୍କୁ ତୁଳସୀ କିମ୍ବା ନାଲି ଫୁଲ ବ୍ୟବହାର କରାଯାଏ ନାହିଁ, କେବଳ ଶୁକ୍ଳ ବସ୍ତ୍ର ପରିଧାନ କରନ୍ତି ଏବଂ ଛେନା ସର ଏବଂ ଶୁଖିଲା ଖାଦ୍ୟ ଫଳ ମୂଳ ଇତ୍ୟାଦି ଭୋଗ କରାଯାଇଥାଏ। ସେ ଭୋଗରେ ପତି ମହାପାତ୍ରଙ୍କ ସହିତ ମିଶି ଦୈତାମାନେ ଭୋଗରେ ସାହାଯ୍ୟ କରିଥାନ୍ତି। ଏହା ବ୍ୟତୀତ ଅନବସର ସମୟରେ କେତେକ ଗୁପ୍ତ ନୀତି ସମ୍ପାଦିତ ହୋଇଥାଏ। ତିଥି ଅନୁସାରେ କେତେକ ନୀତି ସମ୍ପାଦିତ ହୋଇଥାଏ, ଯେଉଁଗୁଡ଼ାକ ଓଦା ଲୁଗା ଯେଉଁ ସେନାପଟା ଲାଗି କରାଯାଇଥାଏ ଶ୍ରୀଜୀଉମାନଙ୍କୁ, ସେଗୁଡ଼ିକ ସ୍ନାନବେଦୀରେ ଗାଧୋଇବା ପରେ ସମ୍ପୂର୍ଣ୍ଣ ଭାବରେ ଭିଜି ଯାଇଥାଏ। ତେଣୁ ତାକୁ ଅନବସରର ନିର୍ଦ୍ଦିଷ୍ଟ ଦିନରେ ଆମେ ଶ୍ରୀଜୀଉଙ୍କ ଦେହରୁ ସେଗୁଡ଼ିକ କାଢ଼ି ଦେଇଥାଉ। ତାପରେ ତା ପରଦିନ ଶ୍ରୀଜୀଉଙ୍କର ଯେଉଁ ସବୁ ବର୍ଷଯାକ ଚନ୍ଦନ ଇତ୍ୟାଦି ଦେହରେ ଲାଗି କରାଯାଇଥାଏ, ତାକୁ ଆମେ ତା ପରଦିନ ଶ୍ରୀଜୀଉଙ୍କ ଦେହରୁ କାଢ଼ି ଦେଇଥାଉ। ପଞ୍ଚମୀ ଦିନ ଫୁଲୁରୀ ତେଲ ଲାଗି କରାଯାଏ। ନବମୀ ପର୍ଯ୍ୟନ୍ତ ଆମେ ଠାକୁରଙ୍କ ଦେହରେ ଓଷ ଲାଗି କରିଥାଉ। ଦ୍ୱିପର ଦୂପ ସରିଲା ପରେ ଯେତେବେଳେ ଏପଟେ ତାଟି ଖୋଲେ, ଏପଟେ ଚକଟା ଭୋଗ ସରେ, ଅନ୍ୟାନ୍ୟ ଦିଅଙ୍କର ସେବା କାର୍ଯ୍ୟ କରିସାରିଲା ପରେ ପାଣି ପକାଇ ଦିଅଙ୍କରୁ ଲୁଗା ପିନ୍ଧେଇ ଫୁଲ ପିନ୍ଧେଇ ସାରିଲା ପରେ କର୍ପୂର ଇତ୍ୟାଦି ଲାଗିକରି ଆମେ ଚକଟା ଭୋଗ କରିଥାଉ। ଚକଟା ଭୋଗ ସରିଲା ପରେ ସେଇଠି ଆମେ ପ୍ରସାଦକୁ ସେଇଠି ଗ୍ରହଣ କରୁ। ଅନବସର ଗୃହରେ ସମସ୍ତ କାର୍ଯ୍ୟ ସରିଲା ପରେ ଚତୁର୍ଦ୍ଦଶୀ ରାତିରେ କିମ୍ବା ନେତ୍ରୋତ୍ସବ ଯେଉଁଦିନ ହୁଏ, ନବଯୌବନ ଦର୍ଶନ ଯେଉଁଦିନ ହୁଏ, ପ୍ରାତଃ କାଳରୁ

0: ତାପରେ ଦୈତାପତି ସର୍ବାଙ୍ଗ ଅନୁଷ୍ଠିତ ହୋଇଥାଏ ନବଯୌବନ ଦିନ। ଯଦି ନବଯୌବନରେ ଉଭା ନଥାଏ ତେବେ ରାତିରେ ସମସ୍ତ ନୀତି ସରିଲା ପରେ ବାହୁଟି କଣ୍ଟ କରାଯାଇ ପୁନର୍ବାର ସେନାପଟା ଲାଗି କରାଯାଏ ଏବଂ ତାପରେ ଶ୍ରୀଗୁଣ୍ଠିଆ ଦିନ ଖେଚେଡ଼ି ଭୋଗ ସରିଲା ପରେ ପହଣ୍ଡି ଦୈତାପତିମାନେ କରିଥାନ୍ତି। ପହଣ୍ଡି ସରିଲା ପରେ ରଥ ଉପରେ ଶ୍ରୀ ବିଗ୍ରହମାନେ ବସିଲା ପରେ ସୋଲୋ ଚିତା ବାରଗ୍ରାହୀ ସେବକ ଲାଗି କରନ୍ତି ଏବଂ ଅନ୍ୟ ଦୈତାମାନେ ମଧ୍ୟ ସେଠି ବାରଗ୍ରାହୀଙ୍କୁ ସାହାଯ୍ୟ କରିଥାନ୍ତି। ଯେତେବେଳେ ଗଜପତି ଛେରାପହଁରା କରିବାକୁ ଆସିଥାନ୍ତି ସେତେବେଳେ ଗଜପତିଙ୍କୁ ମାଳ ପ୍ରସାଦ ବାରଗ୍ରାହୀ ସେବକ ଅର୍ପଣ କରିଥାନ୍ତି। ତାହା ଛଡ଼ା ରଥ ଶୋଧ ଦାୟିତ୍ୱ ମଧ୍ୟ ଦୈତାପତିମାନଙ୍କର। ମୋଟାମୋଟି ଭାବରେ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଶ୍ରୀରଙ୍ଗର ରକ୍ଷା ଦାୟିତ୍ୱ ଦୈତାପତିମାନଙ୍କର ଅଟେ।
1: ଅଣସର ସେବା ସହିତ ଦୈତା ସେବକମାନେ ଅନ୍ୟାନ୍ୟ ଭିନ୍ନ ଭିନ୍ନ ସେବା ମଧ୍ୟ କରିଥାନ୍ତି, ଯେମିତି ଦୈନିକ ନୃସିଂହଙ୍କ ସେବା, ବଡ଼ସିଂହାର ସମୟର ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଆଳତି ସେବା, ବର୍ଷ ତମାମ ସବୁ ପର୍ବପର୍ବାଣି ବନ୍ଦାପନା, ଚନ୍ଦନ, ସର୍ବାଙ୍ଗ ମଙ୍ଗଳାର୍ପଣ ସେବା, ଶ୍ରୀମନ୍ଦିରରୁ ରଥକୁ ବିଜେ, ରଥରୁ ଗୁଣ୍ଡିଚା ଘର ବିଜେ, ଗୁଣ୍ଡିଚା ଘରୁ ପୁନଶ୍ଚ ରଥକୁ ଏବଂ ରଥରୁ ନୀଳାଦ୍ରି ବିଜେ, ଏ ସମ୍ପର୍କରେ ଶ୍ରୀ ଦାସ ମହାପାତ୍ର କୁହନ୍ତି।
0: ବର୍ଷ ସାରା ଚକ୍ରବୁଲା ଏକାଦଶୀ, ଚକ୍ରବୁଲା ଏକାଦଶୀରେ ଦୈତାପତିମାନଙ୍କର ଭୂମିକା ଅଛି। ତା ଛଡ଼ା ରାହୁରେଖା ଲାଗି, ଚିତା ଲାଗି ଏବଂ ପଇତା ଲାଗି ଏବଂ ଖସାପଟା ଲାଗି ଏଥିରେ ମଧ୍ୟ ଦୈତାପତିମାନେ ବର୍ଷର ଅନ୍ୟ ସମୟରେ କାର୍ଯ୍ୟ କରିଥାନ୍ତି। ଏହା ବ୍ୟତୀତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘଟଣା ହେଲା ନବକଳେବର ସମୟରେ, ଯେଉଁଟାକି ବନଜାଗ ଯାତ୍ରା ବୋଲି କୁହାଯାଏ। ବନଜାଗ ଯାତ୍ରାରେ ଦୈତାପତିମାନଙ୍କ ମଧ୍ୟରୁ ପ୍ରତ୍ୟେକ ଘରୁ ଜଣେ ଜଣେ ସେମାନେ ସମସ୍ତେ ବନଜାଗ ଯାତ୍ରାରେ ଯାଇଥାନ୍ତି। ଦଶମୀ ଠାରୁ ରାମନବମୀ ପରଦିନ ଠାରୁ ବନଜାଗ ଯାତ୍ରା ଆରମ୍ଭ ହୋଇ ସାବିତ୍ରୀ ଅମାବାସ୍ୟା ଦିନ ସମସ୍ତ ଦାରୁ ନିର୍ଦ୍ଦିଷ୍ଟ ଦିନ ଶ୍ରୀମନ୍ଦିରରେ ପହଞ୍ଚି ଯାଇଥାଏ। ଦାରୁ ବିଗ୍ରହ ନିର୍ମାଣ କରିବାରେ ଦୈତାପତିମାନଙ୍କର ପ୍ରମୁଖ ଭୂମିକା ଥାଏ। ଦାରୁ ବିଗ୍ରହ ନିର୍ମାଣ କରିସାରିଲା ପରେ ଯେଉଁ 45 ଦିନ ମହା ଅନବସର ହୁଏ ସେଥିରେ ଦାରୁ ବିଗ୍ରହକୁ ପୂର୍ଣ୍ଣାଙ୍ଗ କରିବାରେ ମଧ୍ୟ ଦୈତାପତିମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ।

ଲକ୍ଷ୍ମଣ ପଣ୍ଡାଙ୍କ ସଂକଳିତ ସତ୍ଵଲିପି 1955ରେ ଦଇତା ସେବା ସମ୍ବନ୍ଧରେ ବର୍ଣ୍ଣିତ ଅଛି। ଜ୍ୟେଷ୍ଠ ଶୁକ୍ଳ ତ୍ରୟୋଦଶୀ ବଡ଼ସିଂହାର ଭୋଗ ପରେ ବାହୁଟ କଣ୍ଟିବା, ଚତୁର୍ଦ୍ଦଶୀ ଦିନ ପାଛପାଟି କାଟିବା, ସେବା ପଟା ଲାଗି ରସି କଷିକୁଳା ମୈଲମ କରିବା, ସ୍ନାନବେଦୀକୁ ପହଣ୍ଡି ବିଜେ କରାଇବା, ହାତୀବେଶ କରିବା, ସ୍ନାନବେଦୀରୁ ବାହୁଡ଼ା ପହଣ୍ଡି ବିଜେ କରାଇବା, ରାହୁରେଖା ଚିତା ମୈଲମ କରିବା ଓ ଅଣସର ଘରେ ନବଯୌବନ ପର୍ଯ୍ୟନ୍ତ ସକଳ ନୀତି କରିବା ଏହାଙ୍କ ସେବା ଅଟେ। ନେତ୍ରୋତ୍ସବ ଦିନ ସର୍ବାଙ୍ଗ ବନ୍ଦାପନା, ସେଦିନ ରାତ୍ର ବାହୁଟ କଣ୍ଟ, ସେନାପଟା ଲାଗି ଓ ରଥକୁ ପହଣ୍ଡି ବିଜେ କରାଇବେ। ପହଣ୍ଡି ଏମାନଙ୍କ ଦାୟିତ୍ୱ, ଶ୍ରୀଅଙ୍ଗର ସମସ୍ତ ଦାୟିତ୍ୱ ନିଅନ୍ତି। ଅନ୍ୟ ସେବକମାନେ ଡୋର ଧରିପାରିଲେ ମଧ୍ୟ ପହଣ୍ଡି ଏମାନଙ୍କ ଦାୟିତ୍ୱ। ରଥରେ ରୁନ୍ଧା କରନ୍ତି, ବେଶ କରନ୍ତି, ଅଳଙ୍କାର ଲାଗି କରନ୍ତି, ଚିତା ଲାଗି କରନ୍ତି ଓ ରଥ ଶୋଧ କରନ୍ତି। ରଥ ଦାୟିତ୍ୱରେ ରହନ୍ତି, ଗୁଣ୍ଡିଚା ଘରକୁ ପହଣ୍ଡି କରାନ୍ତି, ସେଠାରେ ସିଂହାସନ ବିଜେ କରାଇ ରୁନ୍ଧା କରନ୍ତି। ଦଇତାପତି ସର୍ବାଙ୍ଗ ଓ ବନ୍ଦାପନା କରନ୍ତି, ବାହୁଡ଼ାକୁ ମଧ୍ୟ ଶ୍ରୀଗୁଣ୍ଡିଚା ଭଳିଆ ସେବା କରନ୍ତି। ଲକ୍ଷ୍ମୀନାରାୟଣ ଭେଟ ସମୟରେ ମହାପ୍ରଭୁ ବାଡ଼ ଦାଡ଼ ଗ୍ରହୀ ମାଳଚୂଳ ମୈଲମ କରି ରାଜାଙ୍କୁ ପ୍ରସାଦ ଦିଅନ୍ତି। ଏକାଦଶୀ ଦିନ ପଶୁପାଳ ସହ ସୁନାବେଶ କରାନ୍ତି, ନୀଳାଦ୍ରି ବିଜେ ସମୟରେ ବଚନିକା କରନ୍ତି, ରୁକ୍ମିଣୀଙ୍କ ସହ ଜଗନ୍ନାଥଙ୍କ ଗଇଁଠାଳ ଫିଟା ନୀତି କରନ୍ତି। ଚକ୍ରବୁଲା ଏକାଦଶୀ ଦିନ ସୁବର୍ଣ୍ଣ ଚକ୍ରକୁ ଶ୍ରୀଅଙ୍ଗ ଲାଗି କରାନ୍ତି ଓ ନଗର ଭ୍ରମଣ କରାନ୍ତି, ଚିତାଲାଗିରେ ଚିତାଲାଗି କରାନ୍ତି, ଗମ୍ହା ପୂର୍ଣ୍ଣିମାଦି ସୁଦର୍ଶନ ବିଜେ ଇତ୍ୟାଦି ନୀତି ବଢ଼ାନ୍ତି। ମାର୍କଣ୍ଡକୂଳରେ ବଳଭଦ୍ର ମୂର୍ତ୍ତି

କରନ୍ତି। ରେଖା ପଞ୍ଚମୀ ଦିନ ତିନି ବାଡ଼ରେ ରାହୁ ରେଖା ଲାଗି କରନ୍ତି। ରାଧାଷ୍ଟମୀ ଓ କୁମାର ପୂର୍ଣ୍ଣମୀରେ ସୁଦର୍ଶନ ବିଜେ କରନ୍ତି। ଖସାପଢ଼ା ଲାଗି ଓ ପଇତା ଲାଗି କରନ୍ତି। ବଡ଼ ଗ୍ରହମାନେ ଓ ରାଜାଙ୍କ ଅନୁମତି ଅନୁସାରେ ମଧୁଦାସ ଓ ରାମଦାସ ପ୍ରସାଦ

ସଂସଦର ଭାବରେ ଦଇତାମାନଙ୍କର ସ୍ୱକୀୟ ସମ୍ମାନ ଓ ଆଧ୍ୟାତ୍ମିକ ମର୍ଯ୍ୟାଦା ସମଗ୍ର ଭାରତବର୍ଷରେ ପ୍ରତିଷ୍ଠିତ। ମହାପ୍ରଭୁଙ୍କର ଆଦ୍ୟ ସେବକ ଭାବରେ ଏମାନଙ୍କର ଚିନ୍ତା ଓ ଚେତନା ଅନନ୍ୟ ସାଧାରଣ। ଜଗନ୍ନାଥଙ୍କର ରଥଯାତ୍ରା ସହିତ ଅନ୍ୟାନ୍ୟ ପାରମ୍ପରିକ ରୀତିନୀତିର ସାଫଲ୍ୟ ଏହି ଦଇତାପତି ସେବାୟତମାନଙ୍କର ଐକ୍ୟ ସେବାନିବିଷ୍ଟ ନିଷ୍ଠା ଯୋଗୁଁ ହିଁ ସମ୍ଭବ ହୋଇଥାଏ। ତେଣୁ କୃଷ୍ଣଦାସ କବିରାଜ ଚୈତନ୍ୟ ଚରିତାମୃତ ମଧ୍ୟ ଲୀଳାରେ କହିଛନ୍ତି, ବଳିଷ୍ଠ ଦଇତାଗଣ ଜେନ ମତ ହାତୀ, ଜଗନ୍ନାଥ ବିଜୟ କରାୟ କରି ହାତା ହାତୀ। କତକ ଦଇତା କରେ ସ୍କନ୍ଧ ଆଲମ୍ବନ, କତକ ଦଇତା ଧରେ ଶ୍ରୀପଦ୍ମ ଚରଣ।

ପ୍ରଚାର କଲୁ ବଣପାହାଡ଼ ଗୀତର କାର୍ଯ୍ୟକ୍ରମ। ଆଜିଥିରେ ଶୁଣିଲେ କିଷାନ ଗୀତ, ପରିବେଷଣ କରିଥିଲେ ସାଧୁ କିଷାନ ଏବଂ ସାଥୀମାନେ। ଶ୍ରୋତା ବନ୍ଧୁମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ବିବିଧ ଭାରତୀ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ସିଂହମ୍ ଫିଲ୍ମର ଗୀତଟି ଶୁଣୁଥିଲେ ଶ୍ରେୟା ଘୋଷାଲ ଏବଂ ଅଜୟଙ୍କ କଣ୍ଠରେ। ଶ୍ରୋତାବନ୍ଧୁ, ଏଥିସହିତ ଶେଷ ହେଲା ଆଜିର ହିନ୍ଦୀ ଫିଲ୍ମ ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ଆପଣମାନେ ଟ୍ୟୁନ୍ କରୁଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ବିବିଧ ଭାରତୀ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।
1: सुकून का एक कोना,
2: मैं और मेरी तन्हाई,
1: सुनहरे गानों का बिछौना, यादों का मीठा राग, जज्बात की नरम छांव, प्यार की चुवन, अपनेपन का गांव, छाया गीत, रोज रात 10 बजे सिर्फ विविध भारती पर।

ଶ୍ରୋତା ବନ୍ଧୁ, ଆପଣମାନେ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ପ୍ରଚାର କରୁଛୁ ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗର 1318 ଭାଗ।

0: ଷ୍ଟଡି ଗଳିରେ ଦିନ 1:50 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ।
1: ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ସମର୍ପଣ, ସାଧୁତା ଏବଂ ନୈତିକ ମୂଲ୍ୟବୋଧ କ୍ଷେତ୍ରରେ ଉତ୍କର୍ଷ ହାସଲ କରିବାକୁ ଯୁବବର୍ଗଙ୍କୁ ଆହ୍ୱାନ ଦେଲେ ରାଷ୍ଟ୍ରପତି। ଡିଜିଟାଲ ଇଣ୍ଡିଆ ପଦକ୍ଷେପ ସ୍ୱଚ୍ଛ ଶାସନ ବ୍ୟବସ୍ଥା ଏବଂ ନାଗରିକଙ୍କୁ ସଶକ୍ତ କରିବା ସହ ଦେଶର ସାମଗ୍ରିକ ବିକାଶକୁ ତ୍ୱରାନ୍ୱିତ କରିଛି କହିଲେ ପ୍ରଧାନମନ୍ତ୍ରୀ। ଦେଶବ୍ୟାପୀ ଆଜିଠାରୁ କାର୍ଯ୍ୟକାରୀ ହେଲା ଭିଭିଜି ରାମଜୀ ଆଇନ। ଜନସ୍ୱାସ୍ଥ୍ୟର ସୁରକ୍ଷା ଏବଂ ଡାକ୍ତରଙ୍କର ଉତ୍ସର୍ଗୀକୃତ ସେବାକୁ ସମ୍ମାନ ଜଣାଇ ଆଜି ପାଳନ କରାଯାଉଛି ଜାତୀୟ ଡାକ୍ତର ଦିବସ। ଏବଂ ଭାରତ ଇଂଲଣ୍ଡ ପୁରୁଷ ବର୍ଗ ଆନ୍ତର୍ଜାତିକ T20 କ୍ରିକେଟ୍ ସିରିଜ୍ ଆଜିଠୁ ଆରମ୍ଭ। ୨୦୪୭ ବିକଶିତ ଭାରତ ସ୍ୱପ୍ନ ସାକାର କରିବା ଦିଗରେ କାର୍ଯ୍ୟ କରିବା ସହ ସମର୍ପଣ, ସାଧୁତା ଏବଂ ନୈତିକ ମୂଲ୍ୟବୋଧ କ୍ଷେତ୍ରରେ ଉତ୍କର୍ଷ ହାସଲ କରିବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୁବବର୍ଗଙ୍କୁ ଆହ୍ୱାନ ଦେଇଛନ୍ତି। ଆନ୍ଧ୍ରପ୍ରଦେଶର ଅନନ୍ତପୁରରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଷ୍ଟ୍ରପତି କହିଛନ୍ତି, ଯୁବବର୍ଗଙ୍କ ଶକ୍ତି, ଦକ୍ଷତା ଏବଂ ପ୍ରତିବଦ୍ଧତା ଏକ ସମାବେଶୀ ତଥା ସମୃଦ୍ଧ ରାଷ୍ଟ୍ର ଗଠନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରିବ। ସ୍ନାତକ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇ ରାଷ୍ଟ୍ରପତି କହିଛନ୍ତି, ଛାତ୍ରୀମାନେ ପଦକ ହାସଲରେ ଛାତ୍ରଙ୍କୁ ପଛରେ ପକାଇଛନ୍ତି। ମହିଳାଙ୍କର ବୃଦ୍ଧି ପାଉଥିବା ଆକାଂକ୍ଷା ଏବଂ ଦୃଢ଼ ନିଷ୍ଠାକୁ ଏହା ପ୍ରତିଫଳନ କରୁଛି। ଜ୍ଞାନ ଆହରଣ ମାର୍ଗକୁ ଜୀବନରେ ସବୁବେଳେ ଉନ୍ମୁକ୍ତ ରଖିବାକୁ ରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି।

ସମାଜର ଅବହେଳିତ ବର୍ଗର ଲୋକଙ୍କ ପାଇଁ ଲବ୍ଧ ଜ୍ଞାନକୁ ବ୍ୟବହାର କରିବାକୁ ରାଷ୍ଟ୍ରପତି କହିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି 1268 ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରିବା ସହ 56 ଜଣଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଡିଜିଟାଲ ଇଣ୍ଡିଆ ପଦକ୍ଷେପ ସ୍ୱଚ୍ଛ ଶାସନ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବା ସହ ନାଗରିକଙ୍କୁ ସଶକ୍ତ ଏବଂ ସର୍ବାଙ୍ଗୀନ ବିକାଶକୁ ଅଧିକ ତ୍ୱରାନ୍ୱିତ କରିପାରିଛି। ଡିଜିଟାଲ ଇଣ୍ଡିଆ ଏବେ ଦୈନନ୍ଦିନ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଉପଯୋଗୀ ସାବ୍ୟସ୍ତ ହୋଇଛି। ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ବ୍ୟବସ୍ଥାରେ ସ୍ୱଚ୍ଛତା ଏବଂ ଡିଜିଟାଲ ଆର୍ଥିକ କାରବାର ମାଧ୍ୟମରେ ହିତାଧିକାରୀଙ୍କ ପାଖରେ ସିଧାସଳଖ ସୁଫଳ ପହଞ୍ଚପାରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ଦେଶବ୍ୟାପୀ ସ୍ୱଚ୍ଛ ଆର୍ଥିକ କାରବାର ଏବଂ ସାର୍ବଜନୀନ ସେବା ପ୍ରଦାନ କ୍ଷେତ୍ରରେ ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି। ଗତ 11 ବର୍ଷ ମଧ୍ୟରେ ଭାରତ ବିଶ୍ୱର ସର୍ବବୃହତ୍ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଇକୋସିଷ୍ଟମ ମଧ୍ୟରେ ମାନ୍ୟତା ହାସଲ କରିଛି। ସ୍ୱାସ୍ଥ୍ୟସେବା, ଶିକ୍ଷା, ଦକ୍ଷତା, କୃଷି, ଗ୍ରାମାଞ୍ଚଳ ଆଦି ବିଭିନ୍ନ କ୍ଷେତ୍ରରେ ଡିଜିଟାଲ ପ୍ଲାଟଫର୍ମଗୁଡ଼ିକ ଉପଯୋଗ ମାଧ୍ୟମରେ ବେଶ୍ ସଫଳତା ହାସଲ ହୋଇପାରିଛି। ଭାରତ ଷ୍ଟାଗ୍ ଏବଂ ଡିପିଆଇ ବ୍ୟବସ୍ଥାରେ ସହଯୋଗ ଲକ୍ଷ୍ୟ ନେଇ ଭାରତ 24 ରାଷ୍ଟ୍ର ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ଡିଜିଟାଲ ପରିଚୟ ପତ୍ର, ଆର୍ଥିକ କାରବାର, ତଥ୍ୟ ବିନିମୟ ଏବଂ ସେବା ଆଦାନ ପ୍ରଦାନ ଏହିସବୁ ବ୍ୟବସ୍ଥା ମଧ୍ୟରେ ଅନ୍ତର୍ଭୁକ୍ତ। ସଂଯୁକ୍ତ ଆରବ ଏମିରେଟ୍ସ, ସିଙ୍ଗାପୁର, ଫ୍ରାନ୍ସ, ମରିସସ୍ ଏବଂ ଶ୍ରୀଲଙ୍କା ସମେତ 8 ଅଧିକ ଦେଶରେ ଏବେ ୟୁପିଆଇ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି। ବିଶ୍ୱ ଫିନ୍ଟେକ୍ କ୍ଷେତ୍ରରେ ଭାରତର ଉପସ୍ଥିତିକୁ ଏହା ଅଧିକ ସୁଦୃଢ଼ କରୁଛି। 2023 ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ G20 ବୈଠକ ଅବସରରେ ଇଣ୍ଡିଆ ଫାଷ୍ଟ ଗ୍ଲୋବାଲ ଏବଂ ଗ୍ଲୋବାଲ ଡିପିଆଇ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଥିଲା। ଏଥିସହ ବିଶ୍ୱ ଡିଜିଟାଲ କ୍ଷେତ୍ରରେ ଭାରତ ପ୍ରବେଶ କରିବାର ମାର୍ଗ ଉନ୍ମୁକ୍ତ ହୋଇଥିଲା। ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ VBG ରାମଜୀ ଆଇନ 2025 ଆଜିଠାରୁ ଦେଶବ୍ୟାପୀ କାର୍ଯ୍ୟକାରୀ ହୋଇଛି। ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ଆଇନ ଅଧୀନରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର ନିଶ୍ଚିତ କାମ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଯୋଗାଇ ଦିଆ ନଗଲେ ଭତ୍ତା ପ୍ରଦାନ କରାଯିବ। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ବିଭିଜି ରାମଜୀ ଆଇନ ପ୍ରଚଳିତ 2005 ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ପରିବର୍ତ୍ତେ କାର୍ଯ୍ୟକ୍ଷମ ହୋଇଛି। ଗ୍ରାମୀଣ ବିକାଶ ସହିତ ସ୍ଥାନୀୟ ପରିବାରଗୁଡ଼ିକୁ ସଶକ୍ତ କରିବା ଏବଂ ଆର୍ଥିକ ସୁରକ୍ଷା ପ୍ରଦାନ ଭଳି ବ୍ୟବସ୍ଥାମାନ ଏହି ନୂତନ ଆଇନରେ ରହିଛି। ନିର୍ଦ୍ଧାରିତ ସମୟସୀମା, ସ୍ୱଚ୍ଛତା ଏବଂ ଦାୟିତ୍ୱପୂର୍ଣ୍ଣ ମଞ୍ଜୁରୀ ପ୍ରଦାନ ଉପରେ ଏହି ଆଇନରେ ବ୍ୟବସ୍ଥା ରହିଛି। ତେବେ କେତେକ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଏହି ନୂତନ ଆଇନ ଅଧୀନରେ ମଜୁରୀକୁ ଆହୁରି ଅଧିକ ବୃଦ୍ଧି କରିଥିବା ସୂଚନା ମିଳିଛି। ଏହି ନୂତନ ଆଇନ ଅଧୀନରେ ସରକାର ବର୍ଦ୍ଧିତ ମଜୁରୀ ମୂଲ୍ୟ ଘୋଷଣା କରିଛନ୍ତି। ଶ୍ରମ ପାଇଁ ପ୍ରତ୍ୟେକ ଦିନର ମଜୁରୀ ବାବଦରେ 327.40 ପ୍ରଦାନ କରାଯିବ। ମନରେଗା ଯୋଜନା ଅଧୀନରେ ଦିଆଯାଉଥିବା ମଜୁରୀଠାରୁ ଏହା 10% ଅଧିକ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଜନସ୍ୱାସ୍ଥ୍ୟର ସୁରକ୍ଷା ଏବଂ ଏ କ୍ଷେତ୍ରରେ ଡାକ୍ତରଙ୍କର ଉତ୍ସର୍ଗୀକୃତ ଅବଦାନକୁ ସ୍ୱୀକୃତି ପ୍ରଦାନ କରିବା ଲକ୍ଷ୍ୟ ନେଇ ଆଜି ଦେଶବ୍ୟାପୀ ଜାତୀୟ ଡାକ୍ତର ଦିବସ ପାଳନ କରାଯାଉଛି। ବିଶିଷ୍ଟ ଚିକିତ୍ସକ ଡାକ୍ତର ବିଧାନ ଚନ୍ଦ୍ର ରାୟଙ୍କ ଜନ୍ମ ଏବଂ ମୃତ୍ୟୁ ବାର୍ଷିକୀକୁ ସ୍କରଣ କରି ପ୍ରତିବର୍ଷ July 1 ଦେଶରେ ଡାକ୍ତର ଦିବସ ପାଳନ କରାଯାଇଥାଏ। ମାସ୍କ ଅନ୍ତରାଳରେ ଥାଇ ସେବା କରୁଥିବା ଡାକ୍ତରଙ୍କୁ କିଏ ସୁସ୍ଥ କରୁଛି ପ୍ରସଙ୍ଗ ନେଇ ଚଳିତ ବର୍ଷ ଏହି ଦିବସ ପାଳନ କରାଯାଉଛି। ଅନ୍ୟର ଯତ୍ନ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରୁଥିବା ଡାକ୍ତରଙ୍କ ମାନସିକ ଭାବପ୍ରବଣ ଏବଂ ଶାରୀରିକ ସୁସ୍ଥତାକୁ ଏହି ପ୍ରସଙ୍ଗ ପ୍ରତିପାଦନ କରୁଛି। ଏହି ଦିବସ ଅବସରରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଡାକ୍ତରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ରାଧାକ୍ରିଷ୍ଣନ ଡାକ୍ତରଙ୍କ ନିଃସ୍ୱାର୍ଥପର ସେବା, ଦକ୍ଷତା ଏବଂ ମାନବ ସମାଜ ପ୍ରତି ପ୍ରତିବଦ୍ଧତାକୁ ଉଚ୍ଚ ପ୍ରଶଂସା କରିଛନ୍ତି। ବିଶ୍ୱର ସର୍ବବୃହତ୍ COVID-19 ଟିକାକରଣ ଅଭିଯାନ ଏବଂ ଆୟୁଷ୍ମାନ ଭାରତ ପଦକ୍ଷେପ ମାଧ୍ୟମରେ ସୁଲଭ ସ୍ୱାସ୍ଥ୍ୟସେବାର ବ୍ୟାପକତା ଏବଂ ଭିତ୍ତିଭୂମିର ସୁଦୃଢ଼ୀକରଣ ଓ ଡିଜିଟାଲ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିକାଶ ପାଇଁ ଡାକ୍ତରଙ୍କ ଅବଦାନ ଉପରେ ସେ ଆଲୋକପାତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦିବସ ଅବସରରେ ଡାକ୍ତର ସମାଜକୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ସେମାନଙ୍କର ପ୍ରତିବଦ୍ଧତା ସ୍ୱାସ୍ଥ୍ୟସେବାର ମେରୁଦଣ୍ଡ। ଶ୍ରୀ ମୋଦି ଏହି ଅବସରରେ

0: ଦଶନ୍ଧି ମଧ୍ୟରେ ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ହୋଇଥିବା ପରିବର୍ତ୍ତନ ଉପରେ ଆଲୋକପାତ କରିଛନ୍ତି। ବିକଶିତ ଭାରତ ସ୍ୱପ୍ନ ସାକାର କରିବା ପାଇଁ ସ୍ୱାସ୍ଥ୍ୟସେବା ଏବଂ ଗବେଷଣା କ୍ଷେତ୍ରକୁ ଅଧିକ ତ୍ୱରାନ୍ୱିତ କରିବାକୁ ଶ୍ରୀ ମୋଦି ଡାକ୍ତରଙ୍କୁ ଆହ୍ୱାନ ଦେଇଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଡାକ୍ତରଙ୍କ ସମର୍ପଣ ଭାବକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଏକ ଭିଡ଼ିଓ ବାର୍ତ୍ତାରେ ସେ କହିଛନ୍ତି, ଦେଶର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ଡାକ୍ତର ହେଉଛନ୍ତି ମୂଳଦୁଆ। ଜୀବନ ରକ୍ଷା ଏବଂ ରୋଗୀ ସେବାର ସର୍ବୋଚ୍ଚ ମାନଦଣ୍ଡକୁ ବଜାୟ ରଖିବାରେ ଡାକ୍ତରଙ୍କ ଅକ୍ଳାନ୍ତ ପରିଶ୍ରମ ଉପରେ ମନ୍ତ୍ରୀ ଶ୍ରୀ ନଡ୍ଡା ଆଲୋକପାତ କରିଛନ୍ତି। ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା ଆଜିକୁ 10 ବର୍ଷ ପୂରଣ କରିଛି। ଦେଶରେ ନିରନ୍ତର ଜଳ ପରିଚାଳନା ଏବଂ ଜଳସେଚନକୁ ଅଧିକ ବ୍ୟାପକ ତଥା ସୁବ୍ୟବସ୍ଥିତ କରିବାରେ ଏହି ଯୋଜନା ଫଳପ୍ରଦ ସାବ୍ୟସ୍ତ ହୋଇଛି। 2015 ଜୁଲାଇ ପହିଲାରେ ଶୁଭାରମ୍ଭ ହୋଇଥିବା ଏହି ଯୋଜନା କୃଷି କ୍ଷେତ୍ରରେ ଜଳ ପରିଚାଳନାକୁ ଅଧିକ ଉନ୍ନତ କରିବା ସହ ଦେଶବ୍ୟାପୀ ସ୍ଥାୟୀ ଜଳ ସଂରକ୍ଷଣ ପଦକ୍ଷେପକୁ ପ୍ରୋତ୍ସାହନ ପ୍ରଦାନ କରିଛି। ଗତ ଦଶନ୍ଧି ମଧ୍ୟରେ ଜଳ ସଞ୍ଚୟ ଏବଂ ଜଳସିଞ୍ଚନ ଅଧୀନରେ ବର୍ଷା ଜଳ ଅମଳ ଓ ଜଳ ବଣ୍ଟନ ପଦକ୍ଷେପ ଦ୍ୱାରା କୃଷି କ୍ଷେତ୍ରକୁ ଜଳସେଚନ ବ୍ୟବସ୍ଥା ସୁଦୃଢ଼ କରିପାରିଛି। ଗତ 2016-17 ମସିହାରେ ଏହି ଯୋଜନା ଅଧୀନରେ 2,70,00,000ରୁ ଅଧିକ ଚାଷୀ ଉପକୃତ ହୋଇଛନ୍ତି। 24.61 ନିୟୁତ ହେକ୍ଟର ଜମିକୁ ଜଳସେଚନ ବ୍ୟବସ୍ଥା ସହ ଏହି ଯୋଜନା ଅଧୀନ ଦ୍ୱାରା ଫସଲ ଉତ୍ପାଦକତା ବୃଦ୍ଧି ଏବଂ ପରିବେଶଗତ ସ୍ଥିରତାରେ ବ୍ୟାପକ ପରିବର୍ତ୍ତନ ଆସିପାରିଛି। ଦେଶରେ କାର୍ଯ୍ୟକାରୀ ହୋଇଥିବା ଦ୍ରବ୍ୟ ଓ ସେବାକର ଜିଏସ୍ଟି ଆଜି 9 ବର୍ଷ ପୂରଣ କରିଛି। ଏକ ଭାରତ ଶ୍ରେଷ୍ଠ ଭାରତ ଦୃଷ୍ଟିକୋଣକୁ ଏହା ସୁଦୃଢ଼ କରିବା ସହ ଟିକସ କ୍ଷେତ୍ରରେ ସଂସ୍କାର ମାଧ୍ୟମରେ ସ୍ୱଚ୍ଛତା ଉତ୍ତରଦାୟିତ୍ୱ ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିପାରିଛି। 2017 ମସିହା ଜୁଲାଇ ପହିଲାରେ ଦେଶବ୍ୟାପୀ ଜିଏସ୍ଟି ଲାଗୁ କରାଯାଇଥିଲା। ଭାରତ ଇଂଲଣ୍ଡ ମଧ୍ୟରେ ପୁରୁଷ ବର୍ଗ T20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ ଆଜିଠାରୁ ଆରମ୍ଭ ହେଉଛି। 5 ଟିକିଆ ଏହି ସିରିଜ୍ର ପ୍ରଥମ ମ୍ୟାଚ୍ ଆଜି ଚେଷ୍ଟର ଲି ଷ୍ଟ୍ରିଟର ରିଭର ସାଇଡ୍ ଗ୍ରାଉଣ୍ଡଠାରେ ଖେଳାଯିବ। ଭାରତୀୟ ସମୟ ରାତି 10:00 ଏହି ମ୍ୟାଚ୍ ଆରମ୍ଭ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ସମର୍ପଣ, ସାଧୁତା ଏବଂ ନୈତିକ ମୂଲ୍ୟବୋଧ କ୍ଷେତ୍ରରେ ଉତ୍କର୍ଷ ହାସଲ କରିବାକୁ ଯୁବବର୍ଗଙ୍କୁ ଆହ୍ୱାନ ଦେଲେ ରାଷ୍ଟ୍ରପତି। ଡିଜିଟାଲ ଇଣ୍ଡିଆ ପଦକ୍ଷେପ ସ୍ୱଚ୍ଛ ଶାସନ ବ୍ୟବସ୍ଥା ଏବଂ ନାଗରିକଙ୍କୁ ସଶକ୍ତ କରିବା ସହ ଦେଶର ସାମଗ୍ରିକ ବିକାଶକୁ ତ୍ୱରାନ୍ୱିତ କରିଛି କହିଲେ ପ୍ରଧାନମନ୍ତ୍ରୀ। ଦେଶବ୍ୟାପୀ ଆଜିଠାରୁ କାର୍ଯ୍ୟକାରୀ ହେଲା ଭିଭିଜି ରାମଜି ଆଇନ। ଜନସ୍ୱାସ୍ଥ୍ୟର ସୁରକ୍ଷା ଏବଂ ଡାକ୍ତରଙ୍କର ଉତ୍ସର୍ଗୀକୃତ ସେବାକୁ ସମ୍ମାନ ଜଣାଇ ଆଜି ପାଳନ କରାଯାଉଛି ଜାତୀୟ ଡାକ୍ତର ଦିବସ ଏବଂ ଭାରତ ଇଂଲଣ୍ଡ ପୁରୁଷ ବର୍ଗ ଆନ୍ତର୍ଜାତିକ T20 କ୍ରିକେଟ୍ ସିରିଜ୍ ଆଜିଠୁ ଆରମ୍ଭ। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Abhishek Mukhopadhyay with the Midday News. The headlines. Prime Minister Narendra Modi says 11 years of Digital India empowered the poor and the underprivileged, making life easier for millions. Increased wages under Viksit Bharat Ji Ramji Act become effective from today. Union Minister Shivraj Singh Chauhan and Kiran Rijiju undertake aerial survey of flooded areas of Arunachal Pradesh. Newly appointed Army Chief General Dhiraj Seth stresses on modernization of army to tackle challenges of evolving security environment. Afghanistan attacks ISIS targets in Pakistan. Monsoon likely to advance to Delhi, Haryana, Chandigarh and Punjab in the next 2 days. And in FIFA World Cup, Mexico defeat Ecuador 2-0 to enter round of 16. Prime Minister Narendra Modi has said Digital India initiative has redefined governance, empowered citizens and accelerated all-round development. The Prime Minister said 11 years of Digital India empowered the poor and the underprivileged and made life easier for millions. He said Digital India has touched every aspect of life. He underscored the seamless digital payments and direct benefit transfers are reaching beneficiaries with transparency. Mr. Modi said that technology has become a powerful instrument for furthering ease of living. The ambitious Digital India program of the government was launched this day in 2015. Since then, it has shaped how citizens connect, learn, transact and access public services across the country. India is

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ
1: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 2:32। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ପାଦ।

0: କୋଟି 70 ଲକ୍ଷରୁ ଅଧିକ ଚାଷୀ ଉପକୃତ ହୋଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ସମାଜ ପ୍ରତି ଚିକିତ୍ସକମାନଙ୍କ ଅତୁଳନୀୟ ଅବଦାନକୁ ସ୍ମରଣ କରିବା ଲାଗି ଆଜି ଜାତୀୟ ଡାକ୍ତର ଦିବସ ପାଳନ କରାଯାଉଛି। ସାମୂହିକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଚିକିତ୍ସକମାନଙ୍କ ଅକ୍ଲାନ୍ତ ଚେଷ୍ଟା, ପରିଶ୍ରମ ଓ ନିଃସ୍ୱାର୍ଥପର ସେବାକୁ ସମ୍ମାନ ଜଣାଇବା ହେଉଛି ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ପଶ୍ଚିମବଙ୍ଗର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ତଥା ପ୍ରଖ୍ୟାତ ଚିକିତ୍ସକ ଡାକ୍ତର ବିଧାନ ଚନ୍ଦ୍ର ରାୟଙ୍କ ଜନ୍ମ ତଥା ତିରୋଧାନ ଦିବସ ଜୁଲାଇ 1କୁ ଜାତୀୟ ଡାକ୍ତର ଦିବସ ଭାବେ ପାଳନ କରାଯାଇଥାଏ। 1991 ମସିହାରେ ପ୍ରଥମଥର ପାଇଁ ଦେଶରେ ଜାତୀୟ ଚିକିତ୍ସକ ଦିବସ ପାଳନ କରାଯାଇଥିଲା। ଚଳିତ ବର୍ଷ ଜାତୀୟ ଡାକ୍ତର ଦିବସର ବାର୍ତ୍ତା ହେଉଛି ମୁଖା ପଛରେ ଯତ୍ନ ନେଉଥିବା ବ୍ୟକ୍ତିଙ୍କ ଯତ୍ନ। ଏହି ବିଷୟବସ୍ତୁ ଡାକ୍ତରମାନଙ୍କର ଭାବପ୍ରବଣ, ମାନସିକ ଏବଂ ଶାରୀରିକ ସୁସ୍ଥତା ଉପରେ ଗୁରୁତ୍ୱ ପ୍ରଦାନ କରିଥାଏ। ଜାତୀୟ ଡାକ୍ତର ଦିବସ ପାଳନ ଅବସରରେ କଟକ ଏସ୍ସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ଭେଷଜ ବିଭାଗର ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା ଆକାଶବାଣୀକୁ କହିଛନ୍ତି,
1: ମାସ୍କର ପଛପଟେ ଡାକ୍ତରଙ୍କ ଦୁଃଖ କିଏ ବୁଝୁଛି? ଆପଣ ଡାକ୍ତରଖାନା କୁହନ୍ତୁ କି ସମାଜ କୁହନ୍ତୁ କି ପରିବାର କୁହନ୍ତୁ କି ଦେଶ କୁହନ୍ତୁ, ଏଇ ପରିବେଶରେ ଡାକ୍ତରଙ୍କର ସମର୍ଥକ କିଏ ନାହିଁ। ଯଦିଓ ଡାକ୍ତର ସମସ୍ତଙ୍କ ପାଇଁ ନିଜ ସମୟ, ନିଜ ଜ୍ଞାନ, ନିଜ ଜୀବନ ଦେଇ ଦେଉଛନ୍ତି, କିନ୍ତୁ ଲୋକ ଦରକାର ପଡିଲେ ଡାକ୍ତରଙ୍କୁ ବାଡେଇବା ପାଇଁ ମଧ୍ୟ ପଛଉ ନାହାନ୍ତି। ସେ ପ୍ରକାର ପରିସ୍ଥିତିରେ ଡକ୍ଟର ଷ୍ଟେରେ ମୁଁ ସମସ୍ତଙ୍କୁ ପ୍ରାର୍ଥନା କରିବି ଯେ ଡାକ୍ତରଙ୍କୁ ସମ୍ମାନ ଦିଅନ୍ତୁ, ଡାକ୍ତରଙ୍କର ଦୁଃଖ ବୁଝନ୍ତୁ।
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦିବସ ଅବସରରେ ଡାକ୍ତର ସମାଜକୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ସେମାନଙ୍କର ପ୍ରତିବଦ୍ଧତା ସ୍ୱାସ୍ଥ୍ୟସେବାର ମେରୁଦଣ୍ଡ। ଶ୍ରୀ ମୋଦି ଏହି ଅବସରରେ ଗତ ଦଶନ୍ଧି ମଧ୍ୟରେ ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ହୋଇଥିବା ପରିବର୍ତ୍ତନ ଉପରେ ଆଲୋକପାତ କରିଛନ୍ତି। ବିକଶିତ ଭାରତ ସ୍ୱପ୍ନ ସାକାର କରିବା ପାଇଁ ସ୍ୱାସ୍ଥ୍ୟସେବା ଏବଂ ଗବେଷଣା କେନ୍ଦ୍ରକୁ ଅଧିକ ତ୍ୱରାନ୍ୱିତ କରିବାକୁ ଶ୍ରୀ ମୋଦି ଡାକ୍ତରମାନଙ୍କୁ ଆହ୍ୱାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାତୀୟ ଡାକ୍ତର ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ନିଃସ୍ୱାର୍ଥପର ଭାବେ ସ୍ୱାସ୍ଥ୍ୟସେବା ପ୍ରଦାନ କରି ସୁସ୍ଥ ଭାରତ ଗଠନରେ ସମର୍ପିତ ପ୍ରତ୍ୟେକ ଡାକ୍ତରଙ୍କୁ ଏହି ଅବସରରେ ଅଭିନନ୍ଦନ ଜଣାଇଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମ୍ୟାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଆସନ୍ତାକାଲିଠାରୁ ଆରମ୍ଭ ହେବ। ଉଭୟ ପରୀକ୍ଷା ପାଇଁ 24,470 ଜଣ ପରୀକ୍ଷାର୍ଥୀ ଆବେଦନ କରିଥିବା ବେଳେ 251 କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ସକାଳ 9:00 ସାଢ଼େ 11:00 ପର୍ଯ୍ୟନ୍ତ ଚାଲିବ। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ପାଳନ ଅବସରରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ନାଲଗୁଣ୍ଡା ପଞ୍ଚାୟତ ସମ୍ମିଳନୀ କକ୍ଷ ଏବଂ ବାସୁଦେବପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ବିକାଶ ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ଅଧିକାରୀ, ସରପଞ୍ଚ, ଜନପ୍ରତିନିଧି ପ୍ରମୁଖ ଯୋଗଦେଇ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବହୁ ଜନକଲ୍ୟାଣକାରୀ ଯୋଜନାର ଅଗ୍ରଗତି ଉପରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ 2036 ସୁଦ୍ଧା ସମୃଦ୍ଧ ଓଡ଼ିଶା ଏବଂ 2047 ସୁଦ୍ଧା ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବା ପାଇଁ ସମସ୍ତେ ସଂକଳ୍ପ ନେବାକୁ ପରାମର୍ଶ ଦେଇଥିଲେ। ପୁରୀ ଶ୍ରୀମନ୍ଦିର ଅଣସର ଘରେ ଚତୁର୍ଦ୍ଧାମୂର୍ତ୍ତି ଅବସ୍ଥାନ କରୁଛନ୍ତି। ସ୍ନାନଯାତ୍ରାରେ 108 ଗରା ସୁବାସିତ ଜଳରେ ସ୍ନାନ କରି ଜ୍ୱରରେ ପୀଡ଼ିତ ମହାପ୍ରଭୁଙ୍କୁ ଅଣସର ଘରେ ଦୈତାପତି ସେବକମାନେ ଗୁପ୍ତସେବା ଓ ଉପଚାରରେ ଲାଗିଛନ୍ତି। ଦୈତାପତି ସେବକଙ୍କ ଦ୍ୱାରା ଅଣସର ପିଣ୍ଡରେ ଗୁପ୍ତ ଚିକିତ୍ସା ଚାଲିଛି। ଚତୁର୍ଦ୍ଧାମୂର୍ତ୍ତି ଶୁକ୍ଳ ବସ୍ତ୍ର ଓ ଶୁକ୍ଳ ପୁଷ୍ପ ଧାରଣ କରିଛନ୍ତି। ମହାପ୍ରଭୁଙ୍କଠାରେ ତୁଳସୀ ଲାଗି କରାଯାଉନାହିଁ। 2 ଥର ସ୍ୱତନ୍ତ୍ର ପଣା ପାଚନ ପାଣି ପ୍ରସ୍ତୁତ କରାଯାଇ ମହାପ୍ରଭୁଙ୍କୁ ଅର୍ପଣ କରାଯାଉଛି। ଠାକୁରଙ୍କ ପାଖରେ ଭୋଗରେ କେବଳ ଫଳମୂଳ ଲାଗି ହେଉଛି। ପତି ମହାପାତ୍ରେ ପଞ୍ଚୋପଚାରରେ ନିରାକରଙ୍କୁ ପୂଜା କରୁଛନ୍ତି। ଅନ୍ୟପକ୍ଷରେ ଜଗମୋହନରେ ପଟିଦିଅଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଶ୍ରୀନାରାୟଣ, ଦେବୀ ସୁଭଦ୍ରାଙ୍କ ସ୍ଥାନରେ ମା' ଭୁବନେଶ୍ୱରୀ ଓ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ ପଟିଦିଅ ରୂପେ ପୂଜା ପାଉଛନ୍ତି। ଅଣସରଘରେ ସେବା ସରିଲା ପରେ ପୁନର୍ବାର ପଟିଦିଅଙ୍କୁ ପୂଜା କରାଯାଉଛି। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ଘନୀଭୂତ ହୋଇ ଆସନ୍ତା 2 ଦିନ ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା 7 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଆଦି ଅଧିକ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଗତକାଲି ବାରିପଦାରେ ସର୍ବାଧିକ 135 ମିଲିମିଟର ଏବଂ ପାରାଦ୍ୱୀପରେ 99.7 ମିଲିମିଟର ବର୍ଷା ହୋଇଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଆଇନ ଆଜିଠାରୁ ଦେଶରେ ଲାଗୁ। ଗଣଶିକ୍ଷା ବିଭାଗ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ଯୋଗାଇ ଦେବା ନେଇ

ଉତ୍ପତ୍ତି ସେବା କ୍ଷେତ୍ରରେ ଡାକ୍ତରମାନଙ୍କର ଅବଦାନକୁ ସ୍ମରଣ କରିବା ନେଇ ଆଜି ପାଳନ କରାଯାଉଛି ଜାତୀୟ ଡାକ୍ତର ଦିବସ ଏବଂ ଅଣସର ପିଣ୍ଡିରେ ଜ୍ୱରରେ ପୀଡ଼ିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ଗୁପ୍ତ ସେବା ଉପଚାରରେ ଲାଗିଛନ୍ତି ଦଇତା ସେବକ ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ, ଏତେବେଳେ ଯାଏ ଆପଣ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଚୁକେ। ଆରମ୍ଭ କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀ। କାର୍ଯ୍ୟକ୍ରମ ଆରମ୍ଭରେ ଆସନ୍ତୁ ଶୁଣିବା ଅକ୍ଷୟ କୁମାର ମହାନ୍ତିଙ୍କ ରଚନା, ଆକାଶବାଣୀ କଟକ ସମବେତ କଣ୍ଠଶିଳ୍ପୀଙ୍କ ଦ୍ୱାରା ପରିବେଷିତ ଏହି ଗୀତ।

ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏଇ ଟେଲିଫୋନ୍ ନମ୍ବରରେ 7008248758। ଟେଲିଫୋନ୍ ନମ୍ବର ଆଉ ଥରେ କହି ରଖୁଛୁ 7008248758।

କଣ୍ଠଶିଳ୍ପୀ ଇନ୍ଦ୍ରାଣୀ ମିଶ୍ରଙ୍କ କଣ୍ଠରେ ଶୁଣିଲେ ପୁରାତନ ରଚନା। ଶ୍ରୋତାବନ୍ଧୁ, ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ଟେଲିଫୋନ୍ ନମ୍ବର ଆଉ ଥରେ କହି ରଖୁଛୁ 8249809672। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଟ୍ଜ ଯୋଗେ। ଆପଣ ଶୁଣୁଛନ୍ତି କାର୍ଯ୍ୟକ୍ରମ ଆରତୀ, ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀରେ। ଏବେ ଆସନ୍ତୁ ଶୁଣିବା ନୀଳମାଧବ ଦାସଙ୍କ କଣ୍ଠରେ ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ରଚନା।

କଣ୍ଠଶିଳ୍ପୀ ନୀଳମାଧବ ଦାସଙ୍କ କଣ୍ଠରେ ଶୁଣିଲେ ମହେଶ୍ୱର ପଣ୍ଡାଙ୍କ ରଚନା। ଶ୍ରୋତାବନ୍ଧୁ, ଏହି ଭକ୍ତିଗୀତ ସହ ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ଆରତି। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି FM ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ। ଏବେ ପ୍ରସାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଏହି କ୍ରମରେ ଆଜି ଆସନ୍ତୁ ଶୁଣିବା ଏହାର 441ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା।

ଶ୍ରୀକୃଷ୍ଣ ବସୁଦେବଙ୍କର ତତ୍ତ୍ୱଜ୍ଞାନକୁ ପ୍ରଶଂସା କରିଛନ୍ତି ଓ ତତ୍ତ୍ୱ ଉପଦେଶ ଦେଇ ତାଙ୍କ ମୋହପାଶକୁ ଦୂର କରିଛନ୍ତି। ଏହି ସମୟରେ ମାତା ଦେବକୀ କଂସ ଦ୍ୱାରା ନିହତ ନିଜର 6 ପୁତ୍ରଙ୍କୁ ଦେଖିବାକୁ ଇଚ୍ଛା କଲେ। ଶ୍ରୀକୃଷ୍ଣ ଏବଂ ବଳରାମ ତତ୍କ୍ଷଣାତ୍ ସୁତଳ ଲୋକକୁ ଯାଇ ଦୈତ୍ୟରାଜ ବଳିଙ୍କୁ ଭେଟିଲେ ଏବଂ ତାଙ୍କଠାରୁ ସେହି 6 ପୁତ୍ରଙ୍କୁ ଆଣି ଦେବକୀଙ୍କୁ ପ୍ରତ୍ୟର୍ପଣ କଲେ। ସେମାନେ ଥିଲେ ଅଭିଶପ୍ତ ଦେବତା।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ ଭାଗବତ। ଏହି କ୍ରମରେ ଆଜି ଶୁଣିଲେ ଏହାର 441 ଭାଗ। ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା। ଶ୍ରୋତାବନ୍ଧୁ, ଆପଣ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶୁଣିବା ଆସନ୍ତୁ କାର୍ଯ୍ୟକ୍ରମ ନାରୀ ମହଲ। ଏଥିରେ ଆଜି ରହିଛି ଡକ୍ଟର ବିସ୍ମିତା ନାୟକଙ୍କ ସହିତ ଆଲୋଚନା। ବିଷୟ ରହିଛି ଜଙ୍ଗଲ ସୁରକ୍ଷା ଓ ସଂରକ୍ଷଣରେ ନାରୀର ଅବଦାନ। କାର୍ଯ୍ୟକ୍ରମ ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ଅଛନ୍ତି ମୋନାଲିସା ଗୌଡ଼। କିନ୍ତୁ ତା ପୂର୍ବରୁ ଆସନ୍ତୁ ଶୁଣି ନେବା ଏହି ସୂଚନା ଓ ବିଜ୍ଞାପନ।
1: ୱାର୍କ ଫ୍ରମ୍ ହୋମ୍, ହାଇ ସାଲାରୀ, ମାତ୍ର ଗୋଟିଏ କ୍ଲିକ୍ରେ।
2: ଆରେ ୱାଓ,
3: अजना लिंक्स उपरे क्लिक करंतु नाही। आरबीआई कहे
4: सचेतन होंतु, सतर्क रहंतु।
0: आपणंक व्यवसाय रे उन्नति आनिया पई आकाशवाणी रो सहयोग नियंतु। आकाशवाणी राउरकला केंद्र रे विज्ञापन बुकिंग पई आज ही जोगाजोग करंतु एई टेलीफोन नंबर रे 700-824-8758। टेलीफोन नंबर आउथरे कहि रखछु 700-824-8758।

0: ନମସ୍କାର ଶ୍ରୋତା ଭଉଣୀ, 102.6 ଏଫ୍ଏମ୍ର ନାରୀମହଲ କାର୍ଯ୍ୟକ୍ରମର ଆଉ ଏକ ନୂତନ ଅଧ୍ୟାୟକୁ ଆପଣମାନଙ୍କୁ ସ୍ୱାଗତ। କାର୍ଯ୍ୟକ୍ରମକୁ ପ୍ରଯୋଜନା କରୁଛନ୍ତି ବସନ୍ତ କୁମାର ସ୍ୱାଇଁ।
1: ଶ୍ରୋତା ଭଉଣୀ, ପ୍ରତିବର୍ଷ ଜୁଲାଇ ମାସ 1-7 ଏହି ସପ୍ତାହକୁ ଆମେ ବନ ମହୋତ୍ସବ ସପ୍ତାହ ରୂପେ ପାଳନ କରୁ। ତେବେ ଏହି ସପ୍ତାହ ପାଳନର ଉଦ୍ଦେଶ୍ୟ ହେଲା ଜଙ୍ଗଲ ସୁରକ୍ଷା ଓ ସବୁଜ ବନୀକରଣ ପରିବେଶ ତିଆରି କରିବା। ତେବେ ସବୁଜ ବନୀକରଣ ପରିବେଶ ପାଇଁ ଆମକୁ ବୃକ୍ଷରୋପଣ କରିବା ନିତାନ୍ତ ଆବଶ୍ୟକ। କହିବାକୁ ଗଲେ ବୃକ୍ଷରୋପଣ କରିବା ଆମର କର୍ମ ଧର୍ମ ଭାବିବା ଉଚିତ, କାରଣ ପ୍ରକୃତିର ବରଦାନ ବୃକ୍ଷ ହିଁ ଆମର ଜୀବନ। ଆମେ ବୃକ୍ଷଠାରୁ ଶୁଦ୍ଧ ଅମ୍ଳଜାନ ପାଇଥାଉ, ଫୁଲ ଫଳ ଔଷଧୀୟ ଦ୍ରବ୍ୟ ମୂଲ୍ୟବାନ ଜିନିଷ ମଧ୍ୟ ପାଇଥାଉ। କେବଳ ମନୁଷ୍ୟ ନୁହେଁ, ଜୀବ ଜନ୍ତୁ କୀଟ ପତଙ୍ଗ ସମସ୍ତେ ବୃକ୍ଷ ଉପରେ ନିର୍ଭରଶୀଳ। ତେଣୁ ଏହି କଥାକୁ ଆଖି ଆଗରେ ରଖି ଏହି ସପ୍ତାହକୁ ବନ ମହୋତ୍ସବ ସପ୍ତାହ ରୂପେ ପାଳନ କରାଯିବାର ନିଷ୍ପତ୍ତି ନିଆଯାଇଛି। ତେଣୁ ଶ୍ରୋତା ଭଉଣୀ, ବନ ମହୋତ୍ସବ ସପ୍ତାହ ପାଳନ ଉଦ୍ଦେଶ୍ୟରେ ଆଜିର ଆମର କାର୍ଯ୍ୟକ୍ରମର ବିଷୟବସ୍ତୁ ଆମେ ରଖିଛୁ ଜଙ୍ଗଲ ସୁରକ୍ଷା ଓ ସଂରକ୍ଷଣରେ ନାରୀର ଅବଦାନ। ତେବେ କାର୍ଯ୍ୟକ୍ରମକୁ ତ ଆଗେଇ ନେବା, କିନ୍ତୁ ତା ପୂର୍ବରୁ ଶୁଣିନେବା ଏହି ଗୀତଟି।

0: ମ୍ୟାଡ଼ାମ ନମସ୍କାର।
1: ନମସ୍କାର
0: ମ୍ୟାଡ଼ାମ, ଆମର କାର୍ଯ୍ୟକ୍ରମରେ ଆଜି ଆପଣଙ୍କୁ ଅନେକ ଅନେକ ସ୍ୱାଗତ ଜଣାଉଛୁ।
1: ବହୁତ ଧନ୍ୟବାଦ ଆପଣଙ୍କୁ।
0: ମ୍ୟାଡ଼ାମ, ପ୍ରଥମେ ଆମ ଶ୍ରୋତାଭଣୀ ମାନଙ୍କୁ ଆପଣଙ୍କର ସୁନ୍ଦର ପରିଚୟଟି ପ୍ରଦାନ କରନ୍ତୁ।
1: ମୁଁ ଡକ୍ଟର ବିସ୍ମିତା ନାୟକ, ଡିପାର୍ଟମେଣ୍ଟ ଅଫ୍ ଲାଇଫ୍ ସାଇନ୍ସ, NIT ରାଉରକେଲାରେ ମୁଁ ଆସୋସିଏଟ୍ ପ୍ରଫେସର ଅଛି।
0: ତେବେ ମ୍ୟାଡ଼ାମ, ଆଜିର ଆମର କାର୍ଯ୍ୟକ୍ରମର ବିଷୟବସ୍ତୁ ଆମେ ରଖିଛୁ July 1-7। ଏହି ସପ୍ତାହକୁ ଆମେ ବନ ମହୋତ୍ସବ ସପ୍ତାହ ରୂପେ ପାଳନ କରୁଛୁ। ତେବେ ଏହି ଉଦ୍ଦେଶ୍ୟରେ ଆମର କାର୍ଯ୍ୟକ୍ରମର ବିଷୟବସ୍ତୁ ରହିଲା ଜଙ୍ଗଲ ସୁରକ୍ଷା ଓ ସଂରକ୍ଷଣରେ ନାରୀର ଅବଦାନ। ତେବେ ମ୍ୟାଡ଼ାମ, ପ୍ରଥମେ ଆମକୁ କୁହନ୍ତୁ, ବର୍ତ୍ତମାନ ଆମର ଯେଉଁ ଋତୁଚକ୍ରରେ ପରିବର୍ତ୍ତନ ଦେଖାଯାଉଛି, ଯେମିତିକି ଖରାଦିନେ ବର୍ଷା ହେଉଛି, ଶୀତ ଦିନେ ଖରା ହେଉଛି, ଏଇଭଳି ଯୋଉ ଅନିୟମିତ ଭାବେ ଯୋଉ ଋତୁ ପରିବର୍ତ୍ତନ ଦେଖାଯାଏ, ଏହାର ପ୍ରଥମ କାରଣଟି କ'ଣ?
1: ଦେଖନ୍ତୁ, ଅବିକା ସମୟ ଆଉ ପରିସ୍ଥିତି ଯେମିତି ହେଇଗଲାଣି, ଆମେ ଡେଫିନେଟଲି ନୂଆ ଟେକ୍ନୋଲୋଜି, ନୂଆ ଆଡଭାନ୍ସମେଣ୍ଟ ସବୁଆଡେ ଯାଉଛେ, କିନ୍ତୁ ଆମେ ଗୋଟେ ଜିନିଷ ଦେଖୁଛେ ଯେ ଧୀରେ ଧୀରେ ଧୀରେ ଧୀରେ ୟାର ଗୋଟେ ପ୍ରଭାବ ଆମ ସାମାଜିକ ସ୍ତରରେ, ଆମ ପରିବେଶ ଉପରେ, ଆମ ଜଙ୍ଗଲ ଉପରେ, ଆମ ଏନଭାୟରମେଣ୍ଟ ଉପରେ ପଡୁଛି, ଯୋଉଥିପାଇଁ କି ସେଟା ଧୀରେ ଧୀରେ ଧୀରେ ଧୀରେ କ୍ଷୟ ହେଇ ହେଇ ଯାଉଛି। ତେଣୁ କରି କ'ଣ ହେଉଛି, ଯୋଉ ସମୟରେ ଆମର ବିଭିନ୍ନ ଋତୁଟା, ଯୋଉ ଋତୁ ପରିବର୍ତ୍ତନର ଯୋଉ ସାଇକେଲଟା, ସେଇଟା ଆମର ସେଇଟା ରେଗୁଲାରାଇଜ୍ ହେଇପାରୁନି। ତେଣୁ କରି ବର୍ଷା ଦିନେ ଆମେ ଦେଖିବା ଖରା, ଖରା ଦିନେ ଆମେ ଦେଖିବା ବର୍ଷା, ଶୀତ ଦିନେ ଆମେ ଦେଖିବା ଇଭିନ୍ ଖରା ହେଉଛି, କିମ୍ବା ଋତୁର କୌଣସି ଗୋଟେ ସିଷ୍ଟମାଟିକ୍ ଜିନିଷ ରହୁନି। ତେଣୁ କରି ୟାର ଡେଫିନେଟଲି ଆମେ କହିବା ଯୋଉ ହ୍ୟୁମାନ୍ ଆକ୍ଟିଭିଟିସ୍ ରହୁଛି, ସେଇଟା ମେନ୍ କାମ କରୁଛି ଏନଭାୟରମେଣ୍ଟରେ ଇମ୍ବାଲାନ୍ସ କ୍ରିଏଟ୍ କରିବା ପାଇଁ।
0: ମ୍ୟାଡ଼ାମ, ଆପଣ କହିବା ଅନୁସାରେ ପରିବେଶରେ ଯୋଉ ଅସନ୍ତୁଳନତା ଦେଖାଯାଉଛି, ଆପଣ କହୁଛନ୍ତି ଯେ କେବଳ ମନୁଷ୍ୟମାନଙ୍କ ପାଇଁ, ଯେହେତୁ ମନୁଷ୍ୟମାନେ ସଚେତନ ଏ ବିଷୟରେ ନାହାନ୍ତି?
1: ଆଜ୍ଞା।
0: ତେବେ କିଭଳି ଭାବେ ଏଇ ଜିନିଷକୁ ନେଇକି ସଚେତନ ହେବେ?
1: ଏଇ ସଚେତନତା ଆମର ସବୁ ସ୍ତରରେ ଆସିବା ଦରକାର, ଗୋଟେ ବ୍ୟକ୍ତିଗତ ଭାବେ ବି ଆସିବା ଦରକାର, ତା ଛଡ଼ା ସାମାଜିକ ଭାବେ ବି ଆସିବା କଥା, ଏଇ ଜିନିଷ ଗୋଟେ ପରିବାରରୁ ବି ଆସିବା କଥା, ତା ଛଡ଼ା ଯୋଉ ପରିବେଶରେ ଆମେ ପାଠ ପଢୁଛେ, ବଡ଼ ହଉଛେ, ମଣିଷ ହଉଛେ, ସେ ସମାଜ ତରଫରୁ ମଧ୍ୟ ସାମୂହିକ ଭାବରେ ଆସିବା ଦରକାର। ସେ ଜିନିଷଟା ଯେତେବେଳେ ହବ, ଆମେ ଯୋଉ କ୍ଷୟ ହେଇଯାଉଛି ଆମର ପ୍ରାକୃତିକ ସମ୍ପଦଟା, ତାକୁ ଆମେ ବଜାୟ ରଖିବା ପାଇଁ ଆମ ଆଗ ଜଙ୍ଗଲ ତିଆରି କରିବା ଦରକାର। ଆଉ ଜଙ୍ଗଲ ତିଆରି କରିବାର ମାନେ ହେଲା ଯେ ଆପଣ ସବୁ ଜିନିଷରେ, ଜଙ୍ଗଲ ଭିତରେ ତ ସବୁ ଜିନିଷ ଆସୁଛି, ପାଣି, ପବନ, ଆଉ ସଏଲ, ଆମର ଯୋଉ ମାଟି, ଆଉ ବିଭିନ୍ନ ପ୍ରକାର ଜୀବଜନ୍ତୁ, ପ୍ରାକୃତିକ ପରିବେଶକୁ ସୁରକ୍ଷା ହେବା ଦରକାର, କିମ୍ବା ନୂଆକିରି ଗଢି, ଯେହେତୁ ବହୁତ ଗୁଡ଼ିଏ କ୍ଷତି ହେଇଗଲାଣି, ଆମର ଚେଷ୍ଟା ରହିବା ଦରକାର ଯେ ତାକୁ କେମିତି ଆମେ ନୂଆକିରି ଗଢିପାରିବା ଆମର ଫ୍ୟୁଚର ଜେନେରେସନ ପାଇଁ। ଯଦି ଆମେ ଏଇ ମାକୁ, ଆମେ ଅର୍ଥକୁ ବଞ୍ଚାଇବା ପାଇଁ ଚାହୁଁଛେ, ତା ପାଇଁ ଆମେ ଗଛ ଲଗେଇବା ଦରକାର, ବିଭିନ୍ନ ପ୍ରକାର ସିଡ୍, ମଞ୍ଜି, ଏଇସବୁ ଜିନିଷ ଦେବା ଦରକାର, ଆଉ ବିଭିନ୍ନ ପ୍ରକାର ଏଜୁକେସନ ପିଲାମାନଙ୍କୁ ଦେବା ଦରକାର, ବିଭିନ୍ନ ପ୍ରକାର ଅଲ୍ଟରନେଟିଭ ମେଥଡ୍ ୟୁଜ୍ କରିବା ଦରକାର। ଆଜିକାଲି ଯେହେତୁ ଟେକ୍ନୋଲୋଜିରେ ଆଡଭାନ୍ସମେଣ୍ଟ ହେଲାଣି, ସଏଲକୁ କନଜର୍ଭ କରିବା ପାଇଁ, ନୂଆ ସିଡ୍ସକୁ ଡେଭଲପ୍ କରିବା ପାଇଁ, କନଜର୍ଭ କରିବା ପାଇଁ, ଏଇସବୁ ସାଇଣ୍ଟିଫିକ ଉପାୟରେ ମଧ୍ୟ ଆମେ ଚେଷ୍ଟା କରିବା ଦରକାର। ଆଉ ଯେତେରୁ ଯେତେ ଆମେ ଗଛ ଲଗେଇବା, ସେତେ ଆମେ ଆମ ପରିବେଶକୁ ବଞ୍ଚାଇ ପାରିବା। ତେଣୁକରି ଗଛ ଲଗେଇବାଟା ବହୁତ ଇମ୍ପୋର୍ଟାଣ୍ଟ ରୋଲ୍ କରୁଛି, କାହିଁକିନା ଗଛ ତା ଛଡ଼ା ବି ବହୁତ ଗୁଡ଼ିଏ ଜିନିଷ ସାଙ୍ଗରେ ଆସୁଛି।
0: ତେବେ ମ୍ୟାଡ଼ାମ, ଆପଣ ନିଶ୍ଚିତ ଭାବେ କହିଲେ ଯେ ଆମର ପରିବେଶ ସୁରକ୍ଷା ପାଇଁ ମଣିଷ ଦାୟୀ, ଏବଂ ମଣିଷ ଯଦି ବୃକ୍ଷରୋପଣ ରହିଲା ମୁଖ୍ୟ, ଯଦି ବୃକ୍ଷରୋପଣ କରିବେ ନିଶ୍ଚିତ ଭାବେ ଏହାର ସମାଧାନ ହେଇପାରିବ।
1: ଆଜ୍ଞା।
0: ଯୋଉଟାକି ବର୍ତ୍ତମାନ ସ୍ଥିତିରେ ବହୁତ କ୍ଷୟ ହୋଇଗଲାଣି। ତେବେ ମ୍ୟାଡ଼ାମ, July 1-7 ଏହି ସପ୍ତାହକୁ ଯୋଉ ଆମେ ବନ ମହୋତ୍ସବ ସପ୍ତାହ ରୂପେ ପାଳନ କରୁଛେ, ପ୍ରକୃତରେ ଏହାର ଉଦ୍ଦେଶ୍ୟ କ'ଣ ରହିଛି?
1: ଦେଖନ୍ତୁ, ବନ ମହୋତ୍ସବ ଇଏ ଯୋଉ ସବୁ ବର୍ଷ 1 July-7 July ପର୍ଯ୍ୟନ୍ତ ପାଳନ କରାଯାଉଛି, ଏହାର ପରମ୍ପରା ବହୁତ ପୁରୁଣା। ଆକ୍ଚୁଆଲି ଏଇଟା ଷ୍ଟାର୍ଟ ହେଇଥିଲା 1950ରେ, ଡକ୍ଟର KM ମୁନ୍ସି, ସେ ସେତେବେଳର ୟୁନିୟନ ମିନିଷ୍ଟର ଥିଲେ ଏଗ୍ରିକଲଚର ଆଉ ଫୁଡ୍ର, ଯେହେତୁ ସେ ଜାଣିପାରୁଥିଲେ, ଦେଖିପାରୁଥିଲେ, ଯେହେତୁ ଇଣ୍ଡଷ୍ଟ୍ରିଆଲାଇଜେସନ ସହିତ ଜିନିଷର କ୍ଷତି ହେଉଛି, ଏଇ ଜିନିଷକୁ ବଞ୍ଚାଇବା ପାଇଁ ସେ ଏଇ ଯୋଜନାଟି ଆରମ୍ଭ କରିଥିଲେ। ତାଙ୍କର ମେନ୍ ଉଦ୍ଦେଶ୍ୟ ଥିଲା କି ଗଛକୁ ବଞ୍ଚାଯାଉ, ନୂଆ ଗଛ ଲଗାଯାଉ, ସୋ ଦ୍ୟାଟ୍ ମାନେ ଆମେ ଫ୍ୟୁଚରରେ ମଧ୍ୟ ଗୋଟେ ହେଲ୍ଦି ଲାଇଫକୁ କ୍ରିଏଟ୍ କରିପାରିବା। ତେଣୁକରି ଗଛ ଯେହେତୁ ଜୀବନ, ଯେତେ ଯେତେ ଗଛ ହେବ ସେତେ ସେତେ ଆମେ ଲାଇଫ ଫୋର୍ସକୁ ପ୍ରିଜର୍ଭ କରିପାରିବା। ତେଣୁକରି ନୂଆ ଗଛ ଲଗେଇବା, ନୂଆ ପଲିସି ଡେଭଲପ୍ କରିବା ଗଛ ସୁରକ୍ଷା ପାଇଁ, ଜଙ୍ଗଲ ସୁରକ୍ଷା ପାଇଁ, ଆଉ ନୂଆ ଜଙ୍ଗଲ ତିଆରି କରିବା ପାଇଁ, ଆମ ମଦର ଅର୍ଥକୁ ବଞ୍ଚାଇବା ପାଇଁ, ଏହିସବୁ ପ୍ଲାନିଂ ସହିତ ଏହି ଯୋଜନାଟି ଷ୍ଟାର୍ଟ କରାଯାଇଥିଲା।

0: 1 ଆଉ ଜୁଲାଇ 17 ଭିତରେ ଯୋଉ ଟାଇମଟା ଏଇ ସମୟରେ ମନସୁନ ମଧ୍ୟ ଆସିଯାଉଛି। ଯେହେତୁ ଯେକୌଣସି ଗଛ ମଞ୍ଜି ଆମେ ଲଗେଇଲେ ଯେହେତୁ ମନସୁନ ଆସିଯାଇଥିବ ତାର ଗୋଟେ ସପୋର୍ଟ ମିଳିବ ଏବଂ ଏଇଟା ଇଜିଲି ଗଛଟା ବଞ୍ଚି ଯାଇପାରିବ। ତେଣୁକରି ଜୁଲାଇ 1 ରୁ ଜୁଲାଇ 7ଟା ଅଲମୋଷ୍ଟ ଆପ୍ରୋପ୍ରିଏଟ ଗୋଟେ ସମୟ ଯୋଉଠିକି ଗଛ ଲଗେଇବାଟା ଉଚିତ। ତେଣୁକରି ଏଇ ଦିବସଟି ପାଳନ କରାଯାଉ। ତାର ମେଜର ଥିମ୍ ହେଲା ଯେତେ ସବୁ ଜଙ୍ଗଲ କଟିଯାଉଛି, ଡିଫରେଷ୍ଟ୍ରେସନ ଆମେ ଯାହାକୁ କହୁଛେ, ତାକୁ କେମିତି କମ୍ ସେ କମ୍ କରାଯାଉ। ତା ଛଡ଼ା ଯେତେ ସବୁ ଆମର ୱେଷ୍ଟଲ୍ୟାଣ୍ଡ ଅଛନ୍ତି ତାକୁ କେମିତି ଗ୍ରୀନର ଆଉ ନୂଆ ଗଛ ଲଗେଇକି, ମାନେ ତାର ବିଭିନ୍ନ ଜାଗାରେ ଟାର୍ଗେଟ ସବୁ ରହୁଛି, ଯେମିତି 1 ମିଲିୟନ ଗଛ ପ୍ଲାଣ୍ଟେସନ ହବ, ସେମିତି ଭାବରେ ବେଶୀରୁ ବେଶୀ ଗଛ ଲଗେଇବାଟା ଆମର ଏଥିରେ ଉଦ୍ଦେଶ୍ୟ ଅଛି।
1: ତେବେ ମ୍ୟାଡମ ଏଇ ସପ୍ତାହ ଉଦ୍ଦେଶ୍ୟରେ ଆପଣ କହିଲେ ଯେ ବେଶୀରୁ ବେଶୀ ଗଛ ଲଗେଇବା, ତେବେ ବର୍ତ୍ତମାନ ସ୍ଥିତିରେ ଜଙ୍ଗଲ ସୁରକ୍ଷା ଓ ସଂରକ୍ଷଣରେ ନାରୀର ଅବଦାନ ପ୍ରକୃତରେ ରହିଛି କି? ଯଦି ରହିଛି କେତେ ପରିମାଣରେ ରହିଛି?
0: ଦେଖନ୍ତୁ, ନାରୀର ଅବଦାନ ତ ସବୁବେଳେ ହିଁ ଅଧିକା ହିଁ ରହିଛି। ଆଗରୁ ଯେତେବେଳେ ନୂଆକିରି ଆରମ୍ଭ ବି ହେଇଥିଲା, ବହୁତ ସ୍ତ୍ରୀ ଲୋକମାନେ ଏବଂ ଗାଁ ଜଙ୍ଗଲରେ ଯୋଉ ପରିବେଶରେ ସେମାନେ ରହିଆସିଛନ୍ତି, ବିଭିନ୍ନ ବିଭିନ୍ନ ଗ୍ରୁପ ବନେଇକି ସେମାନେ ଜଙ୍ଗଲକୁ ସୁରକ୍ଷା ପ୍ରଦାନ କରିଆସିଛନ୍ତି। ତା ଦେହରେ ସେମାନେ ଲାଠି କିମ୍ବା ଯୋଉ ଜଙ୍ଗଲ ବେତ ବାଡ଼ି ନେଇକି ସେମାନେ ବିଭିନ୍ନ ପ୍ରକାର ସୁରକ୍ଷା ଦିଅନ୍ତି, ଯୋଉଟାକି ଯୋଉ ଆମର ଟିପ୍ କୁଡ୍ ହେଇଗଲା, ଟିମ୍ବର ଉଡ୍ ହେଇଗଲା, ବିଭିନ୍ନ ପ୍ରକାର ସ୍ମଗ୍ଲିଂ କିମ୍ବା ଜିନିଷକୁ କ୍ଷତି କରି ନେଉଛନ୍ତି, ଜନଜୀବନ ଯୋଉଟାକି ଆମର ଜଙ୍ଗଲରେ ଅଛି ତାକୁ ବି ଲୋକମାନେ ନେଇଯାଉଛନ୍ତି, ଚାହେ କାଠ ହଉ, ହାତୀ ହଉ, ବିଭିନ୍ନ ପ୍ରକାର ଜୀବନ ଯାହା ବି ଅଛି ଆମର ତାକୁ କ୍ଷୟ କରିନେଉଛନ୍ତି। ସେଇ ସବୁକୁ ରୋକିବା ପାଇଁକା ବିଭିନ୍ନ ପ୍ରକାର ପଲିସି ତିଆରି କରାଗଲାଣି, ଏବେ ନାରୀମାନେ ବି ବିଭିନ୍ନ ପ୍ରକାର ପଲିସି ମେକିଂରେ ବି ସାହାଯ୍ୟ କରୁଛନ୍ତି। ତା ଛଡ଼ା ଯେଉଁମାନେ କିଛି ବି ପାରୁନାହାନ୍ତି, ଲୋକାଲ ଯେଉଁମାନେ ସେଠିକାର ବାସିନ୍ଦା, ସେମାନେ ମଧ୍ୟ ପର୍ସନାଲ ନିଜ ଭିତରେ ସେମାନେ କିଛିଟା ଗ୍ରୁପ କରିକି ଜଙ୍ଗଲକୁ ସୁରକ୍ଷା ପ୍ରଦାନ କରୁଛନ୍ତି। ଉଦାହରଣ ସ୍ୱରୂପ ଆମେ ଦେଖିଆସିଛେ ବିଭିନ୍ନ ଜାଗାରେ ବିଭିନ୍ନ ପ୍ରକାର ଆନ୍ଦୋଳନ କିମ୍ବା ମୁଭମେଣ୍ଟ ମଧ୍ୟ ହେଇଛି। ଯଦି ଆମେ ଦେଖିବା ସେଇ ସମୟରେ ବହୁତ ପୁରୁଣା ଚାଲିଯିବା, ଆମେ ଚମ୍ପାରନ୍ ଡିଷ୍ଟ୍ରିକ୍ଟ ବିହାରରେ ମଧ୍ୟ ଇଣ୍ଡିଗୋ କଲ୍ଟିଭେସନ ପାଇଁକା ଲୋକ ବ୍ରିଟିଶ ଅମଳରେ ନାରୀମାନେ ତା ପାଇଁ ଲଢ଼େଇ କରିଥିଲେ। ତାପରେ ବିଭିନ୍ନ ପ୍ରକାର ଜାଗା ଯେମିତିକି ରାଜସ୍ଥାନରେ ମଧ୍ୟ ବିଷ୍ଣୋଈ ଓମେନ୍ ମାନେ ଅଛନ୍ତି, ଯେଉଁମାନେ କି ତାଙ୍କର ଜୀବନ ବି ଦେଇଦେଇଛନ୍ତି ଜଙ୍ଗଲ ସୁରକ୍ଷା ପାଇଁକା। ଆହୁରି ପୁରୁଣା ଯଦି ଯିବା 1972 ମସିହାରେ ଉତ୍ତରାଖଣ୍ଡରେ ଚିପ୍କୋ ମୁଭମେଣ୍ଟ ବୋଲିକା ଗୋଟେ ଜିନିଷ ଥିଲା, ଯେଉଁଥିରେ କି ବିଭିନ୍ନ ପ୍ରକାର ସ୍ତ୍ରୀ ଲୋକମାନେ ଯେମିତିକି ତାଙ୍କର ଗୌରା ଦେବୀ, ବଚନୀ ଦେବୀ, ଏମାନେ ପ୍ରମିନେଣ୍ଟ ଥିଲେ, ଯେଉଁମାନେ କି ଗୋଟେ ରୋଲ ପ୍ଲେ କରିଥିଲେ, ଜଙ୍ଗଲ ସୁରକ୍ଷାରେ ନିଜର ଅବଦାନ ଦେଇଥିଲେ। ଇଏ ତ ଗଲା ପୁରୁଣା କଥା। ଏବେ ନୂଆରେ ମଧ୍ୟ ବିଭିନ୍ନ ଟ୍ରାଇବାଲ ଏରିଆଜ ଅଛନ୍ତି କିମ୍ବା ଫରେଷ୍ଟ ଯୋଉ ଆମର ନେଟିଭ ଜଙ୍ଗଲ ଅଛନ୍ତି, ଜଙ୍ଗଲ ଭିତରେ ରହୁଥିବା ବିଭିନ୍ନ ପ୍ରକାର ସ୍ତ୍ରୀ ଲୋକମାନେ ବିଭିନ୍ନ ପ୍ରକାର ପ୍ରୋଗ୍ରାମ କରୁଛନ୍ତି, ଯୋଉଟାକି କୁହାଯାଉଛି ଜନସଂଗ୍ରହ ପ୍ରୋଗ୍ରାମ କିମ୍ବା ଯୋଉଟା ଆମେ କହୁଛେ ଜଙ୍ଗଲ ବଚାଓ ଆନ୍ଦୋଳନରେ ସେମାନେ ନିଜର ଅବଦାନ ଦେଇଛନ୍ତି। ତେଣୁକରି ଆମେ ଦେଖିଆସିବା ଯେ ସେ ବହୁତ ସମୟରୁ ନାରୀମାନଙ୍କ ଯୋଗଦାନ ଜଙ୍ଗଲ ବଞ୍ଚିବା ପାଇଁ ବହୁତ ଅଧିକା ମାତ୍ରାରେ ରହିଛି।
1: ଯେମିତି ମ୍ୟାଡମ ଆପଣ କହିଲେ ଯେ ପୂର୍ବତନର ଇତିହାସରୁ ନେଇକି ବର୍ତ୍ତମାନ ପର୍ଯ୍ୟନ୍ତ ନିଶ୍ଚିତ ଭାବେ ମହିଳାମାନେ ରହିଛନ୍ତି ଯିଏକି ଜଙ୍ଗଲ ସୁରକ୍ଷା ପାଇଁ ମଧ୍ୟ ନିଜ ଜୀବନକୁ ଦେବା ପାଇଁ ପଛଘୁଞ୍ଚା ଦେଇନାହାନ୍ତି। ସେମିତି ଆମର ଗ୍ରାମାଞ୍ଚଳରେ ବହୁତ ମହିଳା ଅଛନ୍ତି ଯେଉଁମାନେ କି ଜଙ୍ଗଲରୁ ବିଭିନ୍ନ ଦ୍ରବ୍ୟ ଆଣିକି ସେମାନେ ନିଜର ଉପଯୋଗୀ କରିପାରୁଛନ୍ତି, କିଛି ଅର୍ଥ ଉପାର୍ଜନ କରିପାରୁଛନ୍ତି ବା ତାଙ୍କର ଦୈନିକ ଜୀବନରେ ଜଙ୍ଗଲକୁ ନେଇକି ବହୁତ କିଛି ତାଙ୍କର ଉପଯୋଗୀ ହେଇପାରୁଛି। ତେବେ ସେଇଭଳି ମହିଳାମାନେ ମଧ୍ୟ ଜଙ୍ଗଲକୁ ନେଇକି କିଭଳି ଭାବେ ଜଙ୍ଗଲକୁ ସୁରକ୍ଷା ଦେବେ, ସେମାନେ ଏହା ପ୍ରତି କିଭଳି ସଚେତନ ହେବେ, ଏବଂ ବର୍ତ୍ତମାନ ଯୋଉ ଅଧିକ ପରିମାଣରେ ଜଙ୍ଗଲ ପୋଡି ଯାଉଛି, ଜଙ୍ଗଲ ପୋଡି ହେଉଛି, ତ ତାକୁ କେମିତି ରୋକିବେ ସେ ବିଷୟରେ କିଛି କହନ୍ତୁ।
0: ଆମ ଯୋଉ ଗ୍ରାମ୍ୟ ଜଙ୍ଗଲରେ ଯୋଉ ସ୍ତ୍ରୀ ଲୋକମାନେ ଅଛନ୍ତି, ଡେଫିନେଟଲି ସେମାନେ ତ କଣ୍ଟ୍ରିବ୍ୟୁସନ ରହୁଛି, ତା ଛଡା ମଧ୍ୟ ସେମାନେ ବିଭିନ୍ନ ପ୍ରକାର ଜିନିଷ ଉତ୍ପାଦନ କରିପାରୁଛନ୍ତି, ଯେମିତିକି ଆମର ଶାଳପତ୍ର ହେଲା, କେନ୍ଦୁପତ୍ର ହେଲା, ମହୁଲ ହେଲା, ଖଜୁରୀ କୋଳି ହେଲା, ଏଇସବୁ ଜିନିଷକୁ ସେମାନେ ଉତ୍ପାଦନ କରୁଛନ୍ତି, ସେ ତାକୁ ନିଜର ବଞ୍ଚିବାର ମାଧ୍ୟମ ବନାଉଛନ୍ତି। ତା ଛଡ଼ା ଯୋଉ ସଂଗ୍ରହ କରୁଛନ୍ତି ତାକୁ କେମିତି ଆଗକୁ ବଞ୍ଚେଇ ରଖିବେ, ତାକୁ ମଧ୍ୟ ଗଛ ଲଗେଇବା, ଆଉ ବିଭିନ୍ନ ପ୍ରକାର ଯେମିତିକି ଆମର ମେଡିସିନାଲ ପ୍ଲାଣ୍ଟ ହେଇଗଲା, ଜଙ୍ଗଲ ପାଖରେ ବହୁତ ଔଷଧୀୟ ଗୁଣ ସବୁ ଅଛି, ଯେମିତିକି ସାପ କାମୁଡ଼ିବା କିମ୍ବା ବିଛା କାମୁଡ଼ିବା, ଇଭିନ୍ ଅର୍ଥୋପେଡିକ ଟ୍ରିଟମେଣ୍ଟ ହେଇଗଲା, ତା ପାଇଁକା ବିଭିନ୍ନ ଜଡ଼ିବୁଟି ମଧ୍ୟ ଆମକୁ ଜଙ୍ଗଲରୁ ମିଳୁଛି। ତେଣୁକରି ବିଭିନ୍ନ ପ୍ରକାର ଫଳ ମୂଳ ଏସବୁ କଲେକ୍ଟ କରିବା, ଏଇଥିରେ ତାଙ୍କ ଜୀବନଯାପନ ପାଇଁକା ସେମାନେ ନିଶ୍ଚିତ ଭାବେ କରୁଛନ୍ତି। ତା ପାଇଁ ମଧ୍ୟ ଆମ ସରକାର ତାଙ୍କୁ ହେଲ୍ପ ବି କରୁଛି, ଏଇଟା ମଧ୍ୟ ଦେଖାଯାଇଛି, ଅଧିକରୁ ଅଧିକ କେମିତି ସେ ଏଇ ଗଛମାନଙ୍କୁ ରଖିବେ, ତାକୁ କେମିତି ସଂଗ୍ରହଣ ଦେବେ ଆଉ ନୂଆ ଗଛ ସବୁ ଲଗେଇବେ, ତା ପାଇଁ ମଧ୍ୟ ସରକାର ହେଲ୍ପ କରୁଛି। ଇଭିନ୍ ଏଇସବୁ ଜିନିଷ ଯେତେବେଳେ ଉତ୍ପାଦନ କରାହଉଛି, ଯେତେବେଳେ ସେ ତାକୁ ବିକ୍ରି କରୁଛନ୍ତି, ତା ଦେହରେ GST କିମ୍ବା ଯୋଉ ଏକ୍ସାଇଜ ଟ୍ୟାକ୍ସ ଡ୍ୟୁଟି ଟ୍ୟାକ୍ସ ହରିକା ସେଟା ମଧ୍ୟ ତାଙ୍କଠୁ ନିଆଯାଉ ନାହିଁ। ଇଭିନ୍ ଏ ଯୋଉ ଗଛ

0: ପତ୍ର ସବୁ କିଆ ହଉଛି, ପୋଲିସ ପ୍ରୋଟେକ୍ସନ ମଧ୍ୟ ସରକାର ତରଫରୁ ତାଙ୍କୁ ଦିଆ ହଉଛି। ତେଣୁକରି ଆଦିବାସୀ ମହିଳାମାନଙ୍କୁ ଏଇଟା ଛୁଟ କିମ୍ବା ତାଙ୍କ ଯେହେତୁ ଏଇଟା ସେମାନଙ୍କର ନିଜର ନେଟିଭ ଜିନିଷ, ତାଙ୍କୁ ଏଇଟା ରଖିକିରି ଆଗକୁ ୟାକୁ ବଢେଇବା, ବେଶୀ ଗଛ ଲଗେଇବା ଆଉ ଏଇ ଜିନିଷକୁ ବଜାୟ ରଖିବା ଫ୍ୟୁଚର ପାଇଁକା ସାହାଯ୍ୟ ମିଳୁଛି ସରକାର ତରଫରୁ। ସଚେତନ ହବା ପାଇଁକା ଫାର୍ଷ୍ଟ ତ ସେ ନିଜ ନିଜ ଭିତରେ ହିଁ ଏଇ ଜିନିଷକୁ ଅଧିକା କରିବା ଦରକାର। ତାପରେ ଏଇ ଜିନିଷଟା ବିକାଶ ପାଇଁ ବିଭିନ୍ନ ପ୍ରକାର ମାଧ୍ୟମରେ ସେ ସ୍କୁଲ କଲେଜ ହଉ କିମ୍ବା ଲୋକାଲ ସଂସ୍ଥା ଥ୍ରୁରେ ହଉ, ବିଭିନ୍ନ ପ୍ରକାର ଏନ୍ଜିଓ ମଧ୍ୟ ଏଥିରେ ସାମିଲ ରହୁଛି, ଯାହା ସାଙ୍ଗରେ ମିଶିକିରି ଏଇ ଜିନିଷର ଜନ ଜାଗରୁକତାଟା ବଢେଇବା ଦରକାର। ତା ଛଡା ଏନଭାୟରମେଣ୍ଟ ପାଇଁ ପ୍ରୋଟେକ୍ସନ ପାଇଁକା ସରକାର ତରଫରୁ ବିଭିନ୍ନ ପ୍ରକାର ପଲିସି ରହୁଛି ଯେଉଁଥିରେ କି ସେମାନେ ନିଜେ କାର୍ଯ୍ୟକାରୀ କରିବା ଦରକାର। ଆଜିକାଲି ହେଇଗଲାଣି ଯେ ମିନିମମ 30-50% ପାର୍ଟିସିପେସନ ଯେଉଁ ଏ ସବୁ ତିଆରି ହେଉଛି, ଆମର ଏନଭାୟରମେଣ୍ଟ ପ୍ରୋଟେକ୍ସନ ପ୍ରୋଗ୍ରାମ ସବୁ ରହୁଛି କିମ୍ବା ପଲିସି ସବୁ ରହୁଛି, ଏଥିରେ ନାରୀମାନଙ୍କର ପାର୍ଟିସିପେସନ ମିନିମମ 30-50% ନିହାତି ଭାବରେ ରହିବା ଦରକାର। ପ୍ରକାର ଲୋକାଲ ସମିତି ସବୁ ରହୁଛି, ଗ୍ରାମୀଣ ସମିତି ସବୁ ରହୁଛି, ତାକୁ ଆମେ ସମୟରୁ ସମୟରେ ଜନଜାଗରଣ ପାଇଁକା କାଲି ଡାକିକିରି ଏଇସବୁ ଜିନିଷଟା କହିବା ଦରକାର, ସଚେତନ କରାଯିବା ଦରକାର। ପ୍ରକାର ପଲିସି ରହୁଛି, ନ୍ୟାସନାଲ ପଲିସି ରହୁଛି ଯେଉଁଟାକି ମେନଲି ଫର ପୁଅର ୱମେନ୍ ଇନ୍ ଫରେଷ୍ଟ, ତାଙ୍କ ପାଇଁ ରହୁଛି ସ୍ପେସିଫିକାଲି, ଏଇଟା ତାଙ୍କର ପାଇଁ ଗୋଟେ ନ୍ୟାଚୁରାଲ ୱେ। ବିଭିନ୍ନ ପ୍ରକାର ଫରେଷ୍ଟ ପ୍ରଡକ୍ଟସ ତାକୁ କେମିତି ବଞ୍ଚେଇ ରଖିବେ, କେମିତି ସଂଗ୍ରହଣ ଦେବେ, ଦ୍ରବ୍ୟ ଅଛି କିମ୍ବା ଗଛ ହେଇଗଲା ସିଡ୍ ହେଇଗଲା, ଜିନିଷକୁ କେମିତି ଆଗକୁ ଭବିଷ୍ୟତରେ ସମ୍ଭାଳିକି ରଖିପାରିବେ ଆଉ ଏମିତି କଲଚର କରାଯାଇପାରିବ, ତାର ନଲେଜଟା ସେମାନେ ଯେମିତି ଆଗ ନୂଆ ଜେନେରେସନକୁ ସେମାନେ ଦେବେ ପାଇଁକା ଦରକାର। ଯେ ସମିତି ବିଭିନ୍ନ ପ୍ରକାର ସମିତି ତରଫରୁ, ବିଭିନ୍ନ ପ୍ରକାର ଷ୍ଟେକ୍ ହୋଲ୍ଡର ତରଫରୁ ଲୋକଙ୍କୁ ଜନଜାଗରଣ କରାଯାଉ କିମ୍ବା ଏଇ ନଲେଜଟାକୁ ୱାର୍କସପ୍ ମାଧ୍ୟମରେ ବିଭିନ୍ନ ପ୍ରକାର ମାଧ୍ୟମରେ ଏଇ ଜିନିଷଟା ଦିଆଯାଉ ପାଇଁକା ଟର୍ମ ଭିଜୁଆଲାଇଜେସନ ପ୍ରକାର ଟେକ୍ନିକ ୱାର୍କସପ୍ ଏରା ସବୁ ବି ତିଆରି କରାଯାଉ, ଯେଉଁଥିରେ କି ସେମାନେ କହି ଜାଣିପାରିବେ ଏବଂ ଆଗକୁ ମଧ୍ୟ ଏଇ ଜିନିଷଟା ରଖିପାରିବେ। ନାରୀମାନେ ନିଜ ଜଙ୍ଗଲର ସୁରକ୍ଷା ନିଜ ହାତରେ ନେଉଛନ୍ତି ପ୍ରଥମ କଥା, ସେମାନେ ମଧ୍ୟ ବିଭିନ୍ନ ପ୍ରକାର ଯେଉଁ ଦ୍ରବ୍ୟ ଆଉ ନିଜ ଇଆରେ ଯେଉଁ ସବୁ ତାକୁ ପ୍ରୋଟେକ୍ସନ ଦେବା ପାଇଁକା ପ୍ରକାର ସ୍ମଗଲର୍ସ ଥିପ୍ସ କିମ୍ବା ମାଫିଆ ସବୁ ଯେଉଁ କାମ କରୁଛନ୍ତି ତାଙ୍କଠୁ ବଞ୍ଚିବା ପାଇଁ ସେ ନିଜେ ହିଁ ଅଣ୍ଟା ଭିଡ଼ିକିରି ତାର ମୁକାବିଲା କରୁଛନ୍ତି। ତା ଛଡ଼ା ଦେଖିଲା ପରେ ସରକାର ମଧ୍ୟ ବିଭିନ୍ନ ପ୍ରକାର ଫରେଷ୍ଟ ରାଇଟ୍ ଆକ୍ଟ ସବୁ ଦେଇଛି, ଯାହାଫଳରେ କି ଜଷ୍ଟିସ୍ ମିଳିପାରିବ କିମ୍ବା ତାଙ୍କ
1: ଯଦି କିଛି ଅସୁବିଧା ହେଲା ସେମାନଙ୍କୁ
0: ନ୍ୟାୟ ମିଳିପାରିବ ଆଉ ତାଙ୍କ ଜାଗାରୁ କେହି ନ କହି ନ ପଚାରି ଜିନିଷ ଚୋରେଇ ନେଇପାରିବେ ନାହିଁ। ପରି ଏଇସବୁ ଜିନିଷର ନିୟମିତ ଭାବରେ ଇନଫର୍ମେସନ କିମ୍ବା ଜାଣକାରୀ ସବୁ ତାଙ୍କର ସେ ଫରେଷ୍ଟ ଅଫିସରରୁ ମିଳିଯାଇପାରିବ କିମ୍ବା ଲୋକାଲ ବଡିସ୍ ମଧ୍ୟ ମାନଙ୍କୁ ହାୟର ଇଏରୁ ମିଳୁଛି ଇନଫର୍ମେସନ, ସେମାନେ ମଧ୍ୟ ତାଙ୍କର କ'ଣ ଅଧିକାର ଅଛି, ତାଙ୍କ କିମ୍ବା ଫଳ ମୂଳ କୌଣସି ଜିନିଷ ଜଙ୍ଗଲ ଦ୍ରବ୍ୟ କେହି ବି ତାଙ୍କଠୁ ନ ପଚାରିକି ନେବେ ନାହିଁ। ସେଟା ଯଦି ବି ସେ ନେଲେ ସେ ଉପଯୁକ୍ତ ମୂଲ୍ୟ ତାର ଦେଇକି ସେମାନେ କିଣିବେ ଆଉ ତାଙ୍କୁ କୌଣସି ଜିନିଷ ପାଇଁ ବାଧ୍ୟ କରାଯାଇପାରିବନି କିଛି ଜିନିଷ ସେମାନେ କାହାକୁ ବି କାବିକି କରିଦେବା ପାଇଁକା।
1: ବହୁତ ବଢ଼ିଆ କଥା ମ୍ୟାଡ଼ାମ, ଆପଣ ତ ବହୁତ ଗୁଡ଼ାଏ ଜିନିଷ କହିଲେ। ଗଲା ଆମ ଗ୍ରାମାଞ୍ଚଳର ମହିଳାମାନେ ଗୃହିଣୀଟିଏ କୁହନ୍ତୁ ବା ୱାର୍କିଂ ଲେଡ଼ି କୁହନ୍ତୁ ବା ବିଭିନ୍ନ ଜାଗାମାନଙ୍କରେ କାର୍ଯ୍ୟ କରୁଥିବା ମହିଳାମାନେ କୁହନ୍ତୁ, କିଭଳି ଭାବେ ଏହି ଯେଉଁ ଜଙ୍ଗଲ ସୁରକ୍ଷାକୁ ନେଇ ବା ଜଙ୍ଗଲ ସଂରକ୍ଷଣକୁ ନେଇ ସଚେତନ ହୋଇପାରିବେ ଏବଂ ସେ ଜଙ୍ଗଲ ସଂରକ୍ଷଣ କରିପାରିବାରେ ନିଜର ଭୂମିକାକୁ ତୁଲାଇ ପାରିବେ।
0: ଗୃହିଣୀମାନେ ହୁଅନ୍ତୁ କିମ୍ବା ସେ ବାହାରେ ୱାର୍କିଂ ଲେଡ଼ି ହୁଅନ୍ତୁ, ଆମେ ସଚେତନତା ହୋଇପାରିଲେ ଆମର ଜଙ୍ଗଲକୁ ବଞ୍ଚାଇବା ପାଇଁକା, ଯେହେତୁ ଆମକୁ ଜୀବନ ଦଉଛି ଆଉ ବହୁତ ପ୍ରକାର ସପୋର୍ଟ କରୁଛି ଆମକୁ, ତେଣୁକରି ଏଇ ଗୋଟେ ଲଙ୍ଗ ଟର୍ମ ଏଜୁକେସନ ସିଷ୍ଟମଟା ପ୍ଲାନ କରାଯିବା ଦରକାର, ଯେଉଁଟାକି ଷ୍ଟାର୍ଟ ହବ ପ୍ରତ୍ୟେକ ଘରଠାରୁ, ଘରଠୁ ବାହାର ପର୍ଯ୍ୟନ୍ତ ଆଉ ଘରର ସବୁ ମେମ୍ବରମାନେ ଇନଭଲ୍ଭ ହେବେ। ଯେମିତିକି ଆମର ଏଇ ଯେଉଁ ଅଛି July 1-7 ପର୍ଯ୍ୟନ୍ତ ବନ ମହୋତ୍ସବ, ସେଇଟା ନିଜ ସ୍ତରରେ ହିଁ ସମସ୍ତେ ନିଜ ନିଜ ଘରେ ସେ ଜିନିଷଟା ପାଳିପାରିବେ। ତା ଛଡ଼ା ଆଖପାଖର ଲୋକ ବିଭିନ୍ନ ପ୍ରକାର ଗୋଟେ ମୋଟିଭେସନ ପାଇଁକା ଆମେ ଗୋଟେ ଜନସମାଜ ସମଗ୍ର କରିକିରି ଜିନିଷଟାକୁ ଆମେ ଡିସ୍କସ୍ କରିପାରିବା, ସେଇ ଦିନମାନଙ୍କରେ ଆମେ ଗଛ ଲଗାଇ ପାରିବା। ଗଛକୁ ବଞ୍ଚାଇବାର କାରଣ ତ ବହୁତ, ଯେମିତିକି ଇଏ ଆମକୁ ନ ପ୍ରକାର ଦ୍ରବ୍ୟ ଦେଉଛି, ତା ସାଙ୍ଗରେ ମଧ୍ୟ କାଲିକୁ ଯେତେବେଳେ ଗଛ ଜଙ୍ଗଲ ହବ ସେ ମଧ୍ୟ ଫୁଏଲ ବି ଦେବ, ଫୁଏଲ ମାନେ ଯେମିତି ପେଟ୍ରୋଲ ହେଇଗଲା ଡିଜେଲ ହେଇଗଲା କି ଆମର ଧୀରେ ଧୀରେ ଲୋକ ପାଇଯାଉଛି, ସେଇଟାକୁ ମଧ୍ୟ ସେ ବଞ୍ଚାଇ ପାରିବେ। ଯେତେ ଯେତେ ଗଛ ଲଗାଇବେ ଭବିଷ୍ୟତରେ ଆମକୁ ଫୁଏଲ ପାଇଁକା ଏତେ

0: ନିଜ ଅଭିଜ୍ଞତା ଜଣାଇବା ପାଇଁ ଆମେ ଗୋଟେ ଗୋଟେ ଗଛ ମଧ୍ୟ ଦେଇପାରିବା। ଜିନିଷଟାକୁ ଯଦି ଆମେ ହ୍ୟାବିଟ୍ରେ ଆଣିନେବା ତାହେଲେ ଏଇଟା ଆମର ଇକୋନୋମିକାଲି ସେଭ୍ ହେବ, ଆଉ ଏଇଟା ଗୋଟେ ଷ୍ଟେପ୍ ଯେଉଁଥିରେ କି ଆମେ ଡେ ଟୁ ଡେ ଲାଇଫ୍ରେ ଗଛକୁ ପ୍ରୋପାଗେଟ୍ କରିବା ପାଇଁକା ଏଇଟା ଆମର ଗୋଟେ ଚେଷ୍ଟା ରହିବ।
1: ତ ମ୍ୟାଡ଼ାମ୍, ଆପଣ କହୁଛନ୍ତି ଯେ ଗୃହିଣୀଟିଏ ହେଉ କିମ୍ବା ୱାର୍କିଂ ଲେଡ଼ିଟିଏ ହୁଅନ୍ତୁ, ସମସ୍ତେ ଗଛଟିଏ ଲଗାଇବା, ଯେମିତିକି ଆମର ବାଲକୋନିରେ ମଧ୍ୟ ଗୃହିଣୀମାନେ ଗଛ ଲଗାଇ ପାରିବେ, ଯିଏ ଯିଏ ନିଜ କାର୍ଯ୍ୟରେ ଅଛନ୍ତି ସେଇ ଜାଗାରେ ମଧ୍ୟ, ନିଜ ଜନ୍ମଦିନରେ ହେଉ କିମ୍ବା ବିବାହ ଆମର ବର୍ଣ୍ଣ ମହୋତ୍ସବ ସପ୍ତାହରେ ହେଉ, ଗୋଟେ ଗୋଟେ ଗଛ ଲଗାଇକି, କେବଳ ତ ଗଛ ଲଗାଇଦେଲେ ହେବନି, ଗଛ ଲଗାଇକି ତାର ଯତ୍ନ ନେବା ଆବଶ୍ୟକ
0: ନିହାତି ଭାବେ।
1: ତ ମ୍ୟାଡ଼ାମ୍, ଆଜିର ବିଷୟବସ୍ତୁକୁ ନେଇକି ଶେଷରେ ଆମର ଶ୍ରୋତାଭଣୀମାନଙ୍କୁ କ'ଣ ଉପଦେଶ ଦେବାକୁ ଚାହୁଁଛନ୍ତି?
0: ଲାଷ୍ଟରେ ଏଇଆ କହିବା ପାଇଁ ଚାହିଁବି ଯେ ଆମେ ସମସ୍ତେ ଲଗାଇବା ଉଚିତ। ସମସ୍ତେ ସବୁ ନାରୀମାନେ ଜେନେରାଲି ସେମାନେ ନେଚର କିମ୍ବା ପ୍ରକୃତି ପାଖରେ ହିଁ ଥାନ୍ତି। ଆମେ ସମସ୍ତେ ଜାଣିଛେ ଯେ ଗଛ ହିଁ ଜୀବନ, ଯେତେ ଅଧିକା ଗଛ ହେବ ସେତେ ଆମ ଭବିଷ୍ୟତ ପାଇଁ ଏଇଟା ଗୋଟେ ଆଶାର ଦୀପକ ଭଳିଆ କାମ କରିବ। ତେଣୁକରି ଆମେ ସବୁବେଳେ ଚେଷ୍ଟା କରିବା ଦରକାର ଯେ ଆମ ଚାରିପଟରେ କେମିତି ଅଧିକାରୁ ଅଧିକା ମାତ୍ରାରେ ଆମେ ଗ୍ରୀନନେସ୍ କିମ୍ବା ଗ୍ରୀନ୍ ଦେଖିପାରିବା। ଯେପରି ବିଭିନ୍ନ ପ୍ରକାର ଆଗକୁ ଯଦି ଆମେ ଭବିଷ୍ୟତ, ଆମ ପିଲାଙ୍କ ଭବିଷ୍ୟତ ଆମେ ସୁରକ୍ଷା କରିବା ପାଇଁ ଚାହୁଁଛେ, ବଡ଼ ବଡ଼ ଷ୍ଟେପ୍ ହେବା ଦରକାର ଯେ ଆମେ ଅଧିକାରୁ ଅଧିକା ଗଛ ଲଗାଇବା। ସାମୂହିକ ଉପାୟରେ ହେଉ କିମ୍ବା ନିଜତ୍ୱ ଉପାୟରେ ହେଉ, ଆମେ ସମସ୍ତେ ଚେଷ୍ଟା କରିବା ଦରକାର ଯେ ଆମେ ଆଟଲିଷ୍ଟ ଗୋଟେ ଗୋଟେ ଆଟଲିଷ୍ଟ ଗଛ ଲଗାଇବା, ଯାହା ପାଖକୁ ଯିବା ଗଛ ଦେବା, ଗିଫ୍ଟ ଆଇଟମ୍ ଆମେ ଗଛ ଦେବା, ଗଛ ନେବା, ଏଇ ଜିନିଷକୁ କେମିତି ଆଗକୁ ବଢ଼ିବା, ଏଇ ଜିନିଷରେ ଆମେ ପିଲାମାନଙ୍କୁ ସାମିଲ କରିବା। ଦ୍ୟାଟ୍ ମାନେ ପିଲାମାନେ ମଧ୍ୟ ଛୋଟ ବେଳରୁ ସେମାନେ ଶିଖିବେ, ଜାଣିବେ, ପ୍ରକୃତିକୁ ନିଜ ପାଖରେ ଅନୁଭବ କରିବେ, ବେଟର ଲାଇଫ୍ ଆମକୁ ମିଳିପାରିବ। ତେ ଆମେ ଗଛ ଲଗାଇବା ଆମ ଭବିଷ୍ୟତରେ ଅର୍ଥର ପଲ୍ୟୁସନ୍ ଫ୍ରି ହୋଇପାରିବ। ତେଣୁକରି ଧୀରେ ଧୀରେ ସେଇଟା ବିଭିନ୍ନ ରୋଗକୁ ମଧ୍ୟ କମାଇବ। ଯେତେ ଆମେ ନ୍ୟାଚୁରାଲ ଜିନିଷ କିମ୍ବା ପ୍ରାକୃତିକ ଜିନିଷ ସମ୍ପଦାକୁ ବଞ୍ଚାଇ ରଖିବା ସେତେ ଆମକୁ ଯେଉଁ ଆମର ଅକ୍ସିଜେନ୍ କନ୍ସେନ୍ଟ୍ରେସନ୍ଟା ବଢ଼ିବ, ହେଲ୍ଦିନେସ୍ ବଢ଼ିବ, ମାନସିକ ଆମ ଫିଜିକାଲ ସ୍ତର, ଆମ ଦେହ, ଆମ ଯତ୍ନ ମିଳିପାରିବ। ଏଛଡ଼ା ଅଲଗା ଉପରେ ଯେମିତି ବିଭିନ୍ନ ପ୍ରକାର ମେଡ଼ିସିନାଲ ପ୍ଲାଣ୍ଟ ହେଉ, ତା ଦେହରୁ ଆମ ବିଭିନ୍ନ ପ୍ରକାର ଦ୍ରବ୍ୟ ହେଉ ଯେଉଁଟାକି ଆମର ମେରେ ଲାଗିପାରିବ, ବିଭିନ୍ନ ପ୍ରକାର ଡ୍ରଗ୍ସ ମଧ୍ୟ ଡେଭଲପ୍ ହୋଇପାରିବ। ତେଣୁକରି ଜଙ୍ଗଲ ଆମକୁ ବହୁତ ପ୍ରକାର ସୁରକ୍ଷା ଆଉ ବହୁତ ପ୍ରକାର ସାହାଯ୍ୟ ଦେଉଛି, ଯେଉଁଥିପାଇଁ କି ଆମେ ଜଙ୍ଗଲକୁ ସଂରକ୍ଷଣ ଦେବାଟା ନିହାତି ଜରୁରୀ ପାଇଁ ଆମେ ଯେତେରୁ ଯେତେ ଅଧିକା ଚେଷ୍ଟା କରିବା, ଗଛ ଲଗାଇବା ଦରକାର।
1: ବଢ଼ିଆ କଥା ମ୍ୟାଡ଼ାମ୍ କହିଲେ, ଯେମିତି ଆପଣ କହିଲେ ଯେ ଆମେ ସମସ୍ତେ ନିଜ ସପ୍ତାହ ପାଳନ କରୁଛନ୍ତି, ଏହି ଉଦ୍ଦେଶ୍ୟରେ କମ୍ସେ କମ୍ ଗୋଟିଏ ଲେଖାଏଁ ଗଛ ଲଗାଇବା ଓ ତା'ର ନିଶ୍ଚିତ ଭାବେ ଭଲ ଭାବେ ଯତ୍ନ ନେବା, କାହିଁକିନା ଯେମିତି ମ୍ୟାଡ଼ାମ୍ କହିଲେ ଏବେ ଯେ ବୃକ୍ଷ ହିଁ ଆମର ଜୀବନ, ଏସବୁ ଜିନିଷକୁ ଆଖି ଆଗରେ ରଖିକି ଆମେ ବୃକ୍ଷ ଲଗାଇବା। ତେବେ ମ୍ୟାଡ଼ାମ୍, ଆପଣ ଆପଣଙ୍କର ବହୁମୂଲ୍ୟ ସମୟ ଆମର କାର୍ଯ୍ୟକ୍ରମରେ ଆଜି ଦେଇଥିବାରୁ ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ।
0: ଆଜ୍ଞା, ବହୁତ ବହୁତ ଧନ୍ୟବାଦ।

ହଁ ଶ୍ରୋତା ଭଉଣୀ, ନାରୀ ହିଁ ହେଉଛି ସମାଜର ମୁଖ୍ୟ କେନ୍ଦ୍ରବିନ୍ଦୁ। ତେଣୁ ଏକ ସୁସ୍ଥ ସୁନ୍ଦର ସମାଜ ଗଠନରେ ନାରୀର ଭୂମିକା ନିଶ୍ଚିତ ଭାବେ ରହିଛି। ତେଣୁ ପରିବେଶ ସୁରକ୍ଷା ତଥା ଜଙ୍ଗଲ ସୁରକ୍ଷାରେ ମଧ୍ୟ ନାରୀର ଅବଦାନ ସମ୍ପର୍କରେ ଆମେ ଜାଣିଲେ। ତେଣୁ ଏହି କଥାକୁ ଆଖି ଆଗରେ ରଖି ଆମେ

ଗୃହିଣୀଟିଏ ହୁଅନ୍ତୁ କିମ୍ବା କାର୍ଯ୍ୟ କରୁଥିବା ମହିଳାଟିଏ ହୁଅନ୍ତୁ, ସମସ୍ତେ ଆମେ ଗୋଟିଏ ଲେଖାଏଁ ଗଛ ଲଗାଇବା ଏବଂ ଏହାର ଯତ୍ନ ନେବା ସହିତ ଜଙ୍ଗଲ ସୁରକ୍ଷା କରିବାରେ ନିଜର ଭୂମିକା ତୁଲାଇବା ଏବଂ ତା ସହିତ ଆମର ଆଗାମୀ ପିଢ଼ିକୁ ମଧ୍ୟ ଏହି ସମ୍ପର୍କରେ ସୁନ୍ଦର ଦିଗ୍ଦର୍ଶନ ଦେବା, ଯାହାଫଳରେ ଜଙ୍ଗଲ ସୁରକ୍ଷା ଆହୁରି ସୁନ୍ଦର ଭାବେ ହୋଇପାରିବ।

ତେବେ ଶ୍ରୋତା ଭଉଣୀ ଆଜି ତ ସମୟ ହୋଇଯାଇଛି କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ। ପୁଣି ନେଇ ଆସିବି ଆଉ ଏକ ନୂତନ ଆଲୋଚନାକୁ ନେଇ। ଆପଣଙ୍କ ରେଡ଼ିଓ ସାଥୀ ମୋନାଲିସାକୁ ବିଦାୟ ଦିଅନ୍ତୁ। ରହୁଛି, ନମସ୍କାର।

ଶୁଣୁଥିଲେ ନାରୀମହଲ କାର୍ଯ୍ୟକ୍ରମ। ଆଜି ଏଥିରେ ଡକ୍ଟର ବିସ୍ମିତା ନାୟକଙ୍କ ସହିତ ଆଲୋଚନା ଶୁଣିଲେ। ବିଷୟ ଥିଲା ଜଙ୍ଗଲ ସୁରକ୍ଷା ଓ ସଂରକ୍ଷଣରେ ନାରୀର ଅବଦାନ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ଥିଲେ ମୋନାଲିସା ଗୌଡ଼। ଶ୍ରୋତାବନ୍ଧୁ, ଆପଣ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008258758। ଟେଲିଫୋନ୍ ନମ୍ବର ଆଉ ଥରେ କହି ରଖୁଛୁ, 7008248758।

ଏଥର ଆସନ୍ତାକାଲିର ଅଧିବେଶନ ସମ୍ପର୍କରେ ଆସନ୍ତାକାଲି ସକାଳ 6:05ରେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା, ଶ୍ରୀରାମଚରିତ ମାନସ ସକାଳ 6:35ରେ। ଆମର ସ୍ୱାସ୍ଥ୍ୟ ସକାଳ 7:10ରେ କାର୍ଯ୍ୟକ୍ରମ ଝୁମ୍ ତାନାନା ଶୁଣିପାରିବେ ସକାଳ 7:25ରେ। ଶ୍ରୀକ୍ଷେତ୍ର ମାଧୁରୀ ସକାଳ 8:30ରେ ଏହି କ୍ରମରେ ରହିଛି। ଅଣସର ବିଧି ସମ୍ପର୍କରେ ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ଗବେଷକ ରାମଚନ୍ଦ୍ର ଦାସ ମହାପାତ୍ର। ବଣପାହାଡ଼ର ଗୀତ ସକାଳ 8:45ରେ ଏହି କ୍ରମରେ ରହିଛି। ଖଡ଼ିଆ ଗୀତ ପରିବେଷଣ କରିବେ ସିଲଭରିୟସ୍ ବିଲୁଙ୍ଗ ଏବଂ ସାଥୀ। ଆମ ଗୀତ କାର୍ଯ୍ୟକ୍ରମ ଶୁଣିପାରିବେ ପୂର୍ବାହ୍ନ 10:00। NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିପାରିବେ ମଧ୍ୟାହ୍ନ 12:00। ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀ ସନ୍ଧ୍ୟା 5:00। ସନ୍ଧ୍ୟା 5:20ରେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 442ତମ ଭାଗ ଶୁଣିବେ। ସନ୍ଧ୍ୟା 5:30ରେ ରହିଛି ଓଡ଼ିଆ ଆଲବମ୍ ଗୀତ କ୍ରମରେ ଭକ୍ତି ଗୀତ। ସୁଗମ ସଙ୍ଗୀତ ଶୁଣିପାରିବେ ସନ୍ଧ୍ୟା 6:10ରେ କଣ୍ଠଶିଳ୍ପୀ ଅକ୍ଷୟ କୁମାର ଆଚାର୍ଯ୍ୟ। ବିକାଶ ମନ୍ତ୍ର ସନ୍ଧ୍ୟା 6:30ରେ। ସନ୍ଧ୍ୟା 6:55ରେ ଆଜିର ପ୍ରସଙ୍ଗ। ଜିଲ୍ଲା ହାଲଚାଲ ରାତି 7:25ରେ। କିଷାନବାଣୀ ରାତି 7:30ରେ ଏହି କ୍ରମରେ ରହିଛି। ଅଗ୍ରଣୀ ଚାଷୀ ଅମର ସାହୁଙ୍କ ସହିତ ଆଲୋଚନା ବିଷୟ ରହିଛି ଖରିଫ ଧାନ ଓ ପନିପରିବା ଚାଷ। ସିନେ ସଙ୍ଗୀତ ରାତି 8:00। ରାତି 10:00ରେ ରହିଛି ଓଡ଼ିଆ ଆଲବମ୍ ଗୀତ। ରାତି 10:30ରୁ ଶୁଣିବେ ICC ୱିମେନ୍ସ T20 କ୍ରିକେଟ ୱାର୍ଲ୍ଡ କପ୍ 2026 କ୍ରମରେ ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା କ୍ରିକେଟ ମ୍ୟାଚ୍ର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ। ଏଥର ଆସନ୍ତୁ ଶୁଣିବା ନ୍ୟୁଜ୍ ଅନ୍ ଏୟାର ଆପ୍ ଯୋଗେ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ରାତି 10:30ରେ

ଏବେ ନାଟକବଳୀ ରଚନା ପ୍ରଯୋଜନା ପ୍ରଦୀପ୍ତ କୁମାର ନନ୍ଦ ସହଯୋଗିତା ରଘୁନନ୍ଦନ ଲାକ୍ରା ଏବଂ ରବୀନ୍ଦ୍ର ନାୟକ ଏ ଥିଲା ଶ୍ରୋତାବନ୍ଧୁ ପ୍ରସାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା ଆକାଶବାଣୀ ରାଉରକେଲା ଶୁଣିବା ସମ୍ବଲପୁରୀ ଗୀତ କଣ୍ଠଶିଳ୍ପୀ ପୂର୍ଣ୍ଣିମା ନନ୍ଦ ଶିଳ୍ପୀଙ୍କ କଣ୍ଠରେ ପ୍ରଥମେ ଶୁଣିବା ଅନୁଭବ ବିଭାରଙ୍କ ରଚନା।

ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ଟେଲିଫୋନ୍ ନମ୍ବର ଆଉ ଥରେ କହି ରଖୁଛୁ 7008248758। ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ଟେଲିଫୋନ୍ ନମ୍ବର ଆଉ ଥରେ କହି ରଖୁଛୁ 8249809672। ତେବେ ଶ୍ରୋତାବନ୍ଧୁ, ସମ୍ବଲପୁରୀ ଗୀତ କ୍ରମରେ ଏବେ ଆସନ୍ତୁ ଶୁଣିବା କଣ୍ଠଶିଳ୍ପୀ ପୂର୍ଣ୍ଣିମା ନନ୍ଦଙ୍କ କଣ୍ଠରେ ଧରଣୀଧର ପଟେଲଙ୍କ ରଚନା।

ଶୁଣିଲେ ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ଥିଲେ ପୂର୍ଣ୍ଣିମା ନନ୍ଦ। ଆକାଶବାଣୀ ରାଉରକେଲା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 6:20 ହେବାକୁ ଯାଉଛି।

ସଂସ୍କୃତରେ ସମ୍ବାଦ ଶୁଣିବା ଆକାଶବାଣୀ ଦିଲ୍ଲୀରୁ, ତାପରେ ରହିଛି ଆକାଶବାଣୀ କଟକ କେନ୍ଦ୍ରରୁ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ ଆଞ୍ଚଳିକ ସମ୍ବାଦ ଆଜିର ପ୍ରସଙ୍ଗ, ତାପରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ରହିଛି ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ, ଏବଂ ତାପରେ ଆକାଶବାଣୀ କଟକ କେନ୍ଦ୍ରରୁ ରହିଛି ଓଡ଼ିଆର ସମ୍ବାଦ ଓ ଜିଲ୍ଲା ହାଲଚାଲ।

0: ରୋଗ ବ୍ୟାଧି ଆସିଥାଏ। କେତେବେଳେ କାଶ, ଥଣ୍ଡା, ଜ୍ୱର ତ କେତେବେଳେ ଝାଡ଼ା ବାନ୍ତି ଭଳି ରୋଗ ଆମକୁ ହୋଇଥାଏ, ଆଉ ପିଲାମାନେ ଏହାର ପ୍ରମୁଖ ଶିକାର ହୁଅନ୍ତି। କିନ୍ତୁ କ'ଣ ଏହା ସବୁ ବର୍ଷା ଯୋଗୁଁ ହୋଇଥାଏ? ନା, ବର୍ଷା ଦିନରେ ବା ବର୍ଷା ଋତୁରେ ଆମ ପରିବେଶର ଉପଯୁକ୍ତ ଯତ୍ନ ନ ନେବା ଫଳରେ ଏହା ସବୁ ହୋଇଥାଏ। ଏଇଠି ମୁଁ କିଛି ସାଧାରଣ ଉଦାହରଣ ଦେଇ ବୁଝେଇବି। ଏବେ ବି ବହୁତ ଆମ୍ବ ଗଛ ଅଛି ଯେଉଁଥିରେ ପାଚିଲା ଆମ୍ବ ଅଛି, ହେଲେ ବର୍ଷା ଫଳରେ ଆମ୍ବରେ ପୋକ ଲାଗିଯାଉଛି ବା ପାଚିଲା ଆମ୍ବ ତଳେ ପଡ଼ି ଫାଟିଯାଉଛି ଓ ବର୍ଷାରେ କାଦୁଅ ହୋଇଯାଉଛି। ସେଥିଲାଗି ଆମେ କ'ଣ କରୁଛନ୍ତି ନା, ସେସବୁ ପାଚିଲା ଫାଟିଲା ଆମ୍ବକୁ, ହଁ ପଣସ ମଧ୍ୟ, ପାଚିଲା ପଣସ ଯେଉଁ ପଡ଼ି ଫାଟିଯାଉଛି ତାକୁ ସାଉଁଟି ଆମେ କ'ଣ କରୁଛନ୍ତି, ରାସ୍ତା କଡ଼ରେ ଠୁଳାଇ ଦେଉଛନ୍ତି, ଯାହାଫଳରେ ସେହି ସବୁ ଜିନିଷ ମାଛିମାନଙ୍କୁ ବେଶୀ ଆକର୍ଷଣ କରୁଛି। ଯଦି ଆମେ ତାହା ଗୋରୁ ଗାଈଙ୍କୁ ଦେଇଦିଅନ୍ତେ ବା ବନ୍ଦ ଡଷ୍ଟବିନ୍ରେ ରଖି ଠିକ୍ରେ ଫୋପାଡ଼ନ୍ତେ ତେବେ ପରିବେଶର ସୁରକ୍ଷା କରିହୁଅନ୍ତା। ରାସ୍ତା କଡ଼ରେ ଅଳିଆ କୁଢ଼ାଇବା ନୀତି ଆଜି ଯାଏଁ କିଛି ଲୋକଙ୍କର ଯାଇନାହିଁ। ବିଶେଷ କରି ବସ୍ତିରେ ରହୁଥିବା ଲୋକମାନେ ଅଳିଆ ଆଣି ରାସ୍ତା କଡ଼ରେ କୁଢ଼େଇ ଦିଅନ୍ତି ବା କିଛିଟା କୁଡ଼ାଦାନୀ ଥାଏ ଯାହାର ଢାଙ୍କୁଣୀ ନଥାଏ, ବର୍ଷା ହେଲା ମାତ୍ରେ ଅଳିଆରେ ପାଣି ମିଶି ତାହା ପୁତି ଗନ୍ଧମୟ ହୁଏ ଓ ମଶା ମାଛିଙ୍କର ବଂଶବୃଦ୍ଧି କରିବା ସ୍ଥାନ ପାଲଟିଯାଏ। ସେଥିଲାଗି ବର୍ଷା ଋତୁରେ ରାସ୍ତା କଡ଼ରେ ବା ଖୋଲା ଜାଗାରେ ଅଳିଆ ନ କୁଢ଼ାଇ କୁଡ଼ାଦାନୀରେ ପକାଇବା କଥା। କୁଡ଼ାଦାନୀର ମଧ୍ୟ ଢାଙ୍କୁଣୀ ଥିବା କଥା, ଯେମିତି ବର୍ଷା ପାଣି ତା ଭିତରେ ନ ପଶିବ। ବର୍ଷା ଋତୁରେ ଯଦିଓ ପାଗ ଥଣ୍ଡା ହୋଇଯାଏ ହେଲେ ଗୁଳୁଗୁଳିଟା ଅଧିକ ଅନୁଭବ ହୁଏ, ସେଥିଲାଗି ଆମେ କୁଲର ମଧ୍ୟ ବ୍ୟବହାର କରିଥାଉ। ହେଲେ ବେଳେବେଳେ ଅଧିକ ଦିନ ଲାଗି ଯେତେବେଳେ ବର୍ଷା ଲାଗି ରହେ ଆମେ ଲଗାତାର ବହୁତ ଦିନ ପର୍ଯ୍ୟନ୍ତ କୁଲର ବ୍ୟବହାର କରିନଥାଉ, ତ କ'ଣ ହୁଏ ନା ସେଇ କୁଲର ପାଣିରେ ମଶା ଅଣ୍ଡା ଦେଇଥାଏ, ଯାହା ପରବର୍ତ୍ତୀ ସମୟରେ ଡେଙ୍ଗୁ ଭଳି ରୋଗ କରିଥାଏ। ତାହା ଛଡ଼ା ବାଡ଼ି ବଗିଚାରେ କେଉଁଠି ଖାଲି କୁଣ୍ଡ, ବାଲ୍ଟି, ମଗ ବା ପ୍ଲାଷ୍ଟିକ ଡବା ବା ଏମିତି ଅନେକ ଜାଗାରେ ପାଣି ଜମିକି ରହିଥାଏ, ଯାହା ଡେଙ୍ଗୁ ମଶାର ଅଣ୍ଡା ଦିଆ ସ୍ଥଳୀ ହୋଇଥାଏ। ସେଥିଲାଗି ଏହିଭଳି ଜାଗା ମାନଙ୍କରେ ପାଣି ଜମିବାକୁ ଦେବା ନାହିଁ, ସଫା ରଖିବା, ଅବ୍ୟବହୃତ କୁଲରରେ ଥିବା ପାଣିରେ ଡେଟଲ କିମ୍ବା କିରୋସିନ ପକାଇବା ବା ତାକୁ ସଫା କରିଦେବା, ମଝିରେ ମଝିରେ ଘର ଚାରିକଡ଼େ ବ୍ଲିଚିଂ କିମ୍ବା ଫିନାଇଲ ପକାଇ ସଫା କରିବା, ଯାହାଫଳରେ ପରିବେଶକୁ ସ୍ୱଚ୍ଛ ରଖିହେବ। ବର୍ଷା ଋତୁରେ ଘର ଆଖପାଖରେ ବା ଚାରିକଡ଼େ ଥିବା ସବୁ ଘାସ ଖୁବ୍ ଶୀଘ୍ର ଶୀଘ୍ର ବଢ଼ିଥାନ୍ତି। ଘାସ ବଣ ହୋଇଗଲେ ବି ସେଥିରେ ସାପ ବେଙ୍ଗ ରହିବାର ଭୟ ମଧ୍ୟ ଥାଏ, ସେଥିଲାଗି କିଛି ଲୋକ ଘାସ ମାରିବାକୁ କିଛି ରାସାୟନିକ ବ୍ୟବହାର କରନ୍ତି, ଯାହାଫଳରେ ଘାସ ଏତେ ଶୀଘ୍ର ଆଉ ବଢ଼ିନଥାଏ। ହେଲେ ତାହା ବ୍ୟବହାର କରିବା ଫଳରେ ମାଟି ବା ଭୂତଳ ଜଳ ଦୂଷିତ ହୋଇଥାଏ ଏବଂ ଅନ୍ୟ ଉଦ୍ଭିଦଙ୍କ ଉପରେ ମଧ୍ୟ ତାହା ପ୍ରଭାବ ପକାଇଥାଏ। ଏହା ବ୍ୟତୀତ ଅନେକ ପକ୍ଷୀ ବା ଉପକାରୀ କୀଟ ଏବଂ ଅନ୍ୟ ଜୀବଙ୍କ ପାଇଁ ମଧ୍ୟ ତାହା ବିଷାକ୍ତ ହୋଇପାରେ, ତାହା ବେଳେବେଳେ ମଣିଷ ଲାଗି ମଧ୍ୟ ହାନିକାରକ। ସେଥିଲାଗି ବର୍ଷା ଋତୁରେ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଏହିସବୁ ରାସାୟନିକ ବ୍ୟବହାର ଠାରୁ ନିବୃତ ରହିଲେ ଭଲ। ତାହା ଛଡ଼ା ବର୍ଷା ଦିନରେ ଗୃହପାଳିତ ପଶୁ ଯେପରି ଗାଈ, ମଇଁଷି, କୁକୁରକୁ ରାସ୍ତାକୁ ଛାଡ଼ିବା ଅନୁଚିତ, କାରଣ ସେମାନେ କରୁଥିବା ମଳମୂତ୍ର ବର୍ଷା ପାଣି ସଂସ୍ପର୍ଶରେ ଆସି ପରିବେଶକୁ ଅପରିଷ୍କାର କରନ୍ତି। ନାଳ ନର୍ଦ୍ଦମା ବା କାଦୁଆ ଜାଗା ତାକୁ ସଫା ରଖିବା ଉଚିତ। ଆଜିକାଲି ଆମେ ସେହି ସବୁ କାଦୁଆ ବା ଓଦାଳିଆ ମାଟି ଠାରୁ ଦୂରେଇ ରହିବା ପାଇଁ କ'ଣ କରୁଛନ୍ତି ନା, ଚାରିଆଡ଼େ ସିମେଣ୍ଟ ବା କଂକ୍ରିଟ କରିଦେଉଛନ୍ତି, ଯାହାଫଳରେ ବର୍ଷା ଋତୁରେ ହେଉଥିବା ବର୍ଷା ମାଟି ଭିତରକୁ ଆଉ ଯାଇପାରୁ ନାହିଁ ବା ମାଟି ସେଇ ବର୍ଷା ପାଣିକୁ ଆଉ ଶୋଷି ପାରୁ ନାହିଁ। ମାଟି ସଂସ୍ପର୍ଶରେ ବର୍ଷା ପାଣି ନ ଆସୁଥିବାରୁ ମାଟି ତଳକୁ ପାଣି ଯାଇପାରୁ ନାହିଁ, ଯାହାଫଳରେ ଭୂତଳ ଜଳର ସ୍ତର ବର୍ଷା ଋତୁରେ ଯେତିକି ପରିମାଣରେ ବଢ଼ିବା କଥା ସେତିକି ବଢ଼ୁନାହିଁ। ଏଥିପ୍ରତି ମଧ୍ୟ ଟିକେ ଯତ୍ନବାନ ବା ଦାୟିତ୍ୱବାନ ହେଲେ ଆମେ ବର୍ଷା ଋତୁରେ ପରିବେଶର ସୁରକ୍ଷା କରିପାରିବା ଓ ନିଜେ ମଧ୍ୟ ସ୍ୱଚ୍ଛ ଓ ସୁସ୍ଥ ରହିପାରିବା।
1: ଶୁଣୁଥିଲେ ଆଲୋଚନା ବର୍ଷା ଋତୁରେ ପରିବେଶର ସୁରକ୍ଷା, ଏ ସମ୍ପର୍କରେ କହୁଥିଲେ ଲେଖିକା ଡକ୍ଟର ଅନ୍ତର୍ଜିତା ନାୟକ। ତେବେ ଶ୍ରୋତା ବନ୍ଧୁ, ଆଜି ତ ସମୟ ହୋଇଯାଇଛି, କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ। ନମସ୍କାର।

ଶୁଣୁଥିଲେ ଆକାଶବାଣୀ କଟକେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନାରେ ଥିଲେ ବାଉରୀ ବନ୍ଧୁ ସ୍ୱାଇଁ।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକିଏ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ। ଦେଶବ୍ୟାପୀ ଆଜିଠାରୁ ଲାଗୁ ହେଲା ଭିବିଜି ରାମଜୀ ଆଇନରେ ଶ୍ରମିକମାନଙ୍କ ପାଇଁ ବର୍ଦ୍ଧିତ ମଜୁରୀ। ସଚିବସ୍ତରୀୟ ବୈଠକରେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତା ପାଇଁ ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ ଏବଂ ଆସନ୍ତାକାଲିଠାରୁ ଆରମ୍ଭ ହେବ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା। ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ ବୈଠକରେ କେତେକ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ଜଣାପଡ଼ିଛି। ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଭିବିଜି ରାମଜୀ ଆଇନ 2025ରେ ବର୍ଦ୍ଧିତ ମଜୁରୀ ଆଜିଠାରୁ ଦେଶବ୍ୟାପୀ ଲାଗୁ ହୋଇଛି। ଏ ସମ୍ପର୍କରେ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଜାରି ଅଧିସୂଚନା ଅନୁସାରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ଆଇନ ଅଧୀନରେ ମଜୁରୀ ବୃଦ୍ଧି ପାଇଛି। ଏଥିରେ ଶ୍ରମିକମାନଙ୍କୁ ଶ୍ରମ ପାଇଁ ପ୍ରତ୍ୟେକ ଦିନର ମଜୁରୀ ବାବଦରେ 327.40 ଟଙ୍କା ପ୍ରଦାନ କରାଯିବ। ପୂର୍ବରୁ ମନରେଗା ଯୋଜନା ଅଧୀନରେ ଦିଆଯାଉଥିବା ମଜୁରୀଠାରୁ ଏହା 10% ଅଧିକ। ଭିବିଜି ରାମଜୀ ଆଇନ ଅଧୀନରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର ନିଶ୍ଚିତ କାମ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଯୋଗାଇ ଦିଆ ନଗଲେ ଭତ୍ତା ପ୍ରଦାନ କରାଯିବ। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ବିବିଜି ରାମଜୀ ଆଇନ ପ୍ରଚଳିତ 2005 ମସିହାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ପରିବର୍ତ୍ତେ କାର୍ଯ୍ୟକ୍ଷମ ହୋଇଛି। 2025-26 ଆର୍ଥିକ ବର୍ଷରେ 12,17,00,000 ଲୋକ ଏହି ଗ୍ରାମୀଣ କର୍ମନିଯୁକ୍ତି ଯୋଜନାରେ ସାମିଲ ହୋଇଛନ୍ତି। ଏହି ସମୟ ମଧ୍ୟରେ କର୍ମନିଯୁକ୍ତି ଦିଆଯାଇ 184,68,00,000 ଶ୍ରମ ଦିବସ ସୃଷ୍ଟି କରାଯାଇଛି। ସରକାର ଏ ବାବଦରେ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ଡିବିଟି ମାଧ୍ୟମରେ 27,67,00,000 ଟଙ୍କା ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଲ୍ଲେଖ କରିଛନ୍ତି, ଶ୍ରମିକମାନଙ୍କ ସ୍ୱାଭିମାନ ଓ ସଶକ୍ତିକରଣକୁ ଏହା ସୁଦୃଢ଼ କରିବା ସହ ସେମାନଙ୍କୁ ନ୍ୟାର୍ଯ୍ୟ ପାରିଶ୍ରମିକ ଠିକ୍ ସମୟରେ ପ୍ରଦାନ କରିବାର ଏହି ଯୋଜନାର ବ୍ୟବସ୍ଥା କରାଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ୱୟ ଦେଶର ପ୍ରତ୍ୟେକ ଗ୍ରାମାଞ୍ଚଳରେ ଅଭିବୃଦ୍ଧି ଓ ସମୃଦ୍ଧିର ଏକ ନୂଆ ଯୁଗ ସୃଷ୍ଟି କରିବ। ବିକଶିତ ଗ୍ରାମରୁ ବିକଶିତ ଭାରତ ଗଠନର ସଂକଳ୍ପ ନେଇ ଏହା ଏକ ଦୃଢ଼ ଓ ଯୁଗାନ୍ତକାରୀ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବିଧାନସଭା ପରିସରରେ ଫିଜିଓଥେରାପି କେନ୍ଦ୍ରକୁ ଉଦ୍ଘାଟନ କରିଛନ୍ତି। ଶ୍ରୀ ମାଝୀ କହିଛନ୍ତି, ଏହି କେନ୍ଦ୍ର ମାଧ୍ୟମରେ ବିଧାନସଭାର ସଦସ୍ୟ ଏବଂ ପୂର୍ବତନ ସଦସ୍ୟମାନେ ଉପକୃତ ହେବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ 2ଟି ପୁସ୍ତକକୁ ମଧ୍ୟ ଉନ୍ମୋଚନ କରିଥିଲେ। ଭୁବନେଶ୍ୱର ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ବିଭିନ୍ନ ଉଲ୍ଲେଖନୀୟ ଯୋଜନା ଓ କାର୍ଯ୍ୟକ୍ରମର ସଫଳତା, ମହିଳା ଉଦ୍ୟୋଗୀ ପ୍ଲାଟଫର୍ମ, କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ପୁଷ୍ଟିକର ଖାଦ୍ୟ ବ୍ୟବସ୍ଥାର ସୁଦୃଢ଼ୀକରଣ, ଯାନ୍ତ୍ରିକ ଓ ବୈଷୟିକ ଶିକ୍ଷାରେ ସଂରକ୍ଷଣ ବୃଦ୍ଧି, ରାଜ୍ୟର କ୍ରୀଡ଼ା, ଶିଳ୍ପ ଓ ଷ୍ଟାର୍ଟଅପ୍ କ୍ଷେତ୍ର ଆଦିର ସଫଳତା ସମ୍ପର୍କରେ ଶ୍ରୀମତୀ ଗର୍ଗ ଆଲୋକପାତ କରିଥିଲେ। ମୁଖ୍ୟ ଶାସନ ସଚିବ ଓଡ଼ିଶାର ବିକାଶ ଯାତ୍ରାକୁ ଅଧିକ ଗତିଶୀଳ କରିବା ପାଇଁ ତଥ୍ୟଭିତ୍ତିକ ନିଷ୍ପତ୍ତି, ପ୍ରଯୁକ୍ତିର ସର୍ବାଧିକ ବ୍ୟବହାର, ବିଭାଗୀୟ ସମନ୍ୱୟ, ସମୟବଦ୍ଧ କାର୍ଯ୍ୟାନ୍ୱୟନ ଏବଂ ନାଗରିକ କୈନ୍ଦ୍ରିକ ସେବା ପ୍ରଦାନ ଉପରେ ଗୁରୁତ୍ୱ ଦେଇଥିଲେ। ବୈଠକରେ ଝାରସୁଗୁଡ଼ାକୁ ଏକ ସମନ୍ୱିତ ବିକାଶ ମଡେଲ ଭାବେ ଗଢ଼ିତୋଳି

ଆସନ୍ତାକାଲି ଠାରୁ ଆରମ୍ଭ ହେବ। ଉଭୟ ପରୀକ୍ଷା ପାଇଁ 24,470 ଜଣ ପରୀକ୍ଷାର୍ଥୀ ଆବେଦନ କରିଥିବା ବେଳେ 251 କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ସକାଳ 9:00 ସାଢ଼େ 11:00 ପର୍ଯ୍ୟନ୍ତ ଚାଲିବ। ଚଳିତ ବର୍ଷ ଅକ୍ଟୋବର ଶେଷ ସୁଦ୍ଧା ଏସ୍ଆଇ ପରୀକ୍ଷା ଶେଷ ହେବ ବୋଲି ଓଡ଼ିଶା ୟୁନିଫର୍ମ ଷ୍ଟାଫ୍ ସିଲେକ୍ସନ୍ କମିଶନର ଅଧ୍ୟକ୍ଷ ରଶ୍ମିରଞ୍ଜନ ସ୍ୱାଇଁ ସୂଚନା ଦେଇଛନ୍ତି। ଶ୍ରୀ ସ୍ୱାଇଁ କହିଛନ୍ତି, ପ୍ରଶ୍ନପତ୍ର ପ୍ରଘଟ ପାଇଁ ବଞ୍ଚିତ ହୋଇଥିବା ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇପାରିବେ ଏବଂ ବୟସ ସୀମା ଅତିକ୍ରମ କରିଥିବା ଆଶାୟୀମାନେ ମଧ୍ୟ ଏଥିରେ ଅଂଶଗ୍ରହଣ କରିପାରିବେ। ସିଲାବସ୍ କିମ୍ବା ପରୀକ୍ଷା ପଦ୍ଧତିରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ସେ ସ୍ୱଷ୍ଟ କରିଛନ୍ତି। ଅଧ୍ୟକ୍ଷଙ୍କ ସୂଚନା ଅନୁଯାୟୀ ଚଳିତ ଥର ପରୀକ୍ଷା ସମ୍ପୂର୍ଣ୍ଣ ସ୍ୱଚ୍ଛ, ନିରପେକ୍ଷ ଓ ତ୍ରୁଟିଶୂନ୍ୟ ଭାବେ ପରିଚାଳନା କରିବାକୁ କମିଶନ ସମସ୍ତ ପ୍ରକାର ବ୍ୟବସ୍ଥା କରୁଛି। ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକଗୁଡ଼ିକ ଅପସାରଣ କରାଯାଇ ନିର୍ଭୁଲ ପାଠ୍ୟପୁସ୍ତକ ସରକାର ଯୋଗାଇ ଦେବେ ବୋଲି ବିଦ୍ୟାଳୟ ଗଣଶିକ୍ଷା ସଚିବ ଏନ୍ ଥିରୁମାଲା ନାୟକ କହିଛନ୍ତି। ଭୁବନେଶ୍ୱରଠାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀ ନାୟକ କହିଛନ୍ତି, ନୂଆ ବହି ଆସିବା ପର୍ଯ୍ୟନ୍ତ ରାଜ୍ୟ ଶିକ୍ଷା ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ SCERT ପକ୍ଷରୁ ଓସେପା ଜରିଆରେ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଦିଆଯାଇଥିବା ସଂଶୋଧିତ ତଥ୍ୟକୁ ନେଇ ପାଠ ପଢ଼ାଯିବ। ସମ୍ପୂର୍ଣ୍ଣ ତ୍ରୁଟି ସଂଶୋଧନ ପରେ ବହି ଉପଲବ୍ଧ ହେବ। ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଏବଂ ଅନ୍ୟ ଓଡ଼ିଆ ଅଭିଧାନକୁ ନେଇ ବହିରେ ଥିବା ଶବ୍ଦ ଓ ବ୍ୟାକରଣଗତ ତ୍ରୁଟିର ତର୍ଜମା କରାଯାଉଛି ବୋଲି ଗଣଶିକ୍ଷା ବିଭାଗ ସଚିବ ଶ୍ରୀ ନାୟକ କହିଛନ୍ତି। ତାମିଲନାଡୁ ଗ୍ୟାସ୍ ଦୁର୍ଘଟଣା ମାମଲାରେ ଶ୍ରମ ବିଭାଗ ପକ୍ଷରୁ 6 ଥାନାରେ ଏତଲା ଦିଆଯାଇଛି। ତେଲକୋଇ, କେଉଁଝର ଟାଉନ୍, ସଦର ଥାନା ସମେତ ହରିଚନ୍ଦନପୁର, ଘଟଗାଁ ଓ ବାଂଶପାଳା ଥାନାରେ ଏତଲା ହୋଇଛି। ନିକଟରେ ତାମିଲନାଡୁର ଏକ କମ୍ପାନୀରେ ଆମୋନିଆ ଗ୍ୟାସ୍ ଲିକ୍ ଘଟଣାରେ 14 ଜୀବନହାନି ଘଟିଛି। ଦଲାଲଙ୍କୁ ଧରି କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରମ ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ପୁରୀ ଶ୍ରୀମନ୍ଦିର ଅଣସର ଘରେ ଚତୁର୍ଦ୍ଧାମୂର୍ତ୍ତି ଅବସ୍ଥାନ କରୁଛନ୍ତି। ସ୍ନାନ ଯାତ୍ରାରେ 108 ଗରା ସୁବାସିତ ଜଳରେ ସ୍ନାନ କରି ଜ୍ୱରରେ ପୀଡ଼ିତ ମହାପ୍ରଭୁଙ୍କୁ ଅଣସର ଘରେ ଦଇତାପତି ସେବକମାନେ ଗୁପ୍ତ ସେବା ଓ ଉପଚାରରେ ଲାଗିଛନ୍ତି। ଚତୁର୍ଦ୍ଧାମୂର୍ତ୍ତି ଶୁକ୍ଳବସ୍ତ୍ର ଓ ଶୁଳ୍କ ପୁଷ୍ପ ଧାରଣ କରିଛନ୍ତି। ମହାପ୍ରଭୁଙ୍କଠାରେ ତୁଳସୀ ଲାଗି କରାଯାଉନାହିଁ। ଦୁଇଥର ସ୍ୱତନ୍ତ୍ର ପଣା ପାଚନ ପ୍ରାଣୀ ପ୍ରସ୍ତୁତ କରାଯାଇ ମହାପ୍ରଭୁଙ୍କୁ ଅର୍ପଣ କରାଯାଉଛି। ଠାକୁରଙ୍କ ପାଖରେ ଭୋଗରେ କେବଳ ଫଳମୂଳ ଲାଗି ହେଉଛି। ପତି ମହାପାତ୍ରେ ପଞ୍ଚୋପଚାରରେ ନିରାକାରଙ୍କୁ ପୂଜା କରୁଛନ୍ତି। ଅନ୍ୟପକ୍ଷରେ ଜଗମୋହନରେ ପଟ୍ଟିଦିଅଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଶ୍ରୀନାରାୟଣ, ଦେବୀ ସୁଭଦ୍ରାଙ୍କ ସ୍ଥାନରେ ମା' ଭୁବନେଶ୍ୱରୀ ଓ ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ ପଟ୍ଟିଦିଅ ରୂପେ ପୂଜା ପାଉଛନ୍ତି। ମାଲକାନଗିରି ଜିଲ୍ଲାର ସାଂସ୍କୃତିକ ଓ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ଜିଲ୍ଲାପାଳ ପ୍ରଥମେ ଅରବିନ୍ଦ ରାଜ ସିର୍କେ ଆଜି ଜିଲ୍ଲାର 2 ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପସ୍ଥଳ ବୁଲି ଦେଖିବା ସହ ଜାରି ରହିଥିବା ଏବଂ ପ୍ରସ୍ତାବିତ କାର୍ଯ୍ୟଗୁଡ଼ିକର ସମୀକ୍ଷା କରିଛନ୍ତି। ନୟାଗଡ଼ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ଏବଂ ପୌର ପରିଷଦରେ ମିଳିତ ଆୟୋଜନରେ ପଠାଣି ସାମନ୍ତ ସଂସ୍କୃତି ଭବନଠାରେ ପିଏମ୍ ସ୍ୱନିଧି ଯୋଜନାର ଜିଲ୍ଲାସ୍ତରୀୟ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁମିତା ରଥ ଯୋଗଦେଇ ସହରାଞ୍ଚଳର ସମୃଦ୍ଧିରେ କ୍ଷୁଦ୍ର ବ୍ୟବସାୟୀଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ଏହି ଯୋଜନାର 6 ପୂର୍ତ୍ତି ଅବସରରେ ଆୟୋଜିତ ଉତ୍ସବରେ 68 ଜଣଙ୍କୁ ଋଣ ସହାୟତା ଓ ଉନ୍ନତମାନର ଖାଦ୍ୟ ପଦାର୍ଥ ବିକ୍ରି କରୁଥିବାରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମାଲକାନଗିରି ମହାବିଦ୍ୟାଳୟରେ ଜାତୀୟ ବିଦ୍ୟୁତ୍ ସୁରକ୍ଷା ସପ୍ତାହ 2026 ଅବସରରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପାଣିପାଗ, ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ଘନୀଭୂତ ହୋଇ ଆସନ୍ତା 2 ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା 7 ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ। ଦେଶବ୍ୟାପୀ ଆଜିଠାରୁ ଲାଗୁ ହେଲା ଭିବିଜି ରାମଜୀ ଆଇନରେ ଶ୍ରମିକମାନଙ୍କ ପାଇଁ ବର୍ଦ୍ଧିତ ମଜୁରୀ। ସଚିବସ୍ତରୀୟ ବୈଠକରେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତା ପାଇଁ ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ ଏବଂ ଆସନ୍ତାକାଲିଠାରୁ ଆରମ୍ଭ ହେବ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
नमस्कार।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଯୁଗ ସହ ତାଳ ଦେଇ

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ବନ୍ଦିତା ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ବିକଶିତ ଭାରତ ନିଶ୍ଚିତ ରୋଜଗାର ଆଉ ଆଜୀବିକା ମିଶନ ଗ୍ରାମୀଣ ଭିବିଜି ରାମଜୀ ଆଇନ ଆଜିଠାରୁ ସାରା ଦେଶ ହେଲା ଲାଗୁ। ମୁଖ୍ୟ ଶାସନ ସଚିବଙ୍କର ଅଧ୍ୟକ୍ଷତାରେ ଭୁବନେଶ୍ୱରରେ ହେଲା ସଚିବ ସ୍ତରୀୟ ବୈଠକ। ଝାରସୁଗୁଡ଼ା ଜିଲ୍ଲାର 25 ପ୍ରମୁଖ ପ୍ରକଳ୍ପ କାର୍ଯ୍ୟକାରିତା ଲାଗି ତିଆରି ହେଲା ରୋଡ୍ମ୍ୟାପ୍। ମୌସୁମୀ ବର୍ଷା ଲାଗି ଜଳବନ୍ଦୀ ଆଶଙ୍କା ଥିବାରୁ ସବୁ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାକେ ସତର୍କ ରହିବାର୍କେ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର। ଆଉ ଅଣସର ପିଣ୍ଡିନେ ଜ୍ୱରରେ ପଡ଼ିଥିବାର ମହାପ୍ରଭୁମାନଙ୍କର ଚାଲିଛି ଗୁପ୍ତ ସେବା ନୀତି। ଏଥର ପୁରା ଖବର। ବିକଶିତ ଭାରତ ନିଶ୍ଚିତ ରୋଜଗାର ଆଉ ଆଜୀବିକା ମିଶନ ଗ୍ରାମୀଣ ଭିବିଜି ରାମଜୀ ଆଇନ 2025 ଆସ୍ଥାନୁ ସାରା ଦେଶରେ କାର୍ଯ୍ୟକାରୀ ହୋଇଛି। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁସାରେ ଭିବିଜି ରାମଜୀ ଆଇନ ଅଧୀନଥି ଫି ଆର୍ଥିକ ବଜେଟ୍ରେ 125 ଦିନର ନିଶ୍ଚିତ କାମ ଯୋଗାଇ ଦେବାର ବ୍ୟବସ୍ଥା ରହିଛି। ଧାରି ସମୟ ଭିତରେ କାମ ନାହିଁ ହେଲେ ଭତ୍ତା ଦିଆଯିବା। ଚଳିତ ଆର୍ଥିକ ବଜେଟ୍ରେ ଏ ଯୋଜନାର କାର୍ଯ୍ୟାନ୍ୱୟନ ଲାଗି 95,692 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଭିବିଜି ରାମଜୀ ଆଇନ ଆଘନୁ ପ୍ରଚଳିତ ଥିବା 2005 ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ବଦଲା କାର୍ଯ୍ୟକ୍ଷମ ହୋଇଛି। 2025-26 ଆର୍ଥିକ ବଜେଟ୍ରେ 12,17,00,000 ଲୋକ ଏ ଗ୍ରାମୀଣ କର୍ମନିଯୁକ୍ତି ଯୋଜନାଥି ସାମିଲ ଅଛନ୍। ଏ ସମୟ ଭିତରେ କର୍ମନିଯୁକ୍ତି ଦେଇକରି 184,68,00,000 ଶ୍ରମ ଦିବସ ତିଆରି କରାଯାଇଛି। ସରକାରୀ ବାବଦେ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର DBT ଜରିଏ 27,67,00,000 ଟଙ୍କା ଦେଇଛନ୍। ସରକାରୀ ସୂଚନା ଅନୁସାରେ 4,90,00,000 ପରିବାର 2025-26 ବଜେଟ୍ରେ ଲାଭ ପାଇଛନ୍। ଏ ନୂଆ ଆଇନଥି ଗ୍ରାମୀଣ ବିକାଶ ଆଉ ପରିବାରମାନଙ୍କୁ ସଶକ୍ତ କରବାର ଆଉ ଆର୍ଥିକ ସୁରକ୍ଷା ବାଗି ବିଷୟ ଉଲ୍ଲେଖ ରହିଛି। 2047 ବିକଶିତ ଭାରତ ଲକ୍ଷ୍ୟକେ ନଜରଥି ରଖିକରି ନୂଆ ଆଇନ ଲାଗୁ କରାଯାଇଛି। ଓଡ଼ିଶା ବିଧାନସଭାର ଆଜି ବାଚସ୍ପତି ସୁରମା ପାଢ଼ୀଙ୍କର 2 ନେତୃତ୍ୱ ଉପରେ ଆଧାରିତ 2 କଫି ଟେବୁଲ ବୁକ୍ ଉନ୍ମୋଚନ ହେବାର ସହିତ ଗୋଟିଏ ନୂଆ ଫିଜିଓଥେରାପି ସେଣ୍ଟର ଉଦ୍ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଥର ଉନ୍ମୋଚନ କରିକରି କହିଛନ୍, ଇ ବହି ଜୁଆନ ପିଢ଼ି ଆର୍ ଗବେଷକମାନଙ୍କର ଲାଗି ଅମୂଲ୍ୟ ହେବା। ବିଧାନସଭା ଡିଜିଟାଇଜେସନ୍ ଆଉ ଐତିହାସିକ ଆଇନ ଲାଗି ସେ ବାଚସ୍ପତିଙ୍କୁ ପ୍ରଶଂସା କରିଛନ୍। ନୂଆ ଫିଜିଓଥେରାପି ସେଣ୍ଟର ଜରିଏ ବିଧାୟକ, ଆଘର ବିଧାୟକ, କର୍ମଚାରୀ ଆଉ ଖାସ୍ କରି ବୟସ୍କ ବ୍ୟକ୍ତିମାନେ ଲାଭ ପାଇବେ। କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ସରକାରୀ ଦଳ ମୁଖ୍ୟ ସଚେତକ, ଉପମୁଖ୍ୟ ସଚେତକ ଆଉ ବିଧାୟକମାନେ ଉପସ୍ଥିତ ଥିଲେ। ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କ ଅଧ୍ୟକ୍ଷତାଥି ଭୁବନେଶ୍ୱର ଖାରବେଳ ଭବନଠାରେ ଆଜି ସଚିବସ୍ତରୀୟ ବୈଠକ ହୋଇଯାଇଛି। ବୈଠକଟି ଡାଟା ଭିତ୍ତିକ ନୀତି ନିର୍ମାଣ, କୃତ୍ରିମ ବୁଦ୍ଧିମତାର ବ୍ୟବହାର, ଆର୍ଥିକ ଅଗ୍ରଗତି ଆଉ ଝାରସୁଗୁଡ଼ା ଜିଲ୍ଲାର 25 ପ୍ରମୁଖ ପ୍ରକଳ୍ପ କାର୍ଯ୍ୟକାରିତା ଲାଗି ରୋଡ୍ମ୍ୟାପ୍ ବାବଦେ ସମୀକ୍ଷା କରାଯାଇଛି। ମହିଳା ଉଦ୍ୟୋଗୀ ପ୍ଲାଟଫର୍ମ, କେଜିନୁ ପିଜି ତକ୍ ମାହାଲିଆ ପାଠପଢ଼ା, ଅନ୍ନପୂର୍ଣ୍ଣା ଯୋଜନା ବାଗି ଯୋଜନାମାନଙ୍କର ସଫଳତା ଉପରେ ଆଲୋଚନା କରିବାର ସହିତ ବିଭାଗୀୟ କାର୍ଯ୍ୟଦକ୍ଷତା ଆଉ ସମୟ ଭିତରେ କାର୍ଯ୍ୟାନ୍ୱୟନ ଉପରେ ମୁଖ୍ୟ ଶାସନ ସଚିବ ଜୋର ଦେଇଥିଲେ। ଇଲେକ୍ଟ୍ରୋନିକ୍ସ ଆଉ ସୂଚନା ପ୍ରଯୁକ୍ତି ବିଭାଗ ତରଫୁ ଓଡ଼ିଆ ଭାଷାର AI ଆଧାରିତ ଭଏସ୍ ବୋଟ୍ ଆଉ ଓଡ଼ିଆ ଓସିଆ ଟେକ୍ନୋଲୋଜି ଉପସ୍ଥାପନ କରାଯାଇଥିଲା। ଇତାର ସହିତ ଝାରସୁଗୁଡ଼ାକେ ଗୋଟିଏ ସମନ୍ୱିତ ବିକାଶ ମଡେଲ ବନାବା ଲାଗି ସ୍ୱାସ୍ଥ୍ୟ, ଶିକ୍ଷା, ଶିଳ୍ପ, ଯା ସୁବିଧା, ବିମାନ ବନ୍ଦର ସମ୍ପ୍ରସାରଣ, ଡିଜିଟାଲ ସେବା ଆଉ ସବୁଜ ଶକ୍ତି ବାଗିର 25 ରଣନୈତିକ କ୍ଷେତ୍ର ଉପରେ ଝାରସୁଗୁଡ଼ା ଜିଲ୍ଲାପାଳ ରୋଡ୍ମ୍ୟାପ୍ ଉପସ୍ଥାପନ କରିଥିଲେ। ଭୁଲ ଥିବାର ପଢ଼ା ବହିମାନଙ୍କୁ ହଟେଇକରି ସରକାର ନିର୍ଭୁଲ ବହି ଯୋଗାଇ ଦେବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଏନ୍ ଥିରୁମାଲା ନାୟକ କହିଛନ୍। ଭୁବନେଶ୍ୱରଠାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇକରି ଶ୍ରୀ ନାୟକ କହିଛନ୍, ନୂଆ ବହି ଆସବାର ତକ୍ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ SCERT ତରଫୁ ଓସେପା ଜରିଏ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଦିଆଯାଇଥିବାର ସଂଶୋଧିତ ତଥ୍ୟକେ ନେଇକରି ପାଠ ପଢ଼ାଯିବା। ଭୁଲ୍କେ ପୂରାପୂରି ସୁଧ୍ରାବାର ଉତ୍ତରୁ ବହି ମିଲ୍ବା। ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଆଉ ଅଲଗା ଓଡ଼ିଆ ଅଭିଧାନକେ ନେଇକରି ବହିତି ଥିବାର ଶବ୍ଦ ଆଉ ବ୍ୟାକରଣଗତ ଭୁଲ୍କେ ତର୍ଜମା କରାଯାଉଛି ବୋଲି ଗଣଶିକ୍ଷା ବିଭାଗ ସଚିବ ଶ୍ରୀ ନାୟକ କହିଛନ୍।
1: ଆମର ଆଜି ଅଲରେଡି ଏ ଯୋଉ ସଂଶୋଧିତ ବହି ୱେବସାଇଟ୍ରେ ରଖିବା ପାଇଁ ବ୍ୟବସ୍ଥା କରୁଛୁ। ସଂଶୋଧିତ ତଥ୍ୟ ବର୍ତ୍ତମାନ ଯୋଉ ନୂଆ ବହି ପହଞ୍ଚାଇବା ପର୍ଯ୍ୟନ୍ତ ଏଇଟା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ତାପୂର୍ବରୁ ତାଙ୍କୁ ଓରିଏଣ୍ଟେସନ ବି କରାଯିବ। ୟା ଉପରେ ତର୍ଜମା କରିକି ଯାହା ଆବଶ୍ୟକ ସ୍ଥଳେ ସଂଶୋଧିତ କରି ନୂଆ ପାଠ୍ୟ ପୁସ୍ତକ ତିଆରି କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ଆଉ ସେ ଅନୁସାରେ ଖୁବ୍ ଶୀଘ୍ର ଆମେ ଦେବା ପାଇଁ ଲକ୍ଷ୍ୟ ରଖିଛୁ। ବିଶେଷଜ୍ଞଙ୍କର ପରାମର୍ଶ ନେବା ପାଇଁ ଆମେ ଗୋଟେ ଇମିଡିଏଟଲି ପଦକ୍ଷେପ ନେଉଛୁ। ପୋର୍ଟାଲ ୱେବସାଇଟ୍ ମାଧ୍ୟମରେ ତାକୁ ଦିଆଯିବ ଆଉ ତା ଉପରେ ଲୋକଙ୍କର ଯଦି କିଛି ଆପତ୍ତି ବା ସଜେସନ୍ ତାକୁ ବି ଆମେ ବିଚାର କରିବୁ।
0: ନିଶା କାରବାର ବିରୋଧୀ ଓଡ଼ିଶା ପୁଲିସର ଅଭିଯାନକେ ବଡ଼ ସଫଳତା ମିଳିଛି। 1,911 କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିବା ବେଳେ 2,106 କୋଟି ଟଙ୍କାର ଗଞ୍ଜେଇ ଆଉ 225 କୋଟି ଟଙ୍କାର ଗଞ୍ଜେଇ ତେଲ ଜବତ ହୋଇଛି। ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କହିଛନ୍, ଖୁବ୍ ଜଲ୍ଦି 4 ସ୍ୱତନ୍ତ୍ର NDPS କୋର୍ଟ ଆଉ ANTF ଗଠନ ହେବା। ବଛରକ 100 ଜଣ ଡ୍ରଗ୍ସ ମାଫିଆଙ୍କ ବିରୋଧୀ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା। ଜୁଲାଇ 2024ରୁ ମାର୍ଚ୍ଚ 2026 ଭିତରେ 245 ମାମଲା ରୁଜୁ ହେବାର ସହିତ 3,502 ଜଣଙ୍କୁ ଗିରଫ କରାଯାଇଛି ବୋଲି ଶ୍ରୀ ଖୁରାନିଆ କହିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଜ୍ୟ ହେଉଥିବାର ମୌସୁମୀ ବର୍ଷା ଲାଗି ସହରାଞ୍ଚଳମାନଙ୍କେ ଜଳବନ୍ଦୀ ଆଶଙ୍କା ଥିବାରୁ ସବୁ ସହରାଞ୍ଚଳର ସ୍ଥାନୀୟ ସଂସ୍ଥା ULB ସତର୍କ ରହିବାରକେ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍। ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ବିଭାଗ ଆଉ ସବୁ ୟୁଏଲ୍ବିମାନଙ୍କୁ କେନ୍ସିଭିଲ୍ ବର୍ଷା ଲାଗି ହେଉଥିବା ପରିସ୍ଥିତିର ମୁକାବିଲା କରବାରକେ ପୁରାପୁରି ପ୍ରସ୍ତୁତ ରହିବାରକେ କହିଛନ୍। ନାଗରିକମାନଙ୍କର ସୁରକ୍ଷା ଆଉ ନିରବଚ୍ଛିନ୍ନ ସେବା ସରକାରଙ୍କର ପ୍ରାଥମିକତା ଆଏ ବୋଲି ମନ୍ତ୍ରୀ ଡାକ୍ତର ମହାପାତ୍ର କହିଛନ୍। ସବୁ ମହାନଗର ନିଗମ ପୌରପାଳିକା ଆଉ ବିଜ୍ଞପିତ ଅଞ୍ଚଳ ପରିଷଦକେ 24 ଘଣ୍ଟିଆ ପରିସ୍ଥିତି ନିରୀକ୍ଷଣ ର୍ୟାପିଡ୍ ଆକ୍ସନ୍ ଦଲ ସକ୍ରିୟ ରଖବାର ପମ୍ପ ଆଉ ପାନ୍ କାଢ଼ବାର ଉପକରଣ ପ୍ରସ୍ତୁତ ରଖବାରକେ କୁହାଯାଇଛି। ଜଳବନ୍ଦୀ ଆଉ ଡ୍ରେନେଜ୍ ସମସ୍ୟା ଲାଗି ନାଗରିକମାନେ ସହର ସାଥୀ 1929 ହେଲ୍ପଲାଇନ୍ଥି ଅଭିଯୋଗ କରିପାରିବେ। ବିଭାଗ ତରଫରୁ ଜିଲ୍ଲା ପ୍ରଶାସନ ଆଉ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସାଙ୍ଗେ ତାଲମେଲ ରଖିକରି ତୁର୍ତ୍ତି ପଦକ୍ଷେପ ନେବାରକେ ନିର୍ଦ୍ଦେଶ ଦିଆଯାଇଛି। ଦେବସ୍ନାନ ପୁନି ସର୍ବାରୁତୁରୁ ପୁରୀ ଶ୍ରୀମନ୍ଦିର ଅଣସର ଘରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଗୁପ୍ତ ସେବା ଚାଲିଛେ। ଦୈତାପତି ସେବକମାନଙ୍କର ଜରେ ପଡ଼ିଥିବା ମହାପୁରୁମାନଙ୍କର ଗୁପ୍ତ ସେବା ଉପଚାରଥି ଲାଗିଛନ୍। ଅଣସର ଘରେ ଥିବାରୁ ମହାପୁରୁମାନଙ୍କୁ ଧୋପ କପଡ଼ା ଓ ଫୁଲ ଲଗାଯାଉଛେ। ଦିନକ 2 ଥର ଖାସ ପଣା ପାଚନ ପାଏନ୍ ତିଆରି କରାଯାଇକରି ମହାପ୍ରଭୁଙ୍କୁ ଲାଗି କରାଯାଉଛେ। ସେଆଡ଼େ ଜଗମହନ୍ତି ପଟିଦିଅଙ୍କର ପୂଜାପାଠ ମୂଲ ହେଇଛେ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଜାଗାନ ଶ୍ରୀନାରାୟଣ, ଦେବୀ ସୁଭଦ୍ରାଙ୍କର ଜାଗାଥି ମା ଭୁବନେଶ୍ୱରୀ ଆଉ ଶ୍ରୀ ବଳଭଦ୍ରଙ୍କର ଜାଗାଥି ଅନନ୍ତ ବାସୁଦେବ ପଟିଦିଅ ରୂପଥି ପୂଜା ପାଉଛନ୍। ଡାକ୍ତରମାନଙ୍କର ସମାଜର ଲୋକଙ୍କର ଲାଗି ସେବା ଆଉ ତ୍ୟାଗକେ ସମ୍ମାନ ଜନେଇକରି ଆଜି ପାଳନ କରାଯାଉଛି ଜାତୀୟ ଡାକ୍ତର ଦିବସ। 1991 ଜୁଲାଇ 1 ତାରିଖରୁ ପଶ୍ଚିମବଙ୍ଗର ନାକର ଡାକ୍ତର ଆଉ ଆଘର ମୁଖ୍ୟମନ୍ତ୍ରୀ ବିଧାନ ଚନ୍ଦ୍ର ରାୟଙ୍କର ଜନ୍ମଦିନକେ ଜାତୀୟ ଡାକ୍ତରୀ ଦିବସ ଭାବେ ପାଳନ କରାଯାଉଛି। ମାସ୍କ ଭିତରେ ରହିକରି ନିରନ୍ତର ଲୋକଙ୍କର ସେବା କରୁଥିବା ଡାକ୍ତରମାନଙ୍କର ଯତ୍ନ ଲାଗି ଇ ବଛର ଡାକ୍ତର ଦିବସର ବାର୍ତ୍ତାଥି ଆହ୍ୱାନ ଦିଆଯାଇଛି। ଜାତୀୟ ଡାକ୍ତର ଦିବସ ଅବସରରେ ବୁର୍ଲା ଭୀମସାର ସାମାଜିକ ପ୍ରତିଷ୍ଠା

0: ଆୟୁର୍ବେଦକ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ସ୍ମିତା କୁମାରୀ ପଣ୍ଡା ଆକାଶବାଣୀକୁ କହିଛନ୍,
1: ଆଜି ଜାତୀୟ ଡାକ୍ତର ଦିବସ ଡକ୍ଟର ବିଧାନ ଚନ୍ଦ୍ର ରାୟଙ୍କ ସ୍ମୃତିରେ ଆମେ ଜାତୀୟ ଡାକ୍ତର ଦିବସ ପାଳନ କରୁଛୁ। ଏଇ ଦିନ ସମାଜର ସବୁ ବର୍ଗର ଲୋକମାନେ ଡାକ୍ତରମାନଙ୍କୁ କୃତଜ୍ଞତା ଜଣାଉଛନ୍, ସମ୍ମାନ ଜଣାଉଛନ୍। ବର୍ତ୍ତମାନ ସମାଜରେ ଡାକ୍ତରୀ ପେଶା ଦାୟିତ୍ୱ ଜଟିଳତା ଓ ଆହ୍ୱାନ ବହୁତ ବଢିଛି। ଅନ୍ୟମାନଙ୍କର ଦେହ ସଜମ ନିଜର ଦେହ ବିଗିଡି ଯାଉଛି। ସେଥିଲାଗି ଏ ବର୍ଷ ଡାକ୍ତରମାନଙ୍କର ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ସଚେତନତା ବଢ଼ାବାର ଲାଗି ଆଜିର ଦିନ ଆହ୍ୱାନ କରାଯାଉଛି। ଡାକ୍ତରମାନେ ଚେଷ୍ଟା କରମା ସମାଜ ଆମକୁ ସହଯୋଗ କରୁ।
0: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ତରଫୁ ଆଇବା କାଲିଠାରୁ ମେଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା 2026 ଆଉ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା 2026 ମୂଲ ହେବା। ଏ ପରୀକ୍ଷା 10 ତାରିଖ ତକ ଚାଲବା। ଦୁଇ ପରୀକ୍ଷା ଲାଗି ମୋଟ 24,470 ଜଣ ପରୀକ୍ଷାର୍ଥୀ ଫର୍ମ ଭରିଥିବାର ବେଳେ 251 ପରୀକ୍ଷା କେନ୍ଦ୍ରନ ପରୀକ୍ଷା ହେବା। ପରୀକ୍ଷା ସକାଳ 9 ବଜେନୁ ମୂଲ ହୋଇକରି 11:30 ବଜେ ତକ ଚାଲବା। ଖାଲି ଗଣିତ ପରୀକ୍ଷା ଲାଗି ଅତକା 15 ମିନିଟ୍ ସମୟ ଦିଆଯିବା। ପରୀକ୍ଷା କେନ୍ଦ୍ରକେ ସ୍ୱଚ୍ଛ ଓ ଶୃଙ୍ଖଳିତ କରିବା ଲାଗି ସବୁ ପରୀକ୍ଷା କେନ୍ଦ୍ରନ CCTV କ୍ୟାମେରା ବ୍ୟବସ୍ଥା କରାଯାଇଛି ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍। ଢେଙ୍କାନାଳ ଥିବାର ଭାରତୀୟ ଜନସଞ୍ଚାର ସଂସ୍ଥା IIMC 2026-27 ଶିକ୍ଷାବର୍ଷ ଲାଗି ନାଁ ଲେଖା ପ୍ରକ୍ରିୟା ଜାରି ରହିଛି। ଆଇବା 3 ତାରିଖ ସକାଳ 11 ବଜେ ପତ୍ର ସୂଚନା କାର୍ଯ୍ୟାଳୟ ଭୁବନେଶ୍ୱର, ଆକାଶବାଣୀ କାର୍ଯ୍ୟାଳୟ ସମ୍ବଲପୁର ଆଉ 17 ତାରିଖ IIMC ଢେଙ୍କାନାଳ ପରିସରନ ସ୍ପଟ୍ ଆଡମିସନ୍ ଆଉ ସାକ୍ଷାତକାର ହେବା। ଇଚ୍ଛୁକ ଛାତ୍ରଛାତ୍ରୀମାନେ 9937881285 ନମ୍ବରଟି ଯୋଗାଯୋଗ କରିପାରିବେ। ଶେଷ ମୁଖ୍ୟ ଖବର ଫେରଖାଏ। ବିକଶିତ ଭାରତ ନିଶ୍ଚିତ ରୋଜଗାର ଆଉ ଆଜୀବିକ ମିଶନ ଗ୍ରାମୀଣ VBG ରାମଜୀ ଆଇନ ଆଇଷ୍ଠାନ ସାରା ଦେଶ ହେଲା ଲାଗୁ। ମୁଖ୍ୟ ଶାସନ ସଚିବଙ୍କର ଅଧ୍ୟକ୍ଷତାରେ ଭୁବନେଶ୍ୱରନ ହେଲା ସଚିବ ସ୍ତରୀୟ ବୈଠକ। ଝାରସୁଗୁଡ଼ା ଜିଲ୍ଲାର 25 ପ୍ରମୁଖ ପ୍ରକଳ୍ପ କାର୍ଯ୍ୟକାରିତା ଲାଗି ତିଆର ହେଲା ରୋଡ୍ମ୍ୟାପ୍। ମୌସୁମୀ ବର୍ଷା ଲାଗି ଜଳବନ୍ଦୀ ଆଶଙ୍କା ଥିବାନୁ ସବୁ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାକେ ସତର୍କ ରହିବାରକେ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର। ଆଉର୍ ଅଣସର ପିଣ୍ଡିନ ଜରେ ପଡ଼ିଥିବା ମହାପୁରୁମାନଙ୍କର ଚାଲିଛି ଗୁପ୍ତ ସେବା ନୀତି। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।
2: प्रसार भारती के पास है भारतीय संस्कृति की अनमोल धरोहर। इसमें शामिल हैं शास्त्रीय संगीत, नृत्य, साहित्य, नाट्य विधाएं, धारावाहिक, वृत्त चित्र और अन्य दुर्लभ रिकॉर्डिंग। और अब आप आकाशवाणी और दूरदर्शन के खजाने की DVDs और CDs हासिल कर सकते हैं भारत में अपने संग्रह के लिए। प्रसार भारती के कार्यक्रमों का खजाना अगर है आपको पाना तो लॉग ऑन कीजिए www.prasarbhartiarchives.co.in। याद रहे www.prasarbhartiarchives.co.in।

0: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ନୂଆଦିଲ୍ଲୀ ଏବଂ ଉତ୍ତରପ୍ରଦେଶରେ ବିଭିନ୍ନ ସଡ଼କ ପ୍ରକଳ୍ପ ନିର୍ମାଣକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ଦେଶବ୍ୟାପୀ ଆଜିଠାରୁ ଲାଗୁ ହେଲା ଭିବିଜି ରାମଜୀ ଆଇନ ଅନୁଯାୟୀ ଶ୍ରମିକଙ୍କ ପାଇଁ ବର୍ଦ୍ଧିତ ମଜୁରୀ। ଭାରତ ମାଲେସିଆ ମଧ୍ୟରେ ସବ୍କମିଟି ବୈଠକରେ ଦ୍ୱିପାକ୍ଷିକ ସାମରିକ ସହଯୋଗର ସମୀକ୍ଷା। ଶ୍ରୀ ଅମରନାଥ ଯାତ୍ରା ପାଇଁ ମୂଳ ଶିବିରରେ ପହଞ୍ଚିଲେ ପ୍ରଥମ ପର୍ଯ୍ୟାୟ ତୀର୍ଥଯାତ୍ରୀ ଦଳ। ଏବଂ ଆଜିଠାରୁ ଆରମ୍ଭ ହେଉଛି ଭାରତ ଇଂଲଣ୍ଡ ପୁରୁଷ ଟି20 କ୍ରିକେଟ୍ ସିରିଜ୍। କେନ୍ଦ୍ର ସରକାର ନୂଆଦିଲ୍ଲୀରେ ଦ୍ୱାରିକା ଏକ୍ସପ୍ରେସ୍ ପଥ ସହ ନେଲସନ୍ ମାଣ୍ଡେଲା ମାର୍ଗ ବସନ୍ତ କୁଞ୍ଜ ସହ ସଂଯୋଗ କରୁଥିବା 148 AE ଜାତୀୟ ରାଜପଥ ନିମନ୍ତେ 6 ଲେନ୍ ବିଶିଷ୍ଟ ରୋଡ୍ ଟନେଲ୍ ନିର୍ମାଣକୁ ଅନୁମୋଦନ କରିଛନ୍ତି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି 8.1 କିଲୋମିଟର ବିଶିଷ୍ଟ ଏହି ପ୍ରକଳ୍ପ ନିମନ୍ତେ 6,969 କୋଟିରୁ ଉର୍ଦ୍ଧ୍ୱ ଅର୍ଥ ବ୍ୟୟ କରାଯିବ। ଏହି ପ୍ରକଳ୍ପ ଫଳରେ ପଶ୍ଚିମ ଏବଂ ଦକ୍ଷିଣ ଦିଲ୍ଲୀ ମଧ୍ୟରେ ଚଳାଚଳ ଦ୍ରୁତ ହେବ। ଶ୍ରୀ ବୈଷ୍ଣବ ସୂଚନା ଦେଇ କହିଛନ୍ତି ଟ୍ରାଫିକ୍ ଭିଡ଼କୁ ହ୍ରାସ କରିବା ନିମନ୍ତେ ନେଲସନ୍ ମାଣ୍ଡେଲା ମାର୍ଗ ନିକଟରେ 1.8 କିଲୋମିଟରର ଅତିରିକ୍ତ ସଡ଼କ ବ୍ୟବସ୍ଥା କରାଯିବ। ସେହିପରି ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଏମ୍ସ ଏବଂ ମହିପାଲପୁର ମଧ୍ୟରେ ଅତିରିକ୍ତ କରିଡର ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଛି। ସେ କହିଛନ୍ତି ଏହି ପ୍ରକଳ୍ପ ଫଳରେ ପ୍ରତ୍ୟକ୍ଷ ଭାବେ 7,54,000 ଏବଂ ପରୋକ୍ଷ ଭାବେ 9,80,000 ଶ୍ରମ ଦିବସ ସୃଷ୍ଟି ହୋଇପାରିବ।
1: पहला प्रोजेक्ट 6 लेन द्वारका टनल दिल्ली के लिए एक बहुत बड़ा वरदान साबित होगी। 8 किलोमीटर की ये टनल एक तरीके से कम्प्लीट ये एक नया कॉरिडोर बन जाएगा। ये रिज है, इस रिज को बिना डिस्टर्ब किए सारा काम करना है। इस रिज को, रिज हमारे दिल्ली की एक तरीके से लंग्स ऑफ दिल्ली है, इसलिए उसको बिल्कुल भी डिस्टर्ब किए बिना इसके नीचे से ही टनल लेके जाने का है। ये प्रपोजल है जो आज कैबिनेट में माननीय प्रधानमंत्री श्री नरेंद्र मोदी जी ने अप्रूव किया है।
0: ଶ୍ରୀ ବୈଷ୍ଣବ କହିଛନ୍ତି ସରକାର ମଧ୍ୟ ଉତ୍ତର ପ୍ରଦେଶରେ କାନପୁର କାବ୍ରାଇ ସେକ୍ସନ୍ ଅନ୍ତର୍ଗତ 34 ନମ୍ବର ଜାତୀୟ ରାଜପଥରେ 117.7 କିଲୋମିଟର 4 ଏବଂ 6 ଲେନ୍ ବିଶିଷ୍ଟ ସଡ଼କ ନିର୍ମାଣ ପାଇଁ ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପ ପାଇଁ 7,145 କୋଟି ଟଙ୍କା ବ୍ୟୟ କରାଯିବା ପାଇଁ ଆକଳନ କରାଯାଇଛି। ଶ୍ରୀ ବୈଷ୍ଣବ କହିଛନ୍ତି ଏହି ପ୍ରକଳ୍ପ ଦ୍ୱାରା କାନପୁର ଏବଂ କାବ୍ରାଇ ମଧ୍ୟରେ ନିରନ୍ତର ଏବଂ ଦ୍ରୁତ ଯୋଗାଯୋଗ ବୃଦ୍ଧି ପାଇବ। ଦେଶବ୍ୟାପୀ ଆଜିଠାରୁ ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଭିବିଜି ରାମଜୀ ଆଇନ 2025 ଅନୁଯାୟୀ ବର୍ଦ୍ଧିତ ମଜୁରୀ ଲାଗୁ ହୋଇଛି। ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଜାରି ଅଧିସୂଚନା ଅନୁସାରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ଆଇନ ଅଧୀନରେ ମଜୁରୀ ବୃଦ୍ଧି କରାଯାଇଛି। ଏଥିରେ ଶ୍ରମିକମାନଙ୍କୁ ଦୈନିକ ମଜୁରୀ ବାବଦରେ 327.40 ଟଙ୍କା ପ୍ରଦାନ କରାଯିବ। ପୂର୍ବରୁ ମନରେଗା ଯୋଜନା ଅଧୀନରେ ଦିଆଯାଉଥିବା ମଜୁରୀଠାରୁ ଏହା 10% ଅଧିକ। ଭିବିଜି ରାମଜୀ ଆଇନ ଅଧୀନରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର ନିଶ୍ଚିତ କାମ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଯୋଗାଇ ଦିଆ ନ ଗଲେ ଭତ୍ତା ପ୍ରଦାନ କରାଯିବ। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଭିବିଜି ରାମଜୀ ଆଇନ ପ୍ରଚଳିତ 2005 ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ପରିବର୍ତ୍ତେ କାର୍ଯ୍ୟକ୍ଷମ ହୋଇଛି। 2025-26 ଆର୍ଥିକ ବର୍ଷରେ 12,17,00,000 ଲୋକ ଏହି ଗ୍ରାମୀଣ କର୍ମନିଯୁକ୍ତି ଯୋଜନାରେ ସାମିଲ ହୋଇଛନ୍ତି। ଏହି ସମୟ ମଧ୍ୟରେ କର୍ମନିଯୁକ୍ତି ଦିଆଯାଇ 184,68,00,000 ଶ୍ରମ ଦିବସ ସୃଷ୍ଟି କରାଯାଇଛି। ସରକାର ଏ ବାବଦରେ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ଡିବିଟି ମାଧ୍ୟମରେ 27,67,00,000 ପ୍ରଦାନ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଜନସାଂଖ୍ୟିକ ପରିବର୍ତ୍ତନ ସଂକ୍ରାନ୍ତ ଏକ ଉଚ୍ଚସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏ ସଂକ୍ରାନ୍ତ ରିପୋର୍ଟ ତୁରନ୍ତ ପ୍ରଦାନ କରିବା ଲାଗି ବୈଠକରେ ନିଷ୍ପଭି ନିଆଯାଇଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ବୈଠକରେ କମିଟି ପକ୍ଷରୁ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଗସ୍ତ କରି ଜନସାଂଖ୍ୟିକ ପରିବର୍ତ୍ତନ ପ୍ରାଥମିକ ସୂଚନା ସଂଗ୍ରହ କରାଯାଇଥିବା କୁହାଯାଇଛି। ଜନସାଂଖ୍ୟିକ ପରିବର୍ତ୍ତନ ନେଇ କେନ୍ଦ୍ରମନ୍ତ୍ରୀ ଓ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କଠାରୁ ପ୍ରତିକ୍ରିୟା ମଧ୍ୟ ସଂଗ୍ରହ କରାଯାଇଥିବା ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତବର୍ଷ ଅଗଷ୍ଟ 15 ଉଚ୍ଚ କ୍ଷମତା ସମ୍ପନ୍ନ ଜନସାଂଖ୍ୟିକ ଅଭିଯାନର ଘୋଷଣା କରିଥିଲେ। ସୁପ୍ରିମକୋର୍ଟ ଆଜି ମଟର ଦୁର୍ଘଟଣାରେ ମୃତ କିମ୍ବା ଆହତ ଦାବିଦାରଙ୍କ ଆୟକର ରିଟର୍ଣ୍ଣ ଆଧାରରେ ବାର୍ଷିକ ଆୟ ନିର୍ଣ୍ଣୟ କରିବା ସଂକ୍ରାନ୍ତ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ମଟର ଦୁର୍ଘଟଣାଜନିତ କ୍ଷତିପୂରଣ ମାମଲାରେ ସମାନତା ଆଣିବା ଉଦ୍ଦେଶ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ସୁପ୍ରିମକୋର୍ଟ କହିଛନ୍ତି କେବଳ ପୂର୍ବବର୍ଷର ଆୟକର ରିଟର୍ଣ୍ଣ ବାର୍ଷିକ ଆୟ ପ୍ରଦର୍ଶନ ପାଇଁ ଯଥେଷ୍ଟ ହେବ। ଅନ୍ୟପକ୍ଷରେ ଯେଉଁ

0: ଠାରେ ଦୁର୍ଘଟଣା ପୂର୍ବରୁ କିଛିଦିନ ମଧ୍ୟରେ ପଦୋନ୍ନତି କିମ୍ବା ଦରମା ସଂଶୋଧନ ହୋଇଥିଲେ ସର୍ବଶେଷ ରିଟର୍ଣ୍ଣରେ ତାହା ସମ୍ପୂର୍ଣ୍ଣ ପ୍ରତିଫଳିତ ହୋଇନଥାଏ। ତେଣୁ କୋର୍ଟ ଏ ସଂକ୍ରାନ୍ତରେ ପଦୋନ୍ନତି ପତ୍ର ଏବଂ ଅନ୍ୟାନ୍ୟ ଆର୍ଥିକ ରେକର୍ଡ ମଧ୍ୟ ବିଚାର କରିପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ବିଚାରପତି ଜଷ୍ଟିସ୍ ସଞ୍ଜୟ କାରୋଲ ଏବଂ ଜଷ୍ଟିସ୍ ଏନ୍ କୋଟିଶ୍ୱର ସିଂହଙ୍କ ଖଣ୍ଡପୀଠ କହିଛନ୍ତି ମଟରଯାନ ଆଇନ ଅନୁଯାୟୀ ବାର୍ଷିକ ଆୟ କ୍ଷତିପୂରଣ ପାଇଁ ଯଥେଷ୍ଟ ନୁହେଁ। ଦେଶର ବିଭିନ୍ନ ଅଦାଲତରେ କ୍ଷତିପୂରଣ ପ୍ରଦାନ ନେଇ ବିଭିନ୍ନ ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତି ସୃଷ୍ଟି ହେଉଥିବାରୁ ଖଣ୍ଡପୀଠ କହିଛନ୍ତି କେତେକ ଅଦାଲତ କେବଳ ସର୍ବଶେଷ ଆୟକର ରିଟର୍ଣ୍ଣ ଉପରେ ନିର୍ଭର କରୁଥିଲେ, ଅନ୍ୟ କେତେକ ଅଦାଲତ ପୂର୍ବବର୍ଷଗୁଡ଼ିକର ରିଟର୍ଣ୍ଣରେ ହାରାହାରି ଆୟ ଦର୍ଶାଉଥିଲେ, ଫଳରେ କ୍ଷତିପୂରଣ ନେଇ ବିଭିନ୍ନ ଅଦାଲତରେ ଅସମାନତା ସୃଷ୍ଟି ହେଉଥିଲା। ଆପଣମାନେ ସମ୍ବାଦ ଶୁଣିଛନ୍ତି ଆକାଶବାଣୀରୁ। ଭାରତ ଓ ମାଲେସିଆ ମଧ୍ୟରେ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ଦ୍ୱାଦଶ ସବ୍କମିଟି ବୈଠକରେ ଦ୍ୱିପାକ୍ଷିକ ସାମରିକ ସହଯୋଗର ସମୀକ୍ଷା କରାଯାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଉଭୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ସୁରକ୍ଷା ଏବଂ ସ୍ୱାଧୀନ ଭାବେ ଜାହାଜ ଚଳାଚଳ ନେଇ ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ଉଭୟ ଦେଶ ମଧ୍ୟରେ ସାମରିକ ବିନିମୟ, ସମରାଭ୍ୟାସ, ପ୍ରଶିକ୍ଷଣ, ଦକ୍ଷତା ଗଠନ, ସାମୁଦ୍ରିକ ସହଯୋଗ ଆଦି ପ୍ରସଙ୍ଗରେ ଆଲୋଚନା ହୋଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟର ଯୁଗ୍ମ ସଚିବ ଅମିତା ପ୍ରସାଦ ଏବଂ ମାଲେସିଆ ସେନାବାହିନୀ ସହକାରୀ ଚିଫ୍ ଅଫ୍ ଷ୍ଟାଫ୍ ମେଜର ଜେନେରାଲ ଅମର ମହମ୍ମଦ ବିନ୍ ଅବଦୁଲ ରହମାନଙ୍କ ସହ ଅଧ୍ୟକ୍ଷତାରେ ଏହି ସବ୍କମିଟି ବୈଠକ ଅନୁଷ୍ଠିତ ହୋଇଛି। ଭାରତ ଏବଂ ମାଲେସିଆ ମଧ୍ୟରେ ରଣନୈତିକ ଭାଗିଦାରୀ ସମ୍ପର୍କକୁ ବୃଦ୍ଧି କରାଯିବ ଏବଂ ପ୍ରତିରକ୍ଷା ସହଯୋଗକୁ ସୁଦୃଢ଼ କରିବା ନେଇ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଏୟାର ମାର୍ଶାଲ ତେଜିନ୍ଦର ସିଂ ଆଜି ଚିଫ୍ ଅଫ୍ ଷ୍ଟାଫ୍ କମିଟିର ଅଧ୍ୟକ୍ଷଙ୍କ ସମନ୍ୱିତ ପ୍ରତିରକ୍ଷା ଷ୍ଟାଫ୍ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପଦଭାର ଗ୍ରହଣ କରିବା ପରେ ଶ୍ରୀ ସିଂ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରୀୟ ଯୁଦ୍ଧସ୍ମାରକୀଠାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ତାଙ୍କୁ ତିନି ସେନାବାହିନୀ ପକ୍ଷରୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି। ଏୟାର ମାର୍ଶାଲ ତେଜିନ୍ଦର ସିଂଙ୍କୁ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ବାୟୁସେନା ପଦକ, ଅତିବିଶିଷ୍ଟ ସେବା ପଦକ ଏବଂ ପରମମିତ୍ର ସେବା ପଦକ ପ୍ରଦାନ କରାଯାଇଛି। ଏୟାର ମାର୍ଶାଲ ଆଶୁତୋଷ ଦୀକ୍ଷିତ ଆଜି ଭାରତୀୟ ବାୟୁସେନାର ଭାଇସ୍ ଚିଫ୍ ଅଫ୍ ଏୟାର ଷ୍ଟାଫ୍ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏୟାର ମାର୍ଶାଲ ନାଗେଶ କାପୁର ଗତକାଲି ଅବସର ଗ୍ରହଣ କରିବା ପରେ ଶ୍ରୀ ଦୀକ୍ଷିତ ଏହି ଦାୟିତ୍ୱ ନେଇଛନ୍ତି। ଏୟାର ମାର୍ଶାଲ ଶ୍ରୀ ଦୀକ୍ଷିତ ତାଙ୍କ ଚାରି ଦଶନ୍ଧି ଧରି କାର୍ଯ୍ୟକାଳରେ ସଫେଦ ସାଗର, ଅପରେସନ୍ ରକ୍ଷ, କୋପ୍ ଇଣ୍ଡିଆ ଏବଂ ଅପରେସନ୍ ସିନ୍ଦୁର ଆଦିରେ କାର୍ଯ୍ୟ କରି ପ୍ରଶଂସିତ ହୋଇଛନ୍ତି। ଶ୍ରୀ ଅମରନାଥ ଯାତ୍ରା ନିମନ୍ତେ ପ୍ରଥମ ପର୍ଯ୍ୟାୟ ତୀର୍ଥଯାତ୍ରୀ ଦଳ ଜମ୍ମୁର ଭଗବତୀ ନଗର ମୂଳ ଶିବିରଠାରେ ପହଞ୍ଚିଛନ୍ତି। ଆସନ୍ତାକାଲିଠାରୁ ସେମାନେ ଯାତ୍ରା ଆରମ୍ଭ କରିବେ। ଆମ ଜାମ୍ମୁ ସମ୍ଭାଦଦାତାଙ୍କ ସୂଚନା ଅନୁଯାୟୀ ତୀର୍ଥଯାତ୍ରୀଙ୍କ ପାଇଁ ସୁରକ୍ଷା ଏବଂ ରହଣି ବ୍ୟବସ୍ଥା ସହ ସମସ୍ତ ପ୍ରକାର ଆବଶ୍ୟକ ବନ୍ଦୋବସ୍ତ କରାଯାଇଛି। ଉପରାଜ୍ୟପାଳ ମନୋଜ ସିହ୍ନା, ଶ୍ରୀ ଅମରନାଥ ମନ୍ଦିର ବୋର୍ଡର ଅଧ୍ୟକ୍ଷ ଆସନ୍ତାକାଲି ସକାଳେ ଏହି ପ୍ରଥମ ତୀର୍ଥଯାତ୍ରୀ ଦଳର ଯାତ୍ରାକୁ ପତାକା ଦେଖି ଶୁଭାରମ୍ଭ କରିବେ। ଅମରନାଥ ଯାତ୍ରା 57 ଦିନ ଧରି ନୁନୁଆ ପହେଲଗାମ ଏବଂ ବାଲତାଲ ପଥର ଦେଇ କଡ଼ା ସୁରକ୍ଷା ମଧ୍ୟରେ ହେବା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜାତୀୟ ପରୀକ୍ଷଣ ସଂସ୍ଥାନ ଏନ୍ଟିଏ ପକ୍ଷରୁ ଭାରତୀୟ କୃଷି ଗବେଷଣା ପରିଷଦ ଅନ୍ତର୍ଗତ ଏଆଇଇଇଏ ପିଜି ଏବଂ ସର୍ବଭାରତୀୟ ଜେଆର୍ଏଫ୍ ଏବଂ ଏସ୍ଆର୍ଏଫ୍ ପରୀକ୍ଷା ନିମନ୍ତେ ପ୍ରବେଶପତ୍ର ଜାରି କରାଯାଇଛି। ଏହିସବୁ ପରୀକ୍ଷା ଆସନ୍ତା 4 ତାରିଖରେ ଅନୁଷ୍ଠିତ ହେବ। ଏଆଇଇଇଏ ପିଜି ପରୀକ୍ଷା ପୂର୍ବାହ୍ନ 10:00-12:00 ମଧ୍ୟରେ ଏବଂ ଜେଆର୍ଏଫ୍ ଓ ଏସ୍ଆର୍ଏଫ୍ ପରୀକ୍ଷା ଅପରାହ୍ନ 3:00-5:00 ମଧ୍ୟରେ ହେବ। ଉଭୟ ପରୀକ୍ଷା କମ୍ପ୍ୟୁଟର ଭିତ୍ତିକ ହେବ ବୋଲି ଏନ୍ଟିଏ ପକ୍ଷରୁ ସୂଚନା ଦିଆଯାଇଛି। ପରୀକ୍ଷାର୍ଥୀମାନେ ଅଫିସିଆଲ ୱେବ୍ସାଇଟ୍ ମାଧ୍ୟମରେ ଡାଉନ୍ଲୋଡ୍ କରି ପ୍ରବେଶପତ୍ର ପାଇପାରିବେ। ଭାରତ ଇଂଲଣ୍ଡ ମଧ୍ୟରେ ପୁରୁଷ ବର୍ଗ ଟି20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ ଆଜିଠାରୁ ଆରମ୍ଭ ହେଉଛି। 5-ଟିକିଆ ଏହି ସିରିଜ୍ର ପ୍ରଥମ ମ୍ୟାଚ୍ ଆଜି ଚେଷ୍ଟର୍ଲି ଷ୍ଟ୍ରିଟ୍ର ରିଭର୍ସାଇଡ୍ ଗ୍ରାଉଣ୍ଡଠାରେ ଖେଳାଯିବ। ଭାରତୀୟ ସମୟ ରାତି 10:00 ଏହି ମ୍ୟାଚ୍ ଆରମ୍ଭ ହେବ। ଶ୍ରେୟସ୍ ଆୟରଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଏହି ସିରିଜ୍ ଖେଳିବାକୁ ଯାଉଛି। ଦଳରେ ବୈଭବ ସୂର୍ଯ୍ୟବଂଶୀ ସାମିଲ ଅଛନ୍ତି। ଦ୍ୱିତୀୟ ଟି20 ମ୍ୟାଚ୍ ଶନିବାର ଦିନ ମଞ୍ଚେଷ୍ଟର୍ଠାରେ ଏବଂ ତୃତୀୟ ମ୍ୟାଚ୍ ଆସନ୍ତା 7 ତାରିଖରେ ନଟିଂହମ୍ଠାରେ ଖେଳାଯିବ। ସିରିଜ୍ର ଚତୁର୍ଥ ମ୍ୟାଚ୍ 9 ତାରିଖରେ ବ୍ରିଷ୍ଟଲ୍ଠାରେ ଏବଂ ପଞ୍ଚମ ମ୍ୟାଚ୍ 11 ତାରିଖରେ ସାଉଥାମ୍ପ୍ଟନ୍ଠାରେ ଖେଳାଯିବ। ଫିଫା ଫୁଟବଲ ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର 32ତମ ରାଉଣ୍ଡ ମ୍ୟାଚ୍ ଆଜି ରାତିରେ ଆଟଲାଣ୍ଟାଠାରେ ଇଂଲଣ୍ଡ ଏବଂ କଙ୍ଗୋ ଗଣତନ୍ତ୍ର ମଧ୍ୟରେ ଖେଳାଯିବ। ଅନ୍ୟ ଏକ ମ୍ୟାଚ୍ ସିଆଟେଲ୍ଠାରେ ବେଲ୍ଜିୟମ୍ ସହିତ ସେନେଗାଲର ମୁକାବିଲା ହେବ। କାଲିଫର୍ଣ୍ଣିଆର ସାନ୍ତାକ୍ଲାରାଠାରେ ଆମେରିକା ସହିତ ବୋସ୍ନିଆ ଓ ହାର୍ଜଗୋଭିନା ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣିଥରେ ନୂଆଦିଲ୍ଲୀ ଏବଂ ଉତ୍ତରପ୍ରଦେଶରେ ବିଭିନ୍ନ ସଡ଼କ ପ୍ରକଳ୍ପ ନିର୍ମାଣକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ଦେଶବ୍ୟାପୀ ଆଜିଠାରୁ ଲାଗୁ ହେଲା ଭିବିଜି ରାମଜୀ ଆଇନ ଅନୁଯାୟୀ ଶ୍ରମିକଙ୍କ ପାଇଁ ବର୍ଦ୍ଧିତ ମଜୁରୀ। ଭାରତ ମାଲେସିଆ ମଧ୍ୟରେ ସବ୍କମିଟି ବୈଠକରେ ଦ୍ୱିପାକ୍ଷିକ ସାମରିକ ସହଯୋଗର ସମୀକ୍ଷା। ଶ୍ରୀ ଅମରନାଥ ଯାତ୍ରା ପାଇଁ ମୂଳ ଶିବିରରେ ପହଞ୍ଚିଲେ ପ୍ରଥମ ପର୍ଯ୍ୟାୟ ତୀର୍ଥଯାତ୍ରୀ ଦଳ ଏବଂ ଆଜିଠାରୁ ଆରମ୍ଭ ହେଉଛି ଭାରତ ଇଂଲଣ୍ଡ ପୁରୁଷ ଟି20 କ୍ରିକେଟ୍ ସିରିଜ୍ ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। ଯାଜପୁର ଜିଲ୍ଲା ସମ୍ପର୍କରେ
2: ସୁଦୂରରୁ ସଦୂର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଯାଜପୁର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଯାଜପୁର ସମ୍ବାଦଦାତା ପ୍ରିୟରଞ୍ଜନ କର ଏବଂ ଉପସ୍ଥାପନାରେ ମୁଁ ମହେଶ୍ୱର ସାହୁ। ଯୋଗ କେବଳ ସୁସ୍ଥ ସ୍ୱାସ୍ଥ୍ୟର ମାଧ୍ୟମ ନୁହେଁ, ଏହା ଭାରତର ସାଂସ୍କୃତିକ ଐତିହ୍ୟକୁ ବିଶ୍ୱ ଦରବାରରେ ପରିଚିତ କରାଇବାର ଏକ ଶକ୍ତିଶାଳୀ ମାଧ୍ୟମ ବୋଲି ସମବାୟ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି। ଯାଜପୁର ଇଣ୍ଡୋର ଷ୍ଟାଡିୟମ ପରିସରରେ ଆୟୋଜିତ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଉତ୍ସବରେ ଯୋଗଦେଇ ସେ କହିଥିଲେ, ନିୟମିତ ଯୋଗାଭ୍ୟାସ ଶାରୀରିକ ଓ ମାନସିକ ସୁସ୍ଥତା ବଜାୟ ରଖିବା ସହ ସୁସ୍ଥତା ପର୍ଯ୍ୟଟନ ଏବଂ ରୋଜଗାର ସୃଷ୍ଟିରେ ମଧ୍ୟ ସହାୟକ ହୋଇଥାଏ। ପ୍ରାୟ 500 ଅଧିକ ଛାତ୍ରଛାତ୍ରୀ ମହିଳା ଓ ସାଧାରଣ ଲୋକ ଯୋଗାସନ ଓ ପ୍ରାଣାୟାମରେ ଅଂଶଗ୍ରହଣ କରିଥିଲେ। ଏଥିସହ ରତ୍ନଗିରି ଐତିହ୍ୟସ୍ଥଳରେ ମଧ୍ୟ ଯୋଗ ଦିବସ ପାଳନ କରାଯାଇଥିଲା। ମନ୍ତ୍ରୀ ପ୍ରତିଦିନ 20-30 ଯୋଗାଭ୍ୟାସ କରିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।
3: ଏହି ଯୋଗ ହେଉଛି ରୋଗର ଉପଶମ, ତେଣୁ ସମସ୍ତେ ଯୋଗ କରିବା ଦରକାର। ଯୋଗ କରିବା ଦ୍ୱାରା ଆପଣଙ୍କର ମାନସିକ ଭାରସାମ୍ୟ ରହେ, ସ୍ମରଣ ଶକ୍ତି ବଢ଼ାଏ, ସ୍ୱାସ୍ଥ୍ୟ ସୁନ୍ଦର ସ୍ୱାସ୍ଥ୍ୟ ହୁଏ। ତା ଛଡ଼ା ଆପଣଙ୍କର ସମ୍ପର୍କ ଜାତି ଜାଗା ଭିତରେ ହୁଏ, ଦେଶ ଭିତରେ ଜିଲ୍ଲା ଜିଲ୍ଲା ଭିତରେ ସମ୍ପର୍କ ବଢ଼େ ଏବଂ ପିଲା ଛାତ୍ରମାନଙ୍କ ପାଇଁ ମଧ୍ୟ ଇଏ ଅତ୍ୟନ୍ତ ଜରୁରୀ, କାରଣ ତାଙ୍କର ସ୍ମରଣ ଶକ୍ତି ଦ୍ୱାରା ମଧ୍ୟ ପଡ଼େ ଏବଂ ମାନସିକ ଭାରସାମ୍ୟ ସନ୍ତୁଳିତ ହୋଇ ରହିଲେ ତାଙ୍କର ଯାହା ପଢ଼ନ୍ତି ସବୁ ମନେ ହୁଏ ଏବଂ ଯୁବପିଢ଼ି ପାଇଁ ମଧ୍ୟ ଏ ଦରକାର, କାରଣ ସେମାନେ ରାଷ୍ଟ୍ର ଗଠନରେ ଇଏ ମଧ୍ୟ ବହୁତ ସାହାଯ୍ୟ କରିବ। ମାନସିକ ଭାରସାମ୍ୟ ଠିକ୍ ରହିଲେ ସେମାନେ କନଷ୍ଟ୍ରକ୍ଟିଭ୍ ହେବେ, ବହୁତ ନୂଆ ନୂଆ ଜିନିଷ ସେମାନେ ଦେଶ ପାଇଁ କରିପାରିବେ। ତେଣୁ ଯୋଗର ଆବଶ୍ୟକତା ଶରୀର ପାଇଁ ସକାଳୁ ଉଠି ଶୋଇବା ପର୍ଯ୍ୟନ୍ତ ସବୁବେଳେ ଅଛି, ଆକୁ ସମସ୍ତେ କରିବା ଦରକାର। ଏକ ସୁସ୍ଥ ସମାଜ ପାଇଁ ଯୋଗର ଆବଶ୍ୟକତା ବହୁତ ଅଛି।
2: ଯାଜପୁର ଜିଲ୍ଲାରେ ଶିଶୁ ଶ୍ରମିକ ନିୟୋଜନ ବିରୋଧରେ ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନତା ଓ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାୟକ ସଚେତନତା ରଥ ଓ ରାଲିର ଶୁଭାରମ୍ଭ କରିଥିଲେ। June 12-19 ପର୍ଯ୍ୟନ୍ତ ସଚେତନତା ରଥ ସମସ୍ତ ବ୍ଲକ ଓ ପୌରାଞ୍ଚଳ ପରିଦର୍ଶନ କରିଥିବା ବେଳେ ବିଭିନ୍ନ ସ୍ଥାନରେ ଚଢ଼ଉ କରି 15 ଶିଶୁ ଓ କିଶୋର ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଚାଇଲ୍ଡ ଲାଇନ୍, ରୁଚିକା ଓ ଆସ୍ପାୟର ସମେତ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଏବଂ ପୋଲିସ ଏଥିରେ ସହଯୋଗ କରିଥିଲେ। ପ୍ରଶାସନ ପକ୍ଷରୁ 14 କମ୍ ଶିଶୁ ଏବଂ 14-18 ବୟସର କିଶୋରଙ୍କୁ ବିପଦସଂକୁଳ କାର୍ଯ୍ୟରେ ନିୟୋଜିତ ନ କରିବାକୁ ସତର୍କ କରାଯାଇଛି। ଯାଜପୁରର ବଡ଼ଚଣାସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ଓ ଜୈବିକ କୃଷି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କୃଷି ବିଭାଗ ଆୟୋଜିତ ଏହି କର୍ମଶାଳାରେ ଜୈବିକ କୃଷି, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ, ସମନ୍ୱିତ ସାର ପରିଚାଳନା, ଜୈବିକ ଉତ୍ପାଦର ବଜାର ବ୍ୟବସ୍ଥା ଏବଂ ପାରମ୍ପରିକ କୃଷି ପଦ୍ଧତି ସମ୍ପର୍କରେ କୃଷକମାନଙ୍କୁ ସଚେତନ କରାଯାଇଥିଲା। କୃଷି ଜିଲ୍ଲା ଅଧିକାରୀ ଡକ୍ଟର ପୀୟୂଷ ପଲ୍ଲବ ପରିଡ଼ା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଜିଲ୍ଲାର ସମସ୍ତ ବ୍ଲକରୁ ଆସିଥିବା କୃଷକ ଓ କୃଷିଜୀବୀ ମହିଳାମାନେ ଏଥିରେ ଅଂଶଗ୍ରହଣ କରିଥିଲେ। ପ୍ରାୟୋଗିକ ଜୈବିକ କୃଷି, ବୀଜାଣୁ ସାର, ମୃତ୍ତିକା ପରୀକ୍ଷା ଏବଂ କୃଷକ ରେଜିଷ୍ଟ୍ରି ସମ୍ପର୍କିତ ପ୍ରଦର୍ଶନୀ ମଧ୍ୟ ଆୟୋଜନ କରାଯାଇଥିଲା। ଯାଜପୁରସ୍ଥିତ ମହାରାଜା ଯଯାତି କେଶରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ଏକାଧିକ ଅତ୍ୟାଧୁନିକ ଚିକିତ୍ସା ସୁବିଧାର ଶୁଭାରମ୍ଭ ହୋଇଛି। ଜିଲ୍ଲାପାଳ ଅମ୍ବର କୁମାର କର ଇକୋକାର୍ଡିଓଗ୍ରାଫି, ମେମୋଗ୍ରାଫି, ଶଲ୍ୟ ଚିକିତ୍ସା ବହିର୍ବିଭାଗ, ଏଣ୍ଡୋସ୍କୋପି ଏବଂ ଅତ୍ୟାଧୁନିକ ଅର୍ଥୋପେଡିକ୍ ଅପରେସନ୍ ଥିଏଟର ଉଦ୍ଘାଟନ କରିଥିଲେ। ଏହି ସୁବିଧା ଦ୍ୱାରା ସ୍ତନ କର୍କଟର ପ୍ରାରମ୍ଭିକ ଚିହ୍ନଟ, ହୃଦ୍ରୋଗ ପରୀକ୍ଷା ଏବଂ ଜଟିଳ ଅସ୍ତ୍ରୋପଚାର ସ୍ଥାନୀୟ ସ୍ତରରେ ସମ୍ଭବ ହେବା ଫଳରେ ଯାଜପୁର ଓ ପଡ଼ୋଶୀ ଅଞ୍ଚଳର ରୋଗୀମାନେ ଅଧିକ ଉପକୃତ ହେବେ। ରାଜ୍ୟ ସରକାରଙ୍କ 2 ପୂର୍ତ୍ତି ଅବସରରେ ଯାଜପୁରର ଗୌତମ ବୁଦ୍ଧ ସଂସ୍କୃତି ଭବନରେ ଆୟୋଜିତ ଜିଲ୍ଲାସ୍ତରୀୟ ବିକାଶର ଧାରା ଓଡ଼ିଶା ସାରା ସମ୍ମିଳନୀରେ ଲୋକସଭା ସାଂସଦ ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରା କହିଛନ୍ତି ଯେ ଯାଜପୁର ଧାମରା ରେଳ ପ୍ରକଳ୍ପକୁ ମଞ୍ଜୁରୀ ମିଳିବା ସହ କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ। ସେହିପରି ବ୍ରାହ୍ମଣୀ ନଦୀରେ ଜାତୀୟ ଜଳପଥ 5 ପ୍ରକଳ୍ପ ଯାଜପୁରର ଅର୍ଥନୈତିକ ବିକାଶକୁ ନୂଆ ଦିଗ ଦେବ ବୋଲି ସେ କହିଥିଲେ। ଯାଜପୁରର ବୌଦ୍ଧ ପର୍ଯ୍ୟଟନର ବିକାଶ, ପୁଷ୍ପଗିରି ବିଶ୍ୱବିଦ୍ୟାଳୟ ଏବଂ ଗୋପାଳପୁରରେ ହସ୍ତତନ୍ତ ପାର୍କ ପ୍ରତିଷ୍ଠା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସାଂସଦ ପ୍ରକାଶ କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି।

0: ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ।
1: ଜିଲ୍ଲା ହାଲଚାଲରେ ଶୁଣିଲେ ଯାଜପୁର ଜିଲ୍ଲା ସମ୍ପର୍କରେ। ଶ୍ରୋତାବନ୍ଧୁମାନେ
2: ଆକାଶବାଣୀ ରାଉରକେଲା ଏବେ ପ୍ରସାର କରୁଛୁ କାର୍ଯ୍ୟକ୍ରମ ଖେତ ଖମାର। ଆଜି ଏଥିରେ ରହିଛି ଅଗ୍ରଣୀ ଚାଷୀ ଜାଭିୟର କୁଲୁଙ୍କ ସହିତ ଆଲୋଚନା ବିଷୟ ରହିଛି ଲାଭଜନକ ବତକ ଓ ଛେଳି ପାଳନ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ବିନୀତ କୁମାର ଠାକୁର, ଉପସ୍ଥାପନାରେ ବିନୟ କୁଲ୍ଲୁ, ସହଯୋଗିତା ବୀରେନ୍ଦ୍ର ପ୍ରତାପ ସିଂ। କିନ୍ତୁ ତା ପୂର୍ବରୁ ଆସନ୍ତୁ ଶୁଣିନେବା ଏହି ସୂଚନା। ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008247588। ଟେଲିଫୋନ୍ ନମ୍ବର ଆଉ ଥରେ କହି ରଖୁଛୁ 7008248। ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ଟେଲିଫୋନ୍ ନମ୍ବର ଆଉ ଥରେ କହି ରଖୁଛୁ 8249809672।

0: ବି ହେଇ ନେଇ ପାରେ।
1: ତ ଆମକେ କେନ୍ତା କରି ଆମେ ସ୍ମାର୍ଟଲି ଆମର ଚାଷବାସ ମାନକେ କରିପାରମା ସେଇ ହିସାବରେ ଆମକେ ଚିନ୍ତା କରବାର ଅଛେ।
0: ହଇ
1: ହେନ୍ତା ବି ବିର୍ଷୁ ଆଜି ହଉଛେ ଆନ୍ତର୍ଜାତୀୟ ଫଳ ଦିବସ।
0: ହଇ
1: ଆର ଆମେ ଫେର ସେ ବାଗରେ ହି କଥା ମାନେ ହେଲା ଏ ଯେନ୍ ଯାହାର ଜାଗା ଅଛେ ସେମାନେ ଫଲ ବଗିଚା କେନ୍ତା କରି ବନେଇ ପାରବେ ସେ ବିଷୟ ନ। ଆରୁ ଆମେ ଦେଖସୁ ଆମର ଏ ଯେନ୍ ଜଙ୍ଗଲ ଝାଡ଼ ନ ପାହାଡ଼ ପର୍ବତ ନ ବିଭିନ୍ନ ପ୍ରକାର ସିଜନାଲ
0: ହଇ
1: ଫଲ ମାନେ ଆମେ ପାଇସୁ। ଆରୁ ଏ ସବୁକେ ଖାଇଲା ବେଲେ ଆମର ଶରୀରର ରୋଗ ପ୍ରତିରୋଧକ ଶକ୍ତିଟା ବଢ଼ସି, କାଁ କରିକି ସେ ସିଜନ ହିସାବରେ ହିଁ ସେ ଫଲ ମୂଲ ମାନେ ହେଇଥିସି। ତ ଆମକେ ନିହାତି ଭାବରେ ଏଇ ଯେନ୍ ଇ ସମୟଥି ଯାହା ଯାହା ଫଲ ମାନେ ମିଳୁଛେ ଯେନ୍ତାକି ଜାମୁକୋଳି ମିଳୁଛେ ଆମର ଏଇ ଯେନ୍ କେନ୍ଦୁ ମାନେ ମିଳୁଥିଲା ଖାଇଲାନ ଆରୁ ସେ ବାଗେ ଯାହା ସବୁ ମିଳୁଛେ ସେ ସବୁକେ ଆମକେ ଖାଇବାର ନିହାତି ଅଛେ, କାଇଁ କରିକି ଏ ସବୁ ଖାଇଲେ ଯାଇକରି ଆମର ଶରୀରଟା ସୁସ୍ଥ ସବଳ ରହିବା। ଆରୁ ଆମେ ଇ ସିଜନର ଫଲ ମୂଲଟା ଆମେ ଅଲଗା ସିଜନ ଦେଇ ଖାଇମା ବେଲେ ସେଟା ବି ଠିକ ହେ, କିନ୍ତୁ ଇ ସମୟଥି ଯେତିକି ସେଟା କାମ କରବା ସେତିକି ସେଟା ହେଇପାରେ କି କାମ ନି କରେ ନି କାଇଁ।
0: ହଇ ଆରୁ ପ୍ରକୃତି ଯେ ଜିନିଷ ବନେଇଛେ ସବୁ ଦେଖି ଜାଣିକିରି ବନା ହେଇଛେ।
1: ବିଲକୁଲ ବିଲକୁଲ ଆରୁ ବେଲେ ବେଲେ କାଣା ହେସି ଯେ ଫଲର କଥା ବି ଯେତେବେଳେ ହେମା ସେତିକି ବେଲେ ଅନେକ ଭାଇ ବହିନ ମାନଙ୍କର କାଣା ହଉଛେ କି ସେମାନେ ଯଦି ମିଠା ପସନ୍ଦ କରସନ୍ ତ ଖଟା ଯେନ୍ ଫଲ ଅଛେ ସେମାନଙ୍କେ ନାଇଁ ଖାଇବେ, ଯେନ୍ତାକି ଅଁଲା ଗୋଟେ ଫଲ ହେ ସେଟାକେ ଖାଇବାର ଲାଗି ଅନେକ ଭାଇ ବହିନ ମାନେ ନାରାଜ ହେସନ୍, କିନ୍ତୁ ଇ ଯେନ୍ ଅଁଲା ଥି ଭିଟାମିନ୍ ସି ଅଛେ ପ୍ରଚୁର ମାତ୍ରାନେ, ତ ସେଟା ଆମର ଶରୀର ଲାଗି ବହୁତ ଜରୁରୀ ହେ। ଆରୁ ଆମର ଇ ଯେନ୍ ଶରୀରର ରୋଗ ପ୍ରତିରୋଧକ ଶକ୍ତିଟାକେ ସେ ବନେ କରି ବଢ଼ାସି, ତ ହେଥିର ଲାଗି ସବୁ ପ୍ରକାର ଯେନ୍ ଟେଷ୍ଟ ଅଛେ ସ୍ୱାଦ ଅଛେ ସେମାନଙ୍କେ ଆମକେ ଖାଇବାର ଅଛେ ସେଟା ବି ଫଲ ଆକାରରେ। ଆରୁ ଇଟାକେ ହିଁ ଲୋକମାନଙ୍କେ ମନେ ପକାବାର ଲାଗି ସଚେତ କରାବାର ଲାଗି ଆଜି ଆମେ ଏଇ ଯେନ୍ ଆନ୍ତର୍ଜାତୀୟ ଫଲ ଦିବସ ମନାଉଛୁ। ଆରୁ ଏଇ ଦିନେ ଆମର ଭାଇ ବହିନ ମାନେ କାଣା କରସନ୍ ଏ ଯେନ୍ ଏକା ସାଙ୍ଗରେ ନିଜର ପରିବାର ଥି ଏ ଯେନ୍ ଫଲ ମାନକେ ଦିଆନି ହେସନ୍ ଖାଇସନ୍ ଆରୁ ମନେ ପକାସନ୍ ଆରୁ କହେସନ୍ ଯେ ଇଟା ଆମର ଶରୀର ଲାଗି ବହୁତ ଭଲ ହେ, ଆମର ଏ ଯେନ୍ ପରିବେଶ ଲାଗି ବି ବହୁତ ଭଲ ହେ ନିକେ।
0: ହଇ ଦାଦା, ତ ଏଇ ଯେନ୍ ଫଲ କଥା ଆମର ଚାଷବାସ ନେ ଆମେ ସାମିଲ କରମା ବୋଇଲେ ଭରପୁର ମାତ୍ରା ଥି ଫଲ ଖାଇବା ଲାଗି ବି ମିଳିପାରବା, ଆରୁ ବିକା ଭଞ୍ଜା କଲେ ଏନ୍ତା ବି ତ ବନେ ପଇସା ଥି ବିକା ଭଞ୍ଜା କରିପାରମା।
1: ହଇ ବେଲେ ଆଜ ଫେର ଆମେ ଦେଖସୁ ଆମର ଏ ଯେନ୍ ବଜାର ମାନକେ
0: ଏ
1: ଯେନ୍ ଜାମୁକୋଳି ମାନକେ
0: ହଇ
1: ଆନସନ୍, ସେଟା ଫେର ଜଙ୍ଗଲ ଥି ଯେନ୍ ହେଇଥିସି ସେ ଗଛୁ ନିଜେ ଲଗାଇ କରି ତ ସେଟାକେ ଆମେ ଏ ଯେନ୍ ନି ଆନବାର ବଜାର ଥି
0: ହଇ,
1: ତ ସେଟାକେ ଯଦି ଆମେ ଜାମୁ କଳିକେ ହିଁ ଆମେ ଚାଷବାସ କର୍ମା ବୋଇଲେ ଏ ଯେନ୍ ଜାମୁ ବିକ୍ରି କରବାର ବେଲେ ସେଟାକେ ଆମେ ଆରାମସେ ସଂଗ୍ରହ କରିକିରି ଆମେ ଆଣିପାରମା ବେଲେ ଇଟାକେ ଫେର ଆମକେ ଭାବବାର କଥା ଯେ ଜଙ୍ଗଲ ତରା ଥି ଇଟା ବି କରିହେବା। ଆରୁ ବାକି ଆମର ଏ ଯେନ୍ ଯେତେ ବି ଫଲ ମାନେ ଅଛେ ଜାଗା ନାଇଁ ନ ବୋଇଲେ ଯେନ୍ ଆମର ଜମିର ହିଡ଼ ମାନେ ଅଛେ ସେଠାନେ ଫେର ଆମେ ଲଗାଇ କରି ଆମେ ଏ ଯେନ୍ ଫଲ ଚାଷଟାକେ ଆରମ୍ଭ କରିପାରମା, ହେଲେ ଯାଇକରି ତ ଆମେ ଆଜି ଯେନ୍ ପର୍ବ ମନାଉଛୁ ଇ ବାଗେର ପର୍ବ ସବୁ ମନା ଯାଇପାରବା। ଆରୁ ଫଲ ହିଁ ନେଇଥିବା ବେଲେ କେନ୍ତା ପର୍ବ ମନାମା
0: ହଇ।
1: ଆରୁ ଇ ଭିତରେ ଆମର ବନ ବିଭାଗର ଆଜ୍ଞା ମାନେ ଫେର ବିଭିନ୍ନ ପ୍ରକାର ଗଛ ମାନକେ ଯୋଗାସନ୍, ସେମାନେ ନର୍ସରୀ କରିଥିସନ୍, ତ ସେଠାନେ ଆମେ ଆଧାର କାର୍ଡ ମାନକେ ଧରିକରି ଗଲେ ସେମାନଙ୍କୁ ଆମେ କହିଲେ ସେମାନେ ନିହାତି ଆମକେ କିଛିଟା ଗଛ ଫ୍ରିରେ ଆମକେ ଦେଇ ଦଉଛନ୍, ତ ସେ ଗଛ ମାନକେ ଆନିକରି କେନ୍ ଜାଗାରେ ଯୋଗା ହେଇପାରବା ସେ ହିସାବରେ ଆମେ ଯୋଗାଇ ପାରମା ନି କାଏଁ।
0: ହଇ ଦାଦା, ଆରୁ ଗଛ ସଂଖ୍ୟା ଏଖେନ୍ ଧୀରେ ଧୀରେ ଯେନ୍ କମି କମି ଯାଉଛେ, ଆମେ ଯଦି ଗଛ ପତ୍ର ମାନକେ ନେଇ ଯୋଗାମା ବୋଇଲେ ଜଙ୍ଗଲ ନୂଆ କରି କେନ୍ତା ହେବା କି ଗଛ ସଂଖ୍ୟା କେନ୍ତା କରି ବଢ଼ବା।
1: ବିଲକୁଲ,
0: ଏଇଟା ଗୋଟେ ବଢିଆ ସୁଯୋଗ ହେ ଗଛ ସଂଖ୍ୟା ବଢ଼ାବାର ଲାଗି, ଯେ ନୂଆ ନୂଆ ଗଛ ମାନକେ ଆମେ ଆମର ଖେତ ବାଇନ ଲଗାମା କି କେନ ପଡ଼ିଆ ଅଛେ ସେନ ଲଗାମା, ହେଲେ ଗଛ ସଂଖ୍ୟା ବଢିପାରବା। ଆରୁ ଇ ବଛର ଯେନ୍ ଡହ ଡହ ଖରାଟା ପିଟି ଦେଇଥିଲା ଯେ
1: ହଇ ହଇ,
0: ସେ ବାଗିରେ ଯେନ୍ ଖରାଟା ଆସବା ଭବିଷ୍ୟତ ନ ସେନୁ ଆମେ ବଞ୍ଚି ପାରମା।
1: ବିଲକୁଲ କା ବିଲକୁଲ। ଆରୁ ଆଜିକାଲ ଭାଇ ବହିନ ମାନେ ବିଶେଷ କରି ଯେନ୍ ଆମ ଗଛ ହେଲା, ପିଜୁଳି ଗଛ ହେଲା, ଲିଚୁ ଗଛ ହେଲା, ଏ ସବୁକେ ବିଶେଷ କରି ପସନ୍ଦ କରୁଛନ୍, କିନ୍ତୁ ଯେନ୍ ଭାଇ ବହିନ ମାନେ ଚାହୁଁଛନ୍ ଯେ ଆମେ ଔଷଧୀୟ ବୃକ୍ଷଲତା ମାନେ ଆମେ ଲଗାମା
0: ହଇ,
1: ସେମାନଙ୍କର ଲାଗି ଫେର ଆମର ଏ ଯେନ୍ ବନ ବିଭାଗର ଆଜ୍ଞା ମାନେ ଏ ଯେନ୍ ଅଁଲା ବାଗେର ଗଛ ମାନକେ ସେମାନେ କରିଥିସନ୍, ତ ସେଟା ଆମର ଶରୀର ଲାଗି ବହୁତ ଭଲ ହେଇଛେ
0: ହଇ,
1: ତ ସେଟାକେ ଫେର ଆମେ କରିକିରି ଆମେ ବଢ଼େଇ ପାରମା ବୋଲେ ସେଠାନୁ ଯେନ୍ ଫଲ ହେବା ସେଟାକେ ଆମେ ନିଜେ ତ ବ୍ୟବହାର କରିପାରମା
0: ହଇ।
1: ତାର ସାଙ୍ଗେ ସାଙ୍ଗେ ଆଜିକାଲି ଯେନ୍ ଆୟୁର୍ବେଦିକ ମେଡିସିନ୍ର ବହୁତ ମାତ୍ରାରେ
0: ପ୍ରଚଳନ
1: ହେଲାନ, ତ ଲୋକମାନେ ନିଜର ହିସାବରେ ସେଟାକେ ଘରେ ରଖିକରି ଖାଇବାର ଲାଗି ପସନ୍ଦ

0: ଅଛେ
1: ଆଜ୍ଞା ଆଜ୍ଞା
0: ହଁ
1: ତ କାଣ କାଣ ସବୁ କଥା ମାନେ ସେ କହିଲେ କାଁ କାଁ ସୁବିଧା ହେସି ବିଶେଷ କରି ସେ ବତକ ପାଳନ୍ତି
0: ସେ ଶୁଖା ବତକ କହିକିନା କହିଥିଲେ ଆଉ ସେ ପାଣିରେ ବେଶୀ ରହନ୍ତିନି ସେଥିପାଇଁ ସେମାନେ ବେଶୀ ବୁଲାବୁଲି କରନ୍ତିନି ଆଉ ବେଶୀ ଖାଦ୍ୟ ପାଇଁ ବି ତାଙ୍କୁ ଅସୁବିଧା ହୁଏନି ସେମାନେ ନିଜେ ଖୋଜି ଖାଆନ୍ତି ଆଉ ବେଶୀ ଖାଦ୍ୟ ଦେବାକୁ ଗଲେ ଟିକେ ଭାତ ଭୁସା ଦେଇଦେଲେ ସେମାନେ ଖାଇକିନା ରହିଯାଉଛନ୍ତି ଆଉ ଯେତେବେଳେ ବର୍ଷା ସମୟ ଆସିଯାଉଛି ସେତିକି ବେଳେ ସେମାନେ ବୁଲିକିନା ଘାସ ସବୁ ଖାଇକିନା ରହିଯାଉଛନ୍ତି ସେଥିପାଇଁ ତାଙ୍କୁ ବେଶୀ ଯତ୍ନ ନେବାକୁ ପଡୁନି ସେମାନେ ସେମିତି ବୁଲିକିନା ବଢି ଯାଉଛନ୍ତି
1: ହେଲେ ବତକ ତ ଦୁଇଟା ଆଣିଥିଲେ ବୋଲି କହିଲେ
0: ଆଜ୍ଞା
1: ହେଲେ ଗୋଟେ ବର୍ଷ ଭିତରେ କାଣା କାଣା ତାର ମାନେ ଖାସ ଜିନିଷ ମାନେ ଦେଖିଲେ କେନ୍ କେନ୍ଟା କରବାର ଲାଗି ପଡୁଛେ କେନ୍ଟା ନାଇଁ କରବାର ଲାଗି ପଡୁଛେ ଏନ୍ତା କିଛି ଅଛେ
0: ସେମିତି କିଛି ନି କିନ୍ତୁ ବତକରେ ସେ ଶୁଖା ବତକ ଯୋଉଟା କହୁଛି ମୁଁ ଯୋଉଠୁ ଆଣିଥିଲି ସେ ବତକର ଟିକେ ଅସୁବିଧାଟା ଦେଖାଗଲା ସେ ଯେତେବେଳେ ଗୋଟେ ଜାଗାରୁ ନୂଆ ଜାଗାକୁ ଯେତେବେଳେ ଆସିଲା ସେ ବତକ ସେ ଆଟମସ୍ଫିୟରରେ ଧରିବା ପାଇଁ ସେ ଡରି ଯାଇଥିଲା କି କାଁ ସେଇଥିଲାଗି ସେ ଅଣ୍ଡା ଦେବା ପାଇଁ ମତେ ତିନି ମାସ ଧରିଦେଲା
1: ଆଚ୍ଛା ଆଚ୍ଛା
0: ତିନି ମାସ ଧରିଲା ପରେ ଯେତେବେଳେ ଅଣ୍ଡା ଦେଲା ସେ ଭଲ ଅଣ୍ଡା ଦେଲା ଆଉ ତାକୁ ଯେତେ ଯତ୍ନ ବି ନେବାକୁ ପଡିଲାନି ଆଉ ଗୋଟେ କଥା ମତେ ସତର୍କ କରିଦେଇଥିଲେ କି ଯେତେବେଳେ ବତକ ଅଣ୍ଡା ଦେଉଛି ସେତିକି ବେଳେ ଅଣ୍ଡାଟା ହାତରେ ଧରିବା ନାହିଁ
1: ଆଚ୍ଛା
0: କୌଣସି ପାତ୍ରରେ କିମ୍ବା କୌଣସି ଜିନିଷରେ ତାକୁ ଟେକିକିନା ଅଲଗା ଜାଗାରେ ରଖିବାକୁ ଅଛି କିନ୍ତୁ ବତକ ଏଇଠି ସେଇଠି ସବୁ ଜାଗାରେ ଅଣ୍ଡା ଦେଉଛନ୍ତି ସେଇ ଜିନିଷଟା କିନ୍ତୁ ହାତରେ ଧରିବା ମନା କରିଥିଲେ ଯଦି ସେ ବତକର ଅଣ୍ଡାକୁ ହାତରେ ଯଦି ଧରି ଦେଉଛନ୍ତି ତାହେଲେ ସେ ବତକ ଆଉ ସେ ଅଣ୍ଡାକୁ ଉଷ୍ମାଉ ନାହିଁ ଆଉ ସେମିତି ବେଶୀ କିଛି ଅସୁବିଧା ତ ହଉନି କିନ୍ତୁ ବହୁତ ସହଜ ଉପାୟରେ ବତକ ଚାଷଟା ହେଉଛି ଆଉ ବହୁତ ଜଲ୍ଦି ବଢୁଛନ୍ତି ଆଉ ସବୁନ ଭଲ କଥାଟା ଆଉ ବଡ କଥାଟା ରହିଲା କି ଏ ବତକର ବେମାର ଆସୁନି କୌଣସି ପ୍ରକାର ମେଡିସିନ ତାକୁ ଦିଆ ହଉନି ସେ ନିଜେ ଖାଉଛନ୍ତି ପଥର ବି ଖାଉଛନ୍ତି ଆଉ ସବୁ ଖାଇକିନା ସେ ପଚାଇ ଦଉଛନ୍ତି ଆଉ ସେଥିପାଇଁ ତା ଦୁଇଟା ପ୍ରଫିଟ୍ ହେଲା କି ତାଙ୍କୁ ଖାଦ୍ୟ ପାଇଁ ବେଶୀ ଦରକାର ପଡୁନି ଆଉ ସେକେଣ୍ଡ କଥା ହେଲା ତାର ବେମାର ଏତେ ନାହିଁ
1: ଆଚ୍ଛା ଆପଣଙ୍କର ଯେନ୍ ଘରଟା ଅଛି ଗାଁଟା ଅଛି ତାର ଲୋକେସନଟା କେନ୍ତା ଏରିଆଟା କେନ୍ତା ଅଛି
0: ଆମର ତ ଜଙ୍ଗଲ ଏରିଆ ଅଛି
1: ଜଙ୍ଗଲ ପାହାଡ ଉପରେ
0: ଜଙ୍ଗଲ ପାହାଡରେ ହିଁ ଅଛି ଆଜ୍ଞା ଘରଟା
1: ଆଚ୍ଛା ହେଲେ ଜଙ୍ଗଲ ଝାଡ଼ରେ ହିଁ ସେ ବୁଲାବୁଲି କରୁଛନ୍ତି
0: ବୁଲାବୁଲି କରୁଛନ୍ତି ସେ ବେଶୀ ଜଙ୍ଗଲରେ ତ ପଶି ପାରୁନାହାନ୍ତି କିନ୍ତୁ ଜଙ୍ଗଲ ସାଇଡ୍ ଯେତେ ବି ଘାସ ଅଛି ସେ ଘାସ ଖାଇକିନା ସେମାନେ ରହି ଯାଉଛନ୍ତି
1: ଆଉ ପାନ ତ ଦରକାର ନାହିଁ ବୋଲି କହିଲେ ହେଲେ
0: ଟିକେ କିଛି ଦରକାର ଅଛି ଆଜ୍ଞା ନାହିଁ କହିଲେ ସେମାନଙ୍କ ଗଧା ବୁଡ଼ା ପାଇଁ ଟିକେ ଦରକାର ପଡେ କମରୁ କମ ଆଠୁ ପାନି ଥିବା ହେଲେ ହେଇଯିବା
1: ଆଚ୍ଛା ଆଚ୍ଛା କେତେଟା ହେଲେ ନୁଖେନ୍
0: ଏଖେନ୍ ମୋର ପାଖେ କମରୁ କମ ପନ୍ଦରଟା ଅଛନ୍
1: ଆଚ୍ଛା
0: ଆଉ ଅଧା ବିକି ସାରିଲି ଆଉ ମଝିରେ ମଝିରେ କେହି କୁନୁଆ ଆସିଲେ ସେଇଟା ବି କାମରେ ଆସିଯାଉଛି
1: ଆଚ୍ଛା ଆଚ୍ଛା ହେଲେ ଏ ଯେନ୍ ଆଣିଥିଲେ କୁତରା ସେତିକି ବେଳେ ହାରାହାରି ତାର ଓଜନଟା କେତେ ହେଇଥିବା କେତେ ମାସର ହେଇଥିବା ମନେ ଅଛି କି
0: ଅଣ୍ଡିରାଟା 2 କେଜି ପାଖାପାଖି ଥିଲା ଆଉ ମାଇଟା 1 କେଜି ଭିତରେ ଥିଲା
1: ଆଉ ଇ ମାନେ ଅଣ୍ଡା ମାନେ ବରଷକେ କେତେ ଥର ଦଉଛନ୍ ଥରେ କି ଦୁଇ ଥର କେତେ ଦଉଛନ୍
0: ଏଟା ପ୍ରତ୍ୟେକ ଛୁଆ ଦେଲା ପରେ ସେ ଛୁଆ ଟିକେ ବଡ ହେଲା ହେଲେ ସେମାନେ ଦଉଛନ୍ ତାର କିଛି ସମୟ ସୀମା ନାହିଁ
1: ଆଚ୍ଛା ଆଚ୍ଛା
0: ଆଜ୍ଞା
1: ହେଲେ ଥରକୁ କେତେଟା ଅଣ୍ଡା ଦଉଛନ୍
0: 12ରୁ 15ଟା ଦଉଛନ୍ତି
1: 12ରୁ 15 ହେଲେ ପହିଲା କରି ଯେତେବେଳେ ଅଣ୍ଡା ଦେଲେ ସେତିକି ବେଳେ ସବୁଟା ସେ ଚିଆଁ ବାହାରିଲା କାଇଁ
0: ସେଟା ଆମର 12ଟା ଅଣ୍ଡା ଦେଇଥିଲେ 12ଟା ଅଣ୍ଡାରୁ 8ଟା ଚିଆଁ ବାହାରିଥିଲେ ଆଉ 8ଟାରୁ ଏମିତି ବୁଲାବୁଲିରେ ଗୋଟେ ଚିଆଁଟା ମରିଗଲା ବାକି ସବୁ ଚିଆଁ ବଢିଥିଲେ
1: ଆଚ୍ଛା ଆଚ୍ଛା ହେଲେ ବିକ୍ରି ବଟା କେନ୍ତା କାଇଁ କରୁଛନ୍ ଅଣ୍ଡା ବିକୁଛନ୍ କି ସେ ବତକ ବିକୁଛନ୍
0: ମାଂସ ହିସାବରେ ବତକ ବିକ୍ରି ହେଉଛି 400 କିଲୋ କୁକୁଡ଼ା ଯେମିତି ରେଟ୍ ଅଛି ସେମିତି 400 କିଲୋ ହିସାବରେ ବିକ୍ରି କରିଦେଉଛି
1: ଗୋଟା ବିକ୍ରି ହେଉଛି କି କିଲୋ ହିସାବରେ
0: ଗୋଟା ନାଇଁ କିଲୋ ହିସାବରେ
1: ଆଚ୍ଛା କିଲୋ 400 ଟଙ୍କା
0: କିଲୋରେ
1: ଆଜ୍ଞା ଆଜ୍ଞା ମାନେ 3 କିଲୋ ହେଲା ମାନେ 3×4
0: 1200 ଟଙ୍କା
1: 1200 ଟଙ୍କା
0: ସେଟା ରନ୍ ଫିଗର କରି ଦିଆ ହେଉଛି 1000 ଟଙ୍କା ଦେଇଦିଅ ନେଇଯାଅ
1: ଆଚ୍ଛା ଆଚ୍ଛା କୁକୁଡ଼ା ତୁଳନାରେ ତାର କେନ୍ତା କାଇଁ ସୁବିଧା ପାଇଲେ
0: କୁକୁଡ଼ା ତୁଳନାରେ ବତକର ଯେ କିଣୁଛନ୍ତି ମାଂସ ପାଇଁ କିଣୁଛନ୍ତି ତାଙ୍କର ବେଶୀ ପ୍ରଫିଟ୍ ଅଛି ବତକର କୁକୁଡ଼ା ଅପେକ୍ଷା ମାଂସଟା ସ୍ୱାଦ ଟିକେ ଅଲଗା ଅଛି ଆଉ କୁକୁଡ଼ା ଠୁ ବେଶୀ ମାଂସ ଏଇ ବତକରେ ମିଳୁଛି ଶୁଖା ବତକ ଯୋଉଟା ମୁଁ କହୁଛି ସେଠି ମାଂସଟା ବେଶୀ ମିଳୁଛି
1: ବିକ୍ରି ବଟା ଲାଗି କେନ୍ତା କାଇଁ କରୁଛନ୍ ଘରକେ ଲୋକମାନେ ଆସିକରି ନେଇଯାଉଛନ୍ କି କେନ୍ତା କାଇଁ
0: ଜାଣିଲେ ତ ଘରେ ଲୋକେ ପହଞ୍ଚି ଯାଉଛନ୍ତି ସେଠି ଆମକୁ କହିବାକୁ ପଡୁନି କାହାକୁ ପୁରେଇ ହଉନି ବତକ ମତେ ଦିଅ କହିକି କହୁଛନ୍ତି ଆଉ
1: ଆଚ୍ଛା ଆଚ୍ଛା ହେଲେ ଆଗେ ଏଟା ବଢାବେ କି କାଇଁ
0: ଏଖାନ ବଢାଇକିର ପ୍ଲାନିଂ ଅଛେ ତାଙ୍କ ଲାଗି ଗାଧିବା ପାଇଁ ବଡ ଟିକେ କୁଣ୍ଡ କରାହବ ସେଇଠି ଗାଧିବା ପାଇଁ ଥିବା ଆଉ ତାଙ୍କ ଲାଗି ସେପାରେଟ ଘର କରାହବ ଏଖାନ ତ ଆମର ସେଠି କୁକୁଡ଼ା ଆଉ ବତକ ଦୁଇଟା ଗୋଟେ ଜାଗାରେ ରହୁଛନ୍ତି ଭବିଷ୍ୟତରେ ସେଟା ବତକ ପାଇଁ ଅଲଗା କରାହବ କୁକୁଡ଼ା ପାଇଁ ଅଲଗା କରାହବ ଆଉ ଆଗକୁ ଭଲ କରିବା ପାଇଁ ଚେଷ୍ଟା କରିବା
1: ଆଜ୍ଞା ଆଜ୍ଞା ହେଲେ ଏ ବତକ ଛାଡି କରି ଆଉ କାଣ କାଣ ସବୁ କରିଛନ୍
0: ଘରେ ବତକ ଛାଡିକି ଆଉ ଛେଳି ଅଛନ୍ତି କୁକୁଡ଼ା ଅଛନ୍ତି ଘୁସୁରା ଅଛନ୍ତି
1: ମାନେ ଏ ସବୁ କେ ମିଶାଇ କରି କରୁଛନ୍ ବେଲେ ଏ ଯେନ୍ ଛେଳି ଯେନ୍ କହିଲେ ଜଙ୍ଗଲ ଝାଡ ପାହାଡ ସବୁ ତ ଅଛେ କେତେ ଅଛେ ଏଖେନ ଆପଣଙ୍କର
0: ଏଖେନ ଆମର ଟୋଟାଲ ମୋଟାମୋଟି ଛେଳି ସଂଖ୍ୟା 22ଟା ଖଣ୍ଡେ ହେବେ ଆଉ ସେଥିମଧ୍ୟରୁ 6ଟା ପାଖାପାଖି ବଡ

ଶୁଣୁଥିଲେ କ୍ଷେତ ଖମାର କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ରର ଗୀତକୁ ନେଇ କାର୍ଯ୍ୟକ୍ରମ ସିନେ ସଙ୍ଗୀତ।

0: କଥାଚିତ୍ର ଥିଲା ନାମ୍ ଗୀତଟିରେ କଣ୍ଠଦାନ କରିଥିଲେ ପଙ୍କଜ ଉଦାସ ଏବଂ ସାଥୀ ଗୀତ ରଚନା କରିଥିଲେ ଆନନ୍ଦ ବକ୍ସି ସଙ୍ଗୀତରେ ସଜାଇଥିଲେ ଲକ୍ଷ୍ମୀକାନ୍ତ ପ୍ୟାରିଲାଲ
1: ୱାର୍କ ଫ୍ରମ୍ ହୋମ୍ ହାଇ ସାଲାରୀ ମାତ୍ର ଗୋଟିଏ କ୍ଲିକ୍ରେ
2: ଆରେ ୱାଓ
3: ଅଜଣା ଲିଙ୍କ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ
4: ସଚେତନ ହୁଅନ୍ତୁ ସତର୍କ ରୁହନ୍ତୁ।

1942 ଏ ଲଭ୍ ଷ୍ଟୋରୀ ଏ ଫିଲ୍ମର ଗୀତଟି ଶୁଣିଲେ। ଗୀତଟିରେ କଣ୍ଠଦାନ କରିଥିଲେ ଲତା ମଙ୍ଗେସ୍କର, ଗୀତ ରଚନା ଜାଭେଦ ଅଖ୍ତର, ସଙ୍ଗୀତରେ ସଜାଇଥିଲେ ରାହୁଲ ଦେବ ବର୍ମନ।

ନାୟକ ଫିଲ୍ମର ଗୀତଟିଏ ଶୁଣିଲା ଗୀତଟିରେ କଣ୍ଠଦାନ କରିଥିଲେ ଉଦିତ ନାରାୟଣ ଏବଂ କବିତା ସୁବ୍ରମଣ୍ୟମ। ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତରେ ସଜାଇଥିଲେ ଏ ଆର୍ ରେହମାନ।

କଥାଚିତ୍ର ଥିଲା ବାଗମା। ଗୀତଟିରେ କଣ୍ଠଦାନ କରିଥିଲେ ଅମିତାଭ ବଚ୍ଚନ ଏବଂ ରିଚା ଶର୍ମା। ଗୀତ ରଚନା ସମୀର, ସଙ୍ଗୀତରେ ସଜେଇଥିଲେ ଆଦେଶ ଶ୍ରୀବାସ୍ତବ। ଶ୍ରୋତାବନ୍ଧୁ, ଆପଣ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ରର ଗୀତକୁ ନେଇ କାର୍ଯ୍ୟକ୍ରମ ସିନେ ସଙ୍ଗୀତ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 MHz ଯୋଗେ। ଏଥର ଆସନ୍ତୁ ଶୁଣିବା ଅସ୍ତିତ୍ୱ ଫିଲ୍ମର ଗୀତଟିଏ। ଗୀତଟିରେ କଣ୍ଠଦାନ କରିବା ସହ ଗୀତ ରଚନା ଓ ସଙ୍ଗୀତରେ ସଜାଇଛନ୍ତି ସୁଖବିନ୍ଦର ସିଂ।

ଆକାଶବାଣୀ ରାଉରକେଲା। ଏବେ ଲୋକଗୀତ କ୍ରମରେ ଆସନ୍ତୁ ଶୁଣିବା ସମ୍ବଲପୁରୀ ଗୀତ। ପରିବେଷଣ କରିଛନ୍ତି ରଜନୀକାନ୍ତ ଆଚାର୍ଯ୍ୟ ଏବଂ ସାଥୀ।

ଲୋକାୟୁକ୍ତ କ୍ରମରେ ଶୁଣିଲେ ସମ୍ବଲପୁରୀ ଗୀତ ପରିବେଷଣ କଲେ ରଜନୀକାନ୍ତ ଆଚାର୍ଯ୍ୟ ଏବଂ ସାଥୀ ଆକାଶବାଣୀ ରାଉରକେଲା। ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଆସନ୍ତୁ ଶୁଣିବା ପଣ୍ଡିତ ହରିପ୍ରସାଦ ଚୌରସିଆଙ୍କ ଦ୍ୱାରା ପରିବେଷିତ ବଂଶୀବାଦନ ରାଗ ବେହାଗ।

ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣୁଥିଲେ ପଣ୍ଡିତ ହରିପ୍ରସାଦ ଚୌରସିଆଙ୍କ ଦ୍ୱାରା ପରିବେଷିତ ବଂଶୀବାଦନ। ଆକାଶବାଣୀ ରାଉରକେଲା ଷ୍ଟୁଡ଼ିଓ ହଳିର ସମୟ ବର୍ତ୍ତମାନ ରାତି 11:00 ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।